ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଭାଦ୍ରପଦ 20 ଦିନ 2026 ମସିହା ସେପ୍ଟେମ୍ବର ମାସର 2 ତାରିଖ ଆଜି ହେଉଛି ବିଶ୍ୱ ନଡ଼ିଆ ଦିବସ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ ଏଫ୍ଏମ୍ର 103.6 ମେଗା ହର୍ସ ଯୋଗେ ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ

ଏହି ଶାଶ୍ୱତମୟ ସୃଷ୍ଟିରେ ସବୁକିଛି ନିଆରା। ଆମେ ନୀତି ପ୍ରତିଦିନ ଯାହା ଦେଖୁ ସବୁକିଛି ଭଗବାନଙ୍କର ରଚନା। ତାଙ୍କ ସୃଷ୍ଟି

କାରିଗର ସେ ନିଜେ। ତାଙ୍କୁ ପାଇବା ପାଇଁ ଅନ୍ତରର ସହ ପୂଜା ଉପାସନା କଲେ ଆମେ ଖୁବ୍ ସହଜରେ ତାଙ୍କର ନିକଟତର ହୋଇପାରିବା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗୀତାରିଣୀ ଦାସ ଗାଇଛନ୍ତି ପ୍ରଫୁଲ୍ଲ କୁମାର କରଙ୍କ ରଚନାରୁ।

ସେ ହେଉଛନ୍ତି ଭକ୍ତର ଭଗବାନ, ନିରାକାର ବ୍ରହ୍ମସ୍ୱରୂପ, କୃପା କରୁଣାର ସାଗର, ଭକ୍ତର ଭାବରେ ବନ୍ଧା, ଭକ୍ତ ପାଇଁ ବନ୍ଧୁ, ସଖା, ସହୋଦର ସବୁକିଛି ହୋଇଯାଆନ୍ତି। ଭକ୍ତଟି ସବୁବେଳେ ଅନ୍ତରରେ ଭକ୍ତିଭାବ ରଖି ତାର ପ୍ରାଣପ୍ରିୟ ପ୍ରଭୁଙ୍କର ନାମ ଉଚ୍ଚାରଣ କରୁଥାଏ। ଭକ୍ତବତ୍ସଳ ଭଗବାନ ମଧ୍ୟ ସବୁବେଳେ ତତ୍ପର ତାଙ୍କର ପ୍ରିୟ ଭକ୍ତର ସହାୟତା ପାଇଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରସନ୍ନଜିତ୍ ମହାନ୍ତି ଗାଇଛନ୍ତି ଡକ୍ଟର କୁମାରମଣି ସାହୁଙ୍କ ରଚନାରୁ।

ସକଳ ସୃଷ୍ଟିର ଆଧାର ଭଗବାନ ସବୁବେଳେ ଆମ ସହିତ ଆମ ହୃଦୟରେ ବିରାଜମାନ କରୁଛନ୍ତି। ହୃଦୟର ଦ୍ୱାର ଖୋଲି ତାଙ୍କୁ ଅନ୍ତରର ସହ ପ୍ରାର୍ଥନା କଲେ ସେ ନିଶ୍ଚୟ ଆମର ପଥ ପ୍ରଦର୍ଶକ ହେବେ। କାର୍ଯ୍ୟକ୍ରମର ଶେଷରେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଗାଇଛନ୍ତି କବି ସୂର୍ଯ୍ୟଙ୍କ ରଚନାରୁ।

0: ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟି ଅତି ସୁନ୍ଦର। ଏଠି ପ୍ରେମ, ଭକ୍ତି, ଶାନ୍ତି, ସମର୍ପଣ ସବୁକିଛି ପରିପୂର୍ଣ୍ଣ। ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ସମୟର ପାହାଚରେ ଆଗକୁ ଆଗେଇ ଯାଇ ସଂସାରର ମଙ୍ଗଳ କାମନା ସହ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ମଧୁସୂଦନ କାନେଟକର, ଗୀତାରାଣୀ ଦାସ, ପ୍ରସନ୍ନଜିତ ମହାନ୍ତି ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଗୁଡ଼ିକ ଥିଲା ଶ୍ରୀମଦ ଶଙ୍କରାଚାର୍ଯ୍ୟ, ପ୍ରଫୁଲ୍ଲ କୁମାର କର, ଡକ୍ଟର କୁମାରମଣି ସାହୁ ଏବଂ କବି ସୂର୍ଯ୍ୟଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 126ତମ ଭାଗ।
1: ଏପିସୋଡ 126, 126।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 126ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
1: ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଅର୍ଥାତ୍ ସେହି ପରମ ବ୍ରହ୍ମ

0: ଅଟନ୍ତି। ତାଙ୍କଠାରୁ ବା ତାଙ୍କ କାରଣରୁ ଉତ୍ପନ୍ନ ସମସ୍ତ କାର୍ଯ୍ୟବ୍ରହ୍ମ ମଧ୍ୟ ପୂର୍ଣ୍ଣ ଅଟନ୍ତି। ପୂର୍ଣ୍ଣରୁ ପୂର୍ଣ୍ଣର ଉତ୍ପତ୍ତି ହୁଏ ଏବଂ ପ୍ରଳୟ କାଳରେ କାର୍ଯ୍ୟବ୍ରହ୍ମର ପୂର୍ଣ୍ଣତ୍ୱ ହରଣ କରି ନିଜ ମଧ୍ୟରେ ଲୀନ କରାଇ ପରବ୍ରହ୍ମ ପୂର୍ଣ୍ଣ ହୋଇ ରହିଥାନ୍ତି। ଏ କଥାଟିକୁ ଆଉ ଟିକେ ସରଳ ଭାବରେ କହିଲେ କଥାଟି ଏପରି ହେବ, ଭଗବାନ ବା ପରମେଶ୍ୱର ସଦାପୂର୍ଣ୍ଣ ଅଟନ୍ତି। ଗୋଟିଏ ବିରାଟ ଜଳାଶୟରୁ ବା ସମୁଦ୍ରରୁ ଲୋଟାଏ ଜଳ ବାହାର କରିନେଲେ କ'ଣ ସେ ସ୍ଥାନ ଅପୂର୍ଣ୍ଣ ହୋଇ ଶୂନ୍ୟ ହୋଇ ରହେ? ନା ନା, ଅନ୍ୟ ଆଡ଼ୁ ଜଳ ଆସି ସେହି ସ୍ଥାନକୁ ପୂର୍ଣ୍ଣ କରିଦିଏ। ଠିକ୍ ସେହିଭଳି କାରଣରୂପୀ ପରମେଶ୍ୱରଙ୍କଠାରୁ କାର୍ଯ୍ୟରୂପୀ ତତ୍ତ୍ୱ ସମୂହର ବା ଅବତାରର ସୃଷ୍ଟି ହେଲେ ମଧ୍ୟ ସେ ସଦା ପୂର୍ଣ୍ଣ ରୂପେ ରହିଥାନ୍ତି। ଓଁ ପ୍ରଣବ, ଓଁ ଈଶ୍ୱରଙ୍କ ନାମ। ଏ ସମଗ୍ର ଜଗତ ଈଶ୍ୱରମୟ। ଆମେ ଯାହା ଦେଖୁ, ଯାହା ଶୁଣୁ, ଯାହା ଅନୁଭବ କରୁ, ସେ ସବୁକିଛି ଈଶ୍ୱର ହିଁ। ସେ ପରବ୍ରହ୍ମ। ଈଶ୍ୱରଙ୍କର ମସ୍ତକ ହେଉଛି ଉଷା, ନେତ୍ର ତାଙ୍କର ହେଲା ସୂର୍ଯ୍ୟ, ପ୍ରାଣବାୟୁ ପବନ, ମୁଖ ବୈଶ୍ୱାନର, ମୁଖ ଭିତରେ ଥିବା ଜିଭ ବା ଜିହ୍ୱା, ଅଗ୍ନି ବା ନିଆଁ, ପିଠି ତାଙ୍କର ଦ୍ୱିଲୋକ, ଉଦର ବା ପେଟ ତାଙ୍କର ଅନ୍ତରୀକ୍ଷ, ଚରଣ ତଳେ ପୃଥିବୀ, ପାର୍ଶ୍ୱକନ୍ଧ ବା କାନ୍ଧ ଏବଂ ମାଂସପେଶୀଗୁଡ଼ିକ ଦିଗ, ଆତ୍ମା ତାଙ୍କର ବର୍ଷ, ଅନ୍ୟାନ୍ୟ ଅଙ୍ଗ ତାଙ୍କର ଛଅଟି ଋତୁ, ଅଙ୍ଗସନ୍ଧି, ମାଂସ, ପକ୍ଷ, ଦୁଇଟି ପାଦ ତାଙ୍କର ଦିନ ଏବଂ ରାତି, ଅସ୍ଥି ସମୂହ, ନକ୍ଷତ୍ର, ମାଂସପେଶୀଗୁଡ଼ିକ, ଆକାଶର ଦେବତା, ଯକୃତ ଓ ହୃଦଯନ୍ତ୍ର, ପର୍ବତ, ଲୋମ ସମୂହ, ବନସ୍ପତି ବା ବଣ ଜଙ୍ଗଲ, ନାଭିର ଉପର ଅଙ୍ଗ, ଉଦୟକାଳୀନ ସୂର୍ଯ୍ୟ, ନିମ୍ନ ଅଙ୍ଗ ଅସ୍ତକାଳୀନ ସୂର୍ଯ୍ୟ, ଈଶ୍ୱରଙ୍କର ହାଇ ମାରିବା ବିଦ୍ୟୁତ ଏବଂ ଜ୍ୟୋତ୍ସ୍ନା ବା ଚନ୍ଦ୍ରାଲୋକ, ତାଙ୍କ କଡ଼ଲି ଉଠାଇବା, ଘଡ଼ଘଡ଼ି ଶବ୍ଦ ବା ମେଘ ଗର୍ଜନ, ପ୍ରସ୍ରାବ ତାଙ୍କର ବର୍ଷା, ତାଙ୍କର କଥା ବା ରବ ବାଣୀ, ଏସବୁ ମୁଁ କହୁନି, କହିଯାଇଛନ୍ତି ଭାରତୀୟ ପଣ୍ଡିତମାନେ। ଏବେ କୁହନ୍ତୁ, ଈଶ୍ୱର କେଉଁଠି ବା ନାହାନ୍ତି? ଯେଉଁଠି ବି ସେ ଅଛନ୍ତି ପୂର୍ଣ୍ଣ ରୂପରେ ଅଛନ୍ତି। ତାଙ୍କୁ ତାଙ୍କ ମଧ୍ୟରୁ ଯେତେ କାଢ଼ି ଆଣୁଥିଲେ ବି ସେ ସେଇଠି ପୂର୍ଣ୍ଣ ରୂପରେ ଥାଆନ୍ତି। ଈଶ୍ୱର କେବେ ଉଣା ହୋଇଯାଆନ୍ତି ନାହିଁ। ଈଶ୍ୱର ଯଦି ଏଭଳି, ତେବେ କୁହନ୍ତୁ ତ, ମଣିଷ କେମିତି ବେଳେବେଳେ ନିଜକୁ ଈଶ୍ୱରଙ୍କ ସହିତ ତୁଳନା କରେ? ମଣିଷ ନାନା ସାଧନା ବଳରେ କ'ଣ କରିପାରେ? କେତୋଟି ହଟଚମଟ ତାଦ୍ୱାରା ସେ କରିପାରେ, ଯେଉଁ ଶକ୍ତି ସେ ଲାଭ କରିଥାଏ ସାଧନା ବଳରେ, ଏବଂ ସେହି ହଟଚମଟ ବଳରେ, ଛଳନାରେ ସେ କେତେଜଣଙ୍କୁ ଆଶୀର୍ବାଦ କରି ମୁଁ ସବୁ ସମସ୍ୟାର ସମାଧାନ କରିଦେଇପାରେ ବୋଲି କହିପାରେ? ସର୍ବଶକ୍ତିମାନ ଈଶ୍ୱରଙ୍କଠାରୁ ଉତ୍ପନ୍ନ ସବୁକିଛି, ଯାହା ଦୃଶ୍ୟ ଯାହା ଅଦୃଶ୍ୟ, ସବୁକିଛି ତାଙ୍କ ଇଚ୍ଛାରେ ସୃଷ୍ଟ। ସେ ହିଁ କାରଣ, ଜଗତ କାରଣ ସେ। ତାଙ୍କ ବିନା ସବୁ କାର୍ଯ୍ୟ ଅସମ୍ଭବ। ସେ ଇଚ୍ଛାମୟ, ତାଙ୍କ ଇଚ୍ଛାରେ ସୃଷ୍ଟି, ପୁଣି ତାଙ୍କ ଇଚ୍ଛାରେ ସବୁକିଛି ସମାହିତ ହେବ ତାଙ୍କ ମଧ୍ୟରେ। ମୁଁ ହେଇ ଚିତ୍କାର କରି ବୁଲୁଥିବା ଅନେକ ମୋର ସ୍ରଷ୍ଟା ସିଏ, ସର୍ବଜୀବନକୁ ଯିଏ ଆତ୍ମବତ୍ ଦର୍ଶନ କରେ, ସେ ହିଁ ପ୍ରକୃତ ଜ୍ଞାନେ। କେଉଁଠି ସେ ନାହାନ୍ତି ଯେ ତାଙ୍କୁ ପୁଣି ଖୋଜିବା ଲୋଡ଼ା? ହେ ଈଶ୍ୱର, ଅଦ୍ଭୁତ ତୁମ ରୂପ, ଉଷାରେ ବି ତୁମେ, ଗୋଧୂଳିରେ ତୁମେ, ପ୍ରପାତର ଗର୍ଜନରେ ତୁମେ, ଓ ତୁଙ୍ଗ ଶିଖରେ ହିମଖଣ୍ଡେ ତୁମେ, କରୁଣା ତୁମ ମାପ, ହେ ଈଶ୍ୱର ଅଦ୍ଭୁତ ତୁମ ରୂପ, କୃମି କୀଟ ରୂପ ତୁମ ରୂପ, ପ୍ରଭୁ ସୂର୍ଯ୍ୟ ଚନ୍ଦ୍ର ତାରା ତୁମେ ହିତ ସବୁ, ସବୁ ଅନୁଭବ ଦେଇଅଛ ତୁମେ, ପରମାନନ୍ଦ ଏ ଆନନ୍ଦର ଧାମେ, ସକତି ତୁମ ମାପ, ହେ ଈଶ୍ୱର ଅଦ୍ଭୁତ ତୁମ ରୂପ। ବନ୍ଧୁ, ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ କାହିଁକି? ତେଣୁ ଏସବୁକୁ ଛାଡ଼ି ସର୍ବସ୍ଥାନରେ ତାଙ୍କୁ ଅର୍ଥାତ୍ ଈଶ୍ୱରଙ୍କୁ ଅନୁଭବ କରିବା ଆସନ୍ତୁ। ସେଭଳି ପ୍ରୟାସ କଲେ ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ ଦୂରେଇ ଯିବ, ହିଂସାର ଜୁଇରେ ଆଉ ଜଳିବନି ଏ ଧରା, ବିଶ୍ୱ ଅମୃତମୟ ମଧୁମୟ ହେବ। ବନ୍ଧୁ, ଆଉ କିଛି ବାକି ଅଛି କି କହିବାକୁ? ମୁଁ ଭାବୁଛି ଆଜି ଯାହା କହିବାକୁ ମନରେ ସ୍ଥିର କରି ମୁଁ ଆସିଥିଲି ଏଇଠିକି ମାଇକ୍ରୋଫୋନ ସାମ୍ନାକୁ, ସେ ସବୁ କଥା ଆପଣଙ୍କୁ କହିସାରିଛି। ତେଣୁ ଯଦି କିଛି ଭୁଲ କହିଛି କହିଲା ବେଳେ, ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲେ ଅଶୋକ ମିଶ୍ର।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା କଖାରୁ ଚାଷ ସମ୍ପର୍କରେ। କଖାରୁ ଏକ ପ୍ରମୁଖ ଓ ଲାଭଦାୟକ ପରିବା ଚାଷ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା କଖାରୁ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଏବଂ ପୋଷକ ତତ୍ତ୍ୱ ଦେଖିବାକୁ ମିଳେ। ଉଷ୍ଣ ଓ ଆର୍ଦ୍ର ଜଳବାୟୁ କଖାରୁ ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। 20°C-32°C ତାପମାତ୍ରା ଗଛର ଭଲ ବୃଦ୍ଧି ଓ ଫଳ ଧରିବା

0: 6.0 ରୁ 7.0 ପିଏଚ୍ ମଧ୍ୟରେ ରହିବା ଆବଶ୍ୟକ। କଖାରୁ ଚାଷ ପାଇଁ ଜମିକୁ 2 ରୁ 3 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିବାକୁ ପଡ଼େ। ଶେଷ ଚାଷ ସମୟରେ ହେକ୍ଟର ପ୍ରତି 15 ରୁ 20 ଟନ୍ ସଢ଼ା ଗୋବର ଖତ ମାଟିରେ ମିଶାଇଦେବା। ଖରିଫ ସମୟରେ କଖାରୁ ଚାଷ ଜୁନ୍ ଜୁଲାଇ ମାସ ବା ବର୍ଷା ଦିନ ସମୟରେ କରାଯାଇଥାଏ। ଠିକ୍ ସେମିତି ରବି ସମୟରେ ଜାନୁଆରୀ ଫେବୃଆରୀ ମାସ ଖରାଦିନିଆ ସମୟରେ କରାଯାଇଥାଏ। କଖାରୁ ଚାଷ ପାଇଁ ଏକର ପ୍ରତି ପ୍ରାୟ 1 ରୁ 1.5 କିଲୋଗ୍ରାମ ମଞ୍ଜି ଆବଶ୍ୟକ ପଡ଼ିଥାଏ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ମଞ୍ଜିକୁ 2 ଗ୍ରାମ ବାଭିଷ୍ଟିନ୍ ସହ ମିଶାଇ ବିଶୋଧନ କରିବା ଉଚିତ। ବୁଣିବା ସମୟରେ ଧାଡ଼ିକୁ ଧାଡ଼ି ଦୂରତା 2 ମିଟର, ଗଛକୁ ଗଛ ଦୂରତା 1 ମିଟର ରହିବା ଆବଶ୍ୟକ। ପ୍ରତି ମନ୍ଦାରେ 3 ରୁ 4 ମଞ୍ଜି 1.5 ରୁ 2 ଇଞ୍ଚ ଗଭୀରରେ ପୋତିବା। ଅଧିକ ଅମଳ ପାଇଁ 6 ରୁ 8 ଟନ୍ ଗୋବର ଖତ ଜମି ପ୍ରସ୍ତୁତି ସମୟରେ ଜମିରେ ପ୍ରୟୋଗ କରିବା ଏବଂ ପରବର୍ତ୍ତୀ ସମୟରେ 32 କିଲୋଗ୍ରାମ ନାଇଟ୍ରୋଜେନ୍କୁ 3 ଭାଗ କରି ବୁଣିବା ବେଳେ, ବୁଣିବାର 25 ଦିନ ପରେ ଏବଂ 45 ଦିନ ପରେ ପ୍ରୟୋଗ କରିବା। ଠିକ୍ ସେମିତି 20 କିଲୋଗ୍ରାମ ଫସ୍ଫରସ୍କୁ ମୂଳ ସାର ଭାବରେ ବୁଣିବା ସମୟରେ ପ୍ରୟୋଗ କରିବା ଏବଂ 20 କିଲୋଗ୍ରାମ ପଟାସ୍କୁ ମଧ୍ୟ ମୂଳ ସାର ଭାବରେ ବୁଣିବା ସମୟରେ ପ୍ରୟୋଗ କରିବା। ବର୍ଷାଦିନେ କଖାରୁ ଚାଷରେ ଜଳସେଚନର ବିଶେଷ ଆବଶ୍ୟକତା ନଥାଏ, କିନ୍ତୁ ଜଳ ନିଷ୍କାସନର ସୁବ୍ୟବସ୍ଥା ରହିବା ନିହାତି ଦରକାର। ଖରାଦିନ ସମୟରେ 8 ରୁ 10 ଦିନ ଅନ୍ତରରେ ଜଳସେଚନ କରିବା ଆବଶ୍ୟକ। ଫୁଲ ଓ ଫଳ ଆସିବା ସମୟରେ ମାଟିରେ ଅନୁକୂଳ ଓଦାଭାବ ରହିବା ନିହାତି ଜରୁରୀ। ଗଛ ଛୋଟ ଥିବାବେଳେ 2 ରୁ 3 ଥର କୋଡ଼ା ଖସା କରି ଜମିକୁ ଘାସମୁକ୍ତ ରଖିବା ଉଚିତ। କଖାରୁ ଚାଷରେ କିଛି ରୋଗ ପୋକ ଦେଖିବାକୁ ମିଳନ୍ତି, ତେବେ ଚାଲନ୍ତୁ ବର୍ତ୍ତମାନ ସେହି ରୋଗ ପୋକ ଏବଂ ତାର ନିରାକରଣ ସମ୍ପର୍କରେ ଜାଣିବା। କଖାରୁ ଚାଷରେ ଦେଖାଯାଉଥିବା ରୋଗ ପୋକ ମଧ୍ୟରେ ରହିଛି ଲାଲ ପୋକ। ଏହି ପୋକ ଗଛର କୋମଳ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ଗଛ ଛୋଟ ଥିବାବେଳେ କାର୍ବାରିଲ 50% WP 2 କିଲୋଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ପୋକ ହେଉଛି ଫଳବିନ୍ଧା ପୋକ। ଫଳବିନ୍ଧା ପୋକ ଫଳର ଚୋପା ଭିତରେ ଅଣ୍ଡା ଦିଅନ୍ତି, ଯାହାଦ୍ୱାରା ଫଳ ପଚିଯାଇଥାଏ। ଏହାର ପ୍ରତିକାର ପାଇଁ ଫେରୋମନ୍ ଟ୍ରାପ୍କୁ ବ୍ୟବହାର କରିପାରିବା। ସାଧାରଣତଃ ମଞ୍ଜି ବୁଣିବାର 90 ରୁ 120 ଦିନ ମଧ୍ୟରେ କଖାରୁ ଅମଳ ଉପଯୋଗୀ ହୋଇଯାଇଥାଏ। କଞ୍ଚା ପନିପରିବା ପାଇଁ ସବୁଜ ଅବସ୍ଥାରେ ଏବଂ ପାଚିଲା କଖାରୁ ପାଇଁ ଚୋପା ଟାଣ ଓ ହଳଦିଆ କିମ୍ବା କମଳା ରଙ୍ଗର ହେଲେ କାଟିବା ଉଚିତ। ସଠିକ୍ ଭାବରେ ଯଦି ଚାଷ କରାଯାଏ ତାହେଲେ କଖାରୁ ଚାଷରେ ଏକର ପ୍ରତି ପ୍ରାୟ 100 ରୁ 150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ସୌର ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି କୃଷ୍ଣ ସବର ଓ ସାଥୀମାନେ।
2: ସୌର ଭାଇ ଭଉଣୀମାନେ ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ, ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ

ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

ସୁଗମ ସଙ୍ଗୀତ ଶୁଣିବେ ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ, ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ମହିଳାଙ୍କ ଆର୍ଥିକ ସ୍ୱାଧୀନତା କାହିଁକି ଜରୁରୀ। ଅପରାହ୍ନ ପାଞ୍ଚଟାରେ ପ୍ରଚାର କରିବୁ ଯୁବବଣୀ କାର୍ଯ୍ୟକ୍ରମ, ଏଥିରେ କଥାରେ କଥାରେ ଏଥିରେ କଥାରେ ଗୀତରେ କ୍ରମରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ। ପରେ ପରେ ଶୁଣିବେ ସାକ୍ଷାତକାର ସୁସ୍ଥ ବନ୍ଧୁତ୍ୱ ଏବଂ ସହପାଠୀ ସମର୍ଥନ ମାନସିକ ସୁସ୍ଥତାକୁ ମଜବୁତ କରିପାରିବ କି। ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ ହ୍ୟାଲୋ ଶାରଦା ଲାଗୁଆ ଗୀତ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି ସାତଟାରେ। ରାତି ସାତଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ହାଲଚାଲ କ୍ରମରେ ଶୁଣିବେ ବିଶ୍ୱ ନଡ଼ିଆ ଦିବସ। ରାତି ଆଠଟାରେ ପ୍ରଚାର କରିବୁ ଚିର ସବୁଜ କାର୍ଯ୍ୟକ୍ରମ। ରାତି ଆଠଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ରାତି ଆଠଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ଏବଂ ଗଜଲ ଶୁଣିବେ ରାତି ନଅଟା ବାଜି ତିରିଶ ମିନିଟ୍ରେ। ରାତି ଦଶଟାରେ ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସମ୍ବଲପୁରୀ କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଏକକ ଚଳଚ୍ଚିତ୍ର କ୍ରମରେ ଶୁଣିବେ ରାମଲୀଳା କଥାଚିତ୍ରର ଗୀତ ରାତି ଦଶଟା ବାଜି ତିରିଶ ମିନିଟ୍ରେ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସାତଟା ବାଜି ପାଞ୍ଚ ମିନିଟ୍ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ସାତଟା ବାଜି ଦଶ ମିନିଟ୍ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ ସାତଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ନୂଆଦିଲ୍ଲୀରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ। ଦୁଇଦିନିଆ ଏହି ସମ୍ମିଳନୀ ଆଜି ଉଦ୍ଯାପିତ ହେବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ସହଯୋଗୀ ସଂଘୀୟତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, କ୍ୟାଚ୍ ଦି ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ଜଳଜୀବନ ମିଶନ ଆଦି ଚାରୋଟି ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଆଜି ଯୋଗଦେବେ। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲିଜିୟମ୍ ପକ୍ଷରୁ ଏ ସଂକ୍ରାନ୍ତ ସୁପାରିଶ କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବେ। ଚଳିତ ଆର୍ଥିକ ବର୍ଷର ରାଜ୍ୟର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ବାରାଣସୀ ଅଯୋଧ୍ୟା ଅଭିମୁଖେ ଆଜି ଟ୍ରେନ୍ ଯୋଗେ ଯାତ୍ରା କରିବେ। ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ଠାରୁ ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଯାତ୍ରାର ଶୁଭାରମ୍ଭ କରିବେ।

0: ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆଜି ଅପରାହ୍ନ 2:30ରୁ ସନ୍ଧ୍ୟା 7:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁଇଦିନିଆ ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ପରବର୍ତ୍ତୀ ଗଣତି ମଣତି ନେଇ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ନିଶାମୁକ୍ତ ଓଡ଼ିଶା ଗଠନ ସଂକଳ୍ପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି। ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଗତମାସ 15-31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ 35 ପୁଲିସ୍ ଜିଲ୍ଲାରେ ଏଥିନେଇ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ମୋଟ 1763 ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମ ପାଇଁ ଜୁଲାଇ ଶିକ୍ଷାବର୍ଷର ନାମଲେଖା ଅବଧି ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ ପୁନଃ ନାମଲେଖା ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ କରାଯିବ। ଇଗ୍ନୁ ୱେବ୍ସାଇଟ୍ରେ ନାମଲେଖା ସଂକ୍ରାନ୍ତ ସମସ୍ତ ତଥ୍ୟ ଉପଲବ୍ଧ ରହିଥିବା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟ ଏବଂ ମିଠା ଦୋକାନଗୁଡ଼ିକରେ ଖାଦ୍ୟ ସୁରକ୍ଷା ଯାଞ୍ଚ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 150 କିଲୋଗ୍ରାମ ବାସି ଖାଦ୍ୟ ଏବଂ କୃତ୍ରିମ ରଙ୍ଗ ବ୍ୟବହୃତ ଖାଦ୍ୟ ଯାଞ୍ଚ ସମୟରେ ନଷ୍ଟ କରାଯାଇଛି। ନିୟମ ଉଲ୍ଲଂଘନ କରିଥିବା 10 ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଠାରୁ 2,10,000 ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି। ନଡ଼ିଆ ଉତ୍ପାଦନକୁ ପ୍ରୋହାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ ଖାଦ୍ୟ ଶକ୍ତି ଓ ଜୀବିକାର ସୁରକ୍ଷା। ଏକ ଉଷ୍ମମଣ୍ଡଳୀୟ ଲାଭକାରୀ ଫସଲ ଭାବେ ନଡ଼ିଆର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ହୋଇଥିବାର ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିଭଳି ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଯେକୌଣସି ସମୟରେ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ। ଏଥିପାଇଁ ନଦୀ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସଚେତନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ତେନ୍ତୁଳିଖୁଣ୍ଟି ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ବ୍ଲକରେ ଜଳସେଚନ ବିଭାଗ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି ରହିଛି। ଆଜି ସକାଳ 6:00 ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର 649.79 ମିଟର ରହିଛି। ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ହେଉଛି 642 ମିଟର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ପ୍ରଚାର କରୁଛି ଆଲୋଚନା ଆମ ଶରୀର ପାଇଁ ସୁଷମ ଖାଦ୍ୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ମା ପେଟରୁ ଭ୍ରୂଣ ସଞ୍ଚାର ହେବା ଦିନଠୁ ଏ ମଣିଷ ଶରୀରଟା ମେସିନ ଭଳିଆ ଚାଲିଛି। ପ୍ରଥମରେ ମା ରକ୍ତରେ ବଞ୍ଚିଥିଲା, ଆଉ ପରେ ଜନ୍ମ ନେବା ପରେ ଖାଦ୍ୟ ହିଁ ତାକୁ ବଞ୍ଚେଇକି ରଖିଛି। ଆମର ଆଜି ଆଲୋଚ୍ୟ ବିଷୟ ହେଲା ସୁଷମ ଖାଦ୍ୟ, ସନ୍ତୁଳିତ ଖାଦ୍ୟ। ଆନନ୍ଦରେ ମଣିଷଟା କିଛି ପେଟ ଭିତରକୁ ନେଉଛି, ସେସବୁ ହଜମ ହେଉଛି, ସେଥିରୁ ଯାହା ଶକ୍ତି ମିଳିଲା ସେଇଥିରେ ସେ ଚଳୁଛି। ଏଇ ଖାଦ୍ୟଟାକୁ ଯଦି ଆମେ ଭାଙ୍ଗିଦେବା, ଏଥିରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ, ପାଣି, ମିନେରାଲ ବା ଯାହା କହନ୍ତି ଖଣିଜ ପଦାର୍ଥ, ଇଏ ସବୁ ମିଶିକି ପେଟ ଭିତରକୁ ନେଉଛୁ। ତା ମାନେ ଇଏ 6 ଯଦି ଭାଗମାପ ଠିକ୍ ଥିବ ଆମ ଶରୀରରେ ସେଗୁଡ଼ାକ କାମରେ ଲାଗିବ। ପୁଣି ମଣିଷଟାର ଗୋଟେ କାମ କରିବା ଶୈଳୀ ଅଛି, କିଏ ବେଶୀ କାମ କରୁଛି, କିଏ କମ୍ କାମ କରୁଛି। ତେଣୁ ମଣିଷଟା କୋଉ ଅବସ୍ଥା, ସେ ଛୁଆ କି କିଶୋର କି ଯୁବକ କି ବୃଦ୍ଧ କି ଗର୍ଭବତୀ ମହିଳା ଜଣେ କି ସ୍ତନ୍ୟଯାତ୍ରୀ ମା ଜଣେ, ଇଏ ସମସ୍ତଙ୍କର ଶକ୍ତିଟା ଅଲଗା ଅଲଗା ଦରକାର। ଗୋଟେ ମୋଟାମୋଟି ସେମାନେ ହିସାବ କରି ଦେଖିଛନ୍ତି, ଜଣେ

0: ଯୁବକ ବୟସର ଲୋକ ତାର ଗୋଟେ ଦୈନନ୍ଦିନ ଚୁପଚାପ ରହିକି ସେ ଯଦି ଘରେ ଖାଲି ବସେ ତାର ଯେତିକି ଶକ୍ତି ଦରକାର ଇଂଲିଶରେ ତାକୁ କହୁଛନ୍ତି କ୍ୟାଲୋରି 2200 କ୍ୟାଲୋରି ଦରକାର ତା ମାନେ 2200 କ୍ୟାଲୋରି ତାର କୋଉଠୁ ଆସିବ ନାଇଁ ଖାଦ୍ୟରୁ ସେମାନେ କହିଛନ୍ତି ଏ ଶ୍ୱେତସାରଟା 60% ଏଇଥିରୁ ଶକ୍ତି ଦେବ ତା ମାନେ ଆମ ଖାଦ୍ୟର 60% ହେବା ଦରକାର ଶ୍ୱେତସାର 20% ହେବା ଦରକାର ପୁଷ୍ଟିସାର ସେମିତି 15-20% ହେବା ଦରକାର ସ୍ନେହସାର ଏମାନେ ମିଳନ୍ତି କୋଉଠୁ ଏହିସବୁ ଶ୍ୱେତସାର ସେସବୁ ଆମର ଭାତରେ ଅଛି ରୁଟିରେ ଅଛି ଆଳୁ ସାରୁ ଗୁଡ଼ ଚିନି ଏଇଥିରୁ ଏସବୁ ଜିନିଷ ମିଳୁଛି ସେମିତି ପୁଷ୍ଟିସାର ଯେତେ ପ୍ରକାର ଆଜ୍ଞା ଡାଲି କିମ୍ବା ଶିମ୍ବ ବାଦାମ ମଟର ଝୁଡ଼ଙ୍ଗ ସୋୟାବିନ କ୍ଷୀର ଛେନା ଆଉ ଯେଉଁମାନେ ଆମିଷ ଖାଦ୍ୟ ଖାଉଛନ୍ତି ଏସବୁରୁ ପୁଷ୍ଟିସାର ମିଳୁଛି ଆଉ ସ୍ନେହସାର ମାନେ ଚର୍ବିଜାତୀୟ ଖାଦ୍ୟ ତେଲ ଘିଅ ଛଣାଛଣି ଖାଦ୍ୟ ଏସବୁ ହେଲା ସ୍ନେହସାର ମୋଟ ଉପରେ ପୁଷ୍ଟିସାରଟା ଦେହକୁ ଗଢ଼େ ଛୁଆ ଥିଲା ବଡ଼ ହେଲା ଦେହଟା ଏତେ ବଡ଼ ହେଲା ହାଡ଼ ତାର ଏତେ ଶକ୍ତ ହେଲା ଏସବୁ ପୁଷ୍ଟିସାର କରୁଛି ଶ୍ୱେତସାର ସାଙ୍ଗେ ସାଙ୍ଗେ ଶକ୍ତି ଯୋଗାଉଛି ଆଉ ସ୍ନେହସାର ଚର୍ବିଜାତୀୟ ଜିନିଷ ପାଟିକି ବଢ଼ିଆ ଲାଗେ କିନ୍ତୁ ଯେତିକି ଦରକାର ତାଠୁ ଅଧିକା ଖାଇଲେ କ୍ଷତି ହୁଏ କାହାର ଲିଭରରେ ଚର୍ବି ଜମା ହେଇଗଲାଣି ତ କୋଉଠି ହାର୍ଟରେ କୋଲେଷ୍ଟ୍ରଲ ଜମା ହେଇକି ହାର୍ଟ ଆଟାକ୍ ହେଲାଣି ସେଇଥିପାଇଁ ଆମେ ଆଲୋଚନା କରୁଛୁ ତାର ଗୋଟେ ସନ୍ତୁଳିତ ବା ସୁଷମ ଖାଦ୍ୟ ପାଟିକୁ ଭଲ ଲାଗୁଥିବ ଆଉ ଦେହରେ ବି ସେଟା କ୍ଷତି କରୁନଥିବ ତେଣୁ ଏଇ ସନ୍ତୁଳିତ ଆହାରକୁ ଆମେ ଗୋଟେ ମୋଟାମୋଟି ଦେଖିଲେ ଆମେ ସକାଳେ ଜଳଖିଆ ଖାଉଛୁ ଦ୍ୱିପହରେ ଭାତ ତରକାରୀ ଖାଉଛୁ ସନ୍ଧ୍ୟାବେଳେ ପୁଣି ଟିକେ ଜଳଖିଆ ଖାଉଛୁ ରାତିରେ ପୁଣି ଭାତ ତରକାରୀ ବା ରୁଟି ତରକାରୀ ଖାଉଛୁ ତେଣୁ ଗୋଟେ ଭାତ ଥାଳି ବା ଜଳଖିଆ ଥାଳିକୁ ଆମେ ମୋଟ ଉପରେ ଦେଖିଲେ ଜଳଖିଆ ଥାଳିରେ କ'ଣ ଖାଉଛୁ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସେ ଚୁଡ଼ା ହଉ ମୁଢି ହଉ କ୍ଷୀର ହଉ ତା ସାଙ୍ଗରେ ଟିକେ ବୁଟ ଗଜା କି ଗଜା ମୁଗ ଆଉ ଫଳ ଟିକେ ଏସବୁ ଆମର ଜଳଖିଆରେ ଯାଉଛି କ୍ଷୀର ଗ୍ଲାସ ଜଳଖିଆରେ ଯାଉଛି ବେଶ ଦ୍ୱିପହରକୁ ଆସନ୍ତୁ ଯୋଉଟା ମେନ୍ ଥାଳି କ'ଣ କ'ଣ ସେଥିରେ ଥିବ ଥାଳିଟାକୁ ଯଦି ଆମେ ପ୍ରକୃତରେ ଦେଖିବା ସୁନ୍ଦର ଚାଉଳରେ ଗୋଟେ ଭାତ ତିଆରି ହେଇଛି କିମ୍ବା ଗୋଟେ ଭଲ ରୁଟିଟେ ହେଇଛି ସତେଜ ଡାଲି ଗୋଟେ ହେଇଛି ସତେଜ ସଜ ପନିପରିବା ଏଇଥିରେ ଗୋଟେ ଭଲ ତରକାରୀ ହେଇଛି ଭଜା ଟିକେ ହେଇଛି ଟିକେ ତେଲ ପଡିଛି ଗୋଟେ ଲୋକର 2 ଚାମଚ ତେଲ ସରକାର ତେଣୁ ସ୍ନେହସାର ଆସିଗଲା ପୁଷ୍ଟିସାର ଡାଲି ଆକାରରେ ଆସିଗଲା ମାଛ ମାଂସ ଅଣ୍ଡା ଆଦି ଖାଉଛନ୍ତି ଭଲ କଥା ଏସବୁ ଆସିଗଲା ଖାଦ୍ୟ ପଦାର୍ଥର 3 ମୁଖ୍ୟ ଉପାଦାନ ଆଉ ଯୋଉ ଟିକେ ଟିକେ ରହିଲା ଭିଟାମିନ ଆମେ ଯାହା କହୁଛୁ ସେଇ ପନିପରିବାରେ ଆଜ୍ଞା ଲୁଚିକି ଅଛି ତା ଭିତରେ ଲବଣ ବି ଅଛି ଆଉ ପାଣି ଦିନକୁ 8-10 ଗ୍ଲାସ ମାନେ ହିସାବ କଲେ କେତେ ହବ 2 ଲିଟର 3 ଲିଟର ପାଣି ବାସ୍ ଇଏ ଆମର ଖାଦ୍ୟ ହେଇଗଲା ତେଣୁ ମୋଟ ଉପରେ ଆମେ ଯଦି ଦେଖିବା ଗୋଟେ ଖାଦ୍ୟଟା ଋତୁ ଉପଯୋଗୀ ହେଇଥିବ କୋଉ ସମୟରେ କ'ଣ ମିଳୁଛି ସେଇ ଅନୁସାରେ ତରକାରୀ ପତ୍ର ଡାଲି ଭାତ ଖାଇଲେ କାମ ଶେଷ ଆଉ ଗୋଟେ ତାକୁ ହିସାବ କରିକି କଣ୍ଟା ଭଳି ସେମିତି ଆଜ୍ଞା କିଛି ନାହିଁ ଆପଣଙ୍କ ଦେହରେ କୋଉଟା ଯାଉଛି ସେଇଟା ହେଲା ଆପଣଙ୍କ ଖାଦ୍ୟ ସେଇଟାକୁ ଆପଣଙ୍କ ପାଇଁ ସୁଷମ ଖାଦ୍ୟ କୁହାଯାଇପାରେ ଏସବୁ ଯଦି ଆମେ ନ ମାନିବା ଏତେ ବଡ଼ ମୂଲ୍ୟବାନ ଶରୀରଟା ବା ଶରୀରଟା ଆଦି ମେସିନ ବୋଲି ଆମେ କହୁ ଏଟା ଶୀଘ୍ର ଅଚଳ ହେଇଯିବ ଆଉ ସାରା ଜୀବନ ଆମେ ଖାଲି ରୋଗରେ ଘାଣ୍ଟି ହେଉଥିବା
1: ଆମର ଶେଷରେ ଶୁଣିଥିଲେ ଆଲୋଚନା ଆମ ଶରୀର ପାଇଁ ସୁଷମ ଖାଦ୍ୟ ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷରେ ଭାରତ 1.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବେଲଜିୟମ ପ୍ରଧାନମନ୍ତ୍ରୀ। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନ ଲାଗି ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା। ଏବଂ ଆଫଗାନିସ୍ତାନ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ T20 କ୍ରିକେଟ ଶୃଙ୍ଖଳା ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗୀୟ ସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୁହିକ

ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 2025-26 ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.8 ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଛି। ସେଥିମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର 1.29 କୋଟି ଟଙ୍କା ଅବଦାନ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ 16 ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ଏହି ସଫଳତା ଏକ ଆତ୍ମନିର୍ଭର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଦେଶର ଉଲ୍ଲେଖନୀୟ ପ୍ରଗତିର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଗ୍ରଗତି କେବଳ ଅର୍ଥନୈତିକ ବା ଶିଳ୍ପଭିତ୍ତିକ ଆବଶ୍ୟକତା ନୁହେଁ, ବରଂ ଏହା ଜାତୀୟ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ। ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ସମୟାନୁବର୍ତ୍ତୀ ଯୋଗାଣ, ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା, ଗବେଷଣା ଓ ବିକାଶକୁ ବୈଷୟିକ ଜ୍ଞାନକୌଶଳ ନେତୃତ୍ୱରେ ରୂପାନ୍ତରୀକରଣ, ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀକୁ ଏକ ନୂତନ ସ୍ତରକୁ ନେବା, ଏ କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା ପ୍ରଦାନ କରିବା ସହିତ ବିଶ୍ୱସ୍ତରୀୟ ମାନକ ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଛତିଶଗଡ଼ର ରାୟପୁର ଗସ୍ତ କରିବେ। ଏହି ଗସ୍ତ ଅବସରରେ ସେଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଚିହ୍ନଟ କରାଯାଇଥିବା 100 ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା, ଏହି ଅଧୀନରେ ଥିବା ଅନ୍ୟାନ୍ୟ ଯୋଜନାଗୁଡ଼ିକର ଏକତ୍ର କାର୍ଯ୍ୟକାରିତା ଏବଂ ଜିଲ୍ଲାସ୍ତରରେ ଚାଷୀମାନଙ୍କ ପ୍ରଦର୍ଶନରେ ଉନ୍ନତ ଆଣିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ମୁଖ୍ୟତଃ 6 କୃଷି ସମ୍ପର୍କିତ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯାଇଛି। ସେଗୁଡ଼ିକ ହେଲା କୃଷି ଉତ୍ପାଦନ ବୃଦ୍ଧି କରିବା, ଶସ୍ୟ ବିବିଧକରଣକୁ ପ୍ରୋତ୍ସାହନ ଦେବା ସହିତ ଏକ ସ୍ଥାୟୀ କୃଷି ପଦ୍ଧତି ଆପଣାଇବା, ଅମଳ ପରବର୍ତ୍ତୀ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା, ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସ୍ୱଳ୍ପ ମିଆଦୀ ଓ ଦୀର୍ଘସୂତ୍ରୀ କୃଷି ଋଣ ଉପଲବ୍ଧ କରାଇବା ଏବଂ ଯୋଗାଣ ସେବା ଓ ଶାସନ ବ୍ୟବସ୍ଥାରେ ଉନ୍ନତି କରିବା। ଏ ସମ୍ପର୍କରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି 11 ମନ୍ତ୍ରଣାଳୟ ଏବଂ ବିଭାଗର 36 କେନ୍ଦ୍ରୀୟ ଯୋଜନା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ଏକତ୍ରୀକରଣ କରି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନା ଗତବର୍ଷ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହେବା ପରେ 2025 ଅକ୍ଟୋବର 11 ଶୁଭାରମ୍ଭ କରାଯାଇଥିଲା। ଗତକାଲିର ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଏକ ବିକଶିତ ଭାରତ ଗଠନ ଦିଗରେ ମରୁଡ଼ିମୁକ୍ତ ଦେଶ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ଜଳଛାୟା ସୁପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ଆଜିଠାରୁ 3 ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହାଛଡ଼ା ବେଲଜିୟମ ପ୍ରଧାନମନ୍ତ୍ରୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଏକ ବ୍ୟବସାୟିକ ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ୱେଭର ମୁମ୍ବାଇ ଗସ୍ତ କରି ହୀରା, ଗମନାଗମନ ଓ ବନ୍ଦର ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ୱେଭରଙ୍କ ଗସ୍ତ ଦ୍ୱାରା ଭାରତ ବେଲଜିୟମ ଭାଗିଦାରୀକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ବୈଷୟିକ ଜ୍ଞାନକୌଶଳ, ଅକ୍ଷୟ ଶକ୍ତି, ସଂଯୋଗୀକରଣ ଓ ଜନସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହାଛଡ଼ା ଭାରତ ୟୁରୋପୀୟ ସଂଘ ଏବଂ ଭାରତ ୟୁରୋପ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ

0: ସହଯୋଗ ଓ ଭାଗିଦାରୀକୁ ସଶକ୍ତ କରିବା ଦିଗରେ ମଧ୍ୟ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ନୂଆଦିଲ୍ଲୀଠାରେ ଜର୍ମାନର ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଆଣବିକ ସୁରକ୍ଷା ମନ୍ତ୍ରୀ କାଷ୍ଟେର ସ୍ନିଡରଙ୍କୁ ଭେଟିଛନ୍ତି। ଏହି ଅବସରରେ ଉଭୟ ନେତା ଅର୍ଥନୀତି, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି, ସ୍ୱଚ୍ଛ ଶକ୍ତି ଲାଗି ବୈଷୟିକ ଜ୍ଞାନକୌଶଳ ଓ ସ୍ଥାୟୀ ସମାଧାନ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ନବସୃଜନ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ଜର୍ମାନ ପ୍ରତିବଦ୍ଧତା ଜାହିର କରିଛନ୍ତି। ଏକ ନିରନ୍ତର ଭବିଷ୍ୟତ ଗଠନ ଦିଗରେ ଭାଗିଦାରୀ ଦାୟିତ୍ୱ, ଆପୋଷ ବିଶ୍ୱାସ ଓ ବୈଷୟିକ ଜ୍ଞାନକୌଶଳ ହେଉଛି ଉଭୟ ଦେଶର ଭାଗିଦାରୀର ଭିତ୍ତିଭୂମି ବୋଲି ଶ୍ରୀ ଗୋୟଲ କହିଛନ୍ତି। ତିବତ ସୀମାବର୍ତ୍ତୀ ଭୋଟେକୋଷି ନଦୀ ନେଇ ରାସୁଆ ମଧ୍ୟରେ ଗତ ସପ୍ତାହରେ ପ୍ରବେଶ କରିଥିବା ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନ ଲାଗି ହୋଇଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ହିମାଳୟ ଅଞ୍ଚଳରେ ତାପମାତ୍ରା 1.8 ଡିଗ୍ରୀ ବୃଦ୍ଧି ପାଇଥିବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ଲାଗି ଏହି ବିପର୍ଯ୍ୟୟ ଘଟିଛି। ତେବେ ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ଏକ ସମସ୍ୟା ଏବଂ ଏହି ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଗତମାସ 26 ତାରିଖରେ ଆସିଥିବା ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 1000 ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବା ସହିତ 583 ବିଦେଶୀ ଏବଂ 83 ଜଣ ସୁରକ୍ଷାକର୍ମୀଙ୍କ ସମେତ ପ୍ରାୟ 4000 ନିଖୋଜ ଥିବା ଜଣାପଡ଼ିଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କରାଯାଇଥିବା ସଦ୍ୟତମ ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ 12 ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଅନେକ ସାଧାରଣ ଭିଭିଭୂମି ଓ ଆବାସିକ ଅଟ୍ଟାଳିକାଗୁଡ଼ିକ କ୍ଷତି ହୋଇଛି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାରବର୍ଗ ପ୍ରତି ରାଷ୍ଟ୍ରପତି ଜେଲେନ୍ସ୍କି ସମବେଦନା ଜଣାଇଛନ୍ତି। ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ମୃତ ଭାରତୀୟ ନାଗରିକଙ୍କର ପାର୍ଥିବ ଶରୀରକୁ ଯଥାଶୀଘ୍ର ଯେଭଳି ସ୍ୱଦେଶ ପଠାଯାଇପାରିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ ଅଛି ଏବଂ ଋତୁକାଳୀନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କାନ୍ଦା ଏକ୍ସପ୍ରେସ୍ ଓ ସଡ଼କ ପରିବହନ ମାଧ୍ୟମରେ ବଫର ଷ୍ଟକ୍ସର ଯୋଜନାବଦ୍ଧ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ସରକାର କହିଛନ୍ତି। ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 30ରୁ ଅଧିକ ଟ୍ରକ୍ ସାହାଯ୍ୟରେ 19 ସହରରେ ଖୁଚୁରା ବଜାରକୁ ପିଆଜ ଯୋଗାଣ ହୋଇଛି। କ୍ରିକେଟ୍। ଆଫଗାନିସ୍ତାନ ବିପକ୍ଷରେ ଆସନ୍ତା 13 ତାରିଖରୁ ଆରମ୍ଭ ହେବାକୁ ଥିବା 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଲାଗି 15 ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ତିଲକ ବର୍ମା ଉପ ଅଧିନାୟକ ଅଛନ୍ତି। ଅନ୍ୟ ଖେଳାଳିମାନେ ହେଲେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଇଶାନ କିଶନ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡି, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଏବଂ ହର୍ଷିତ ରାଣା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷରେ ଭାରତ 1.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବନ୍ୟବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ବିବିଧ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଦେଶର ସବୁଠାରୁ ବଡ଼ ଟେଲିଭିଜନ କୁଇଜ୍ ଶୋ କୌନ୍ ବନେଗା କରୋଡ଼ପତିରେ ଅଂଶଗ୍ରହଣ କରିଥିବା ମାଲକାନଗିରିର ଝିଅ ଜୟନ୍ତୀ ବୁରୁଦାଙ୍କ ସହ ଅନ୍ତରଙ୍ଗ ଆଳାପ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଓ ସସ୍ମିତା ପାଣିଗ୍ରାହୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ବର୍ଷାର ଏହି ମନମୁଗ୍ଧକର ପରିବେଶରେ ଝରି ପଡ଼ୁଥିବା ବର୍ଷା ସାଥିରେ ଯେମିତି ମାଟିର ମହକ ଚାରିଆଡ଼େ ଖେଳିଯାଏ, ସେମିତି ଜୀବନରେ ବି କିଛି ଏମିତି ସାଥୀ ଆସନ୍ତି ଯିଏ ଆମ ମନ

0: ଖୁସିର ମହକ ଭରି ଦିଅନ୍ତି।
1: କେବେ ଝରଝର ବର୍ଷା, କେବେ ଶୀତଳ ପବନ, କେବେ ମେଘର ଗର୍ଜନ, କେବେ ଆକାଶରେ ଇନ୍ଦ୍ରଧନୁର ସାତ ରଙ୍ଗ। ପ୍ରକୃତି ଯେମିତି ରଙ୍ଗ ବଦଳେ, ଆମ ଜୀବନ ମଧ୍ୟ ସେମିତି ବଦଳୁଥାଏ।
0: ଏହି ବଦଳୁଥିବା ଜୀବନରେ ଯିଏ ଆମ ହାତ ଧରି ରହିଥାଏ, ସେ ହିଁ ଆମ ଜୀବନର ସବୁଠାରୁ ବଡ଼ ସମ୍ପଦ। ତାଙ୍କର ଗୋଟିଏ ଫୋନ୍ କଲ୍, କେମିତି ଅଛ, ଗୋଟିଏ କଥା, ଚିନ୍ତା କରନି, ମୁଁ ଅଛି, ଏବଂ ନୀରବ ଚିନ୍ତା ଆମ ପାଇଁ, ଏସବୁ ହିଁ ତ ଆମ ଜୀବନର ସୁନ୍ଦର ପରିଭାଷା।
1: ବର୍ଷା ଯେତେବେଳେ ତାତିଥିବା ମାଟିକୁ ଶୀତଳ କରେ, ସେତେବେଳେ ଗୋଟିଏ ଭଲ ସମ୍ପର୍କ ମଧ୍ୟ ଥକି ଯାଇଥିବା ମନକୁ ଶାନ୍ତି ଦିଏ। ଶୀତଳ ପବନ ଯେମିତି ଦେହକୁ ଛୁଇଁ ଏକ ନୂଆ ଅନୁଭବ ଦିଏ, ସେମିତି ଜଣେ ଆପଣାର ମଣିଷର ହସ ଆମ ମନକୁ ଖୁସିରେ ଭରି ଦିଏ।
0: ଶୀତଳ ପବନ ପରି ଆମ ମନରେ ଆପଣାର ସାଥୀ ଶାନ୍ତି ଭରିଥାଉ, ଏବଂ ଇନ୍ଦ୍ରଧନୁ ପରି ଆମ ଜୀବନକୁ ରଙ୍ଗୀନ କରିଦେଉ। ଏହି ଆଶା ସହିତ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ବିବିଧା କାର୍ଯ୍ୟକ୍ରମରେ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା, ନମସ୍କାର।

0: ମାଲକାନଗିରି ମାଟିର ସ୍ୱପ୍ନ ଥିଲା ବଡ଼, ଆଉ ସେହି ସ୍ୱପ୍ନକୁ ସାକାର କରି ଆଜି ଜାତୀୟ ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଆମର ଆଜିର ଅତିଥି।
1: କେବିସି ବା କୌଣ ବନେଗା କରୋଡପତି ଭଳି ଦେଶର ଏକ ପ୍ରତିଷ୍ଠିତ ଟେଲିଭିଜନ ମଞ୍ଚରେ ମାଲକାନଗିରିର ଝିଅକୁ ଦେଖିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।
0: ଯେଉଁ ମାଟିକୁ ଅନେକ ସମୟରେ ଦୁର୍ଗମ ଅଞ୍ଚଳ ବୋଲି କୁହାଯାଏ, ସେହି ମାଟିରୁ ଜଣେ ଝିଅ ନିଜର ଜ୍ଞାନ, ଆତ୍ମବିଶ୍ୱାସ ଓ ପ୍ରତିଭାର ବଳରେ ଦେଶର ଅନେକ ଦର୍ଶକଙ୍କ ସମ୍ମୁଖରେ ପହଞ୍ଚିବା ଏହା ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି।
1: ସେ ହେଉଛନ୍ତି ମାଲକାନଗିରିର ଜୟନ୍ତୀ ବୁର୍ତା। ସୁଯୋଗ ମିଳିଲେ ଛୋଟ ସହର, ଗାଁ କିମ୍ବା ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ନିଜ ପ୍ରତିଭାରେ ଦେଶର ବଡ଼ ମଞ୍ଚରେ ନିଜର ଛାପ ଛାଡ଼ିପାରନ୍ତି। ଜୟନ୍ତୀ ତାହାର ଏକ ଉଦାହରଣ।
0: ମାଲକାନଗିରିରୁ ସ୍ୱପ୍ନର ସହର ମୁମ୍ବାଇ, ସ୍ଥାନୀୟ ପରିଚୟରୁ ଜାତୀୟ ପରିଚୟ, ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ତାଙ୍କ ଏହି ଯାତ୍ରା ସଭିଙ୍କ ହୃଦୟକୁ ଛୁଇଁ ପାରିବ।
1: ତେବେ ଆମର ଆଜିର ଅତିଥି ମାଲକାନଗିରିର ଜୟନ୍ତୀ ବୁର୍ତା ସାମ୍ବାଦିକତା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ କରିବା ସହିତ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହୋଇଥିବା କେବିସିରେ ସେ ପହଞ୍ଚି ପାରିଥିଲେ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
3: ନମସ୍କାର ମ୍ୟାଡମ,
2: କେମିତି ଅଛନ୍ତି? ମ୍ୟାଡମ
3: ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
2: ଆମେ ବି ବହୁତ ଭଲ ଅଛୁ। ବହୁତ ବଢିଆ ଲାଗୁଛି ଆପଣଙ୍କ ସହିତ କଥା ହେଇକି। ଏବେ ତ ଆପଣ ପୁଣି ଥରେ ଚର୍ଚ୍ଚାରେ ରହୁଛନ୍ତି, ଆପଣ ତ ସବୁବେଳେ ଚର୍ଚ୍ଚାରେ ହିଁ ରୁହନ୍ତି, ଆଜି ତ ପ୍ରଥମ ଥର ବୋଲି ନୁହେଁ। ଆପଣ ବହୁତ କିଛି କାମ ପାଇଁ, ଆପଣଙ୍କର ବହୁତ କିଛି ଆପଣ ଏମିତି କାମ କରନ୍ତି ଯେଉଁଥିପାଇଁ କି ଆପଣ ଚର୍ଚ୍ଚାରେ ରହୁଛନ୍ତି। ପୁଣି ଥରେ ଆପଣ ଆପଣଙ୍କର ମାଟି ପାଇଁ, ମାଲକାନଗିରି ମାଟି ପାଇଁ ଏବଂ ଆମ ପୁରା ରାଜ୍ୟ ପାଇଁ ଗର୍ବ ନେଇକି ଆସିଛନ୍ତି। ଆପଣ ମାଲକାନଗିରି ମାଟିରୁ କେବିସିର ମଞ୍ଚ ପର୍ଯ୍ୟନ୍ତ ପହଞ୍ଚି ପାରିଲେ, ତ ଏଇ ଯାତ୍ରା ବିଷୟରେ କେମିତି ଭାବିଲେ ମ୍ୟାଡମ?
3: ସର୍ବପ୍ରଥମେ ଧନ୍ୟବାଦ ମ୍ୟାଡମ, ଆପଣଙ୍କର ଯୋଉ ସଫଳତା ପାଇଁ ମୋତେ ଇଏ କରିଛନ୍ତି, ତ ନିହାତି ଭାବରେ କୋଉଠି ନା କୋଉଠି ସମସ୍ତଙ୍କର ଆଶୀର୍ବାଦ ଭଲ ପାଇବା, ଯାହା ପାଇଁ ମୁଁ ମାଲକାନଗିରିରୁ ଆଜି ଦେଶ ଦୁନିଆ ପର୍ଯ୍ୟନ୍ତ ପହଞ୍ଚି ପାରୁଛି ନିଜର କାମକୁ ନେଇକି। ତ ଯୋଉ କେବିସି ପାଇଁ ମଧ୍ୟ ମୁଁ ଜେମିନି ଯେବେ ନୂଆରେ ତାଙ୍କର ଅନଲାଇନ୍ ଇଣ୍ଟରଭ୍ୟୁ ଚାଲିଥିଲା ସେଠି ମୁଁ ଆପ୍ଲାଏ କରିଥିଲି, ମୁଁ ସିଲେକ୍ସନ ନେଇଥିଲି। ଆଉ ମୁଁ ବି ଜାଣିନଥିଲି 10 ଜଣ ଭିତରେ ମୁଁ ଓଡ଼ିଶାର ଜଣେ ଅଛି, ତ ଯେତେବେଳେ ମୁମ୍ବାଇ ଗଲି ସେଠି ଅନ୍ୟ ଷ୍ଟେଟ୍ରୁ ଆସିଥିଲେ ସମସ୍ତେ, ତ ଆମେ ସେ ଭିତରେ 10 ଜଣ ଭିତରେ ମୁଁ ଓଡ଼ିଶାର ଜଣେ।

0: ବହୁତ ସୁନ୍ଦର ଜର୍ଣ୍ଣି ଥିଲା, ମାନେ ଭାବି ନଥିଲି ସେଇ ସୁଯୋଗ ମିଳିବ ମତେ, ସେଠି 10 ଜଣ ଭିତରେ ଜଣାଇ ହେବା ଆଉ ଅମିତାଭ ବଚ୍ଚନଙ୍କ ସହିତ ସାକ୍ଷାତକାର କରିବା ଆଉ ସେ ଖେଳରେ ସାମିଲ ହେବା। କିନ୍ତୁ ଦୁର୍ଭାଗ୍ୟ ମୁଁ ହଟ୍ ସିଟ୍ ଆସି ପାରିନଥିଲି, କିନ୍ତୁ ଆଶା ଥିଲା ଯିବି କିନ୍ତୁ ହେଇପାରିନଥିଲା। ମାନେ ଭଲ ଲାଗିଲା, ଗୋଟେ ବହୁତ ନିଆରା ଅନୁଭୂତି ନେଇକି ଆସିଲୁ ସେଠି। ଯୋଉମାନେ ଆସିଥିଲେ ବିଭିନ୍ନ ଜାଗାରୁ, ସେମାନଙ୍କର ଯୋଉ ଆଗ୍ରହ ଥିଲା, ସେମାନଙ୍କର ଇଚ୍ଛା ଶକ୍ତି ବଳରେ ସେମାନେ ବି ଆଗକୁ ଯାଇପାରିଲେ। ତ ସେମାନଙ୍କ ସହିତ ମିଶିଲା ପରେ ନିଜ ଭିତରେ ଆହୁରି କନଫିଡେଣ୍ଟ ବିଲ୍ଡ ହେଇଛି। ଆଉ ଅମିତାଭ ବଚ୍ଚନ ସହିତ ମିଶିଲା ପରେ ନିଜକୁ ମଧ୍ୟ ବହୁତ ଖୁସି ଲାଗିଲା କି ମାଲକାନଗିରିକୁ ମୁଁ ସେଠି ରିପ୍ରେଜେଣ୍ଟ କରିପାରିଲି, ସେଟା ମୋ ପାଇଁ ଗର୍ବର କଥା।
1: ତେବେ ଏଇ ଯୋଉ ଚିନ୍ତାଧାରାଟା କେମିତି ଆସିଲା ମ୍ୟାଡମ, କି ଯେ ନାଇଁ ଆପଣ ଯିବେ ସେଇଠିକୁ, ଆପଣ କେବିସିରେ ଭାଗ ନେବା କଥାଟା ମନରେ କେମିତି ଭାବିଲେ?
0: ହଁ, ସେ ଦେଖନ୍ତୁ ଆମେ ସବୁବେଳେ ମାଲକାନଗିରି ଜିଲ୍ଲା ଗୋଟେ ପଛୁଆ ଜିଲ୍ଲା, ଅନୁଗତ ଜିଲ୍ଲା, ଏମିତି ସବୁବେଳେ ଆମ ଛବି ଦେଖିବି ପଛୁଆ ବୋଲି କୁହାଯାଏ, ଯୋଉଟା କୋଉଠି ନା କୋଉଠି ଆମକୁ ସେଗୁଡା ଭଲ ଲାଗେନି। କାହିଁକି ଆମ ଜିଲ୍ଲା ପଛୁଆ ନା, ବହୁତ ସୁନ୍ଦର ଜାଗା ଆମର ମାଲକାନଗିରି, ନିଜର ଆଦିବାସୀ ଲୋକ ରହନ୍ତି, ତାଙ୍କ ନିଜର କଳା ସଂସ୍କୃତି ଏସବୁରେ ବହୁତ ରିଚ ଅଛନ୍ତି, ନିଜର ପରିଚୟ ଗୋଟେ ଭିନ୍ନ ପରିଚୟ ରହିଛି, କିନ୍ତୁ କେବେ ତାକୁ ସେଇଭଳିଆ ରିକଗ୍ନାଇସନ୍ ମିଳିନି। ତ ସେଇଟା କୋଉଠି ନା କୋଉଠି ଗୋଟେ ଆଦିବାସୀ ସମାଜର ଗୋଟେ କୟା ଜନଜାତିର ଝିଅ ହିସାବରେ ମୁଁ ଚିନ୍ତା କରୁଥିଲି, ମୁଁ କିଭଳି ଭାବରେ ମାଲକାନଗିରିକୁ ଗୋଟେ ଜାତୀୟ ସ୍ତରରେ ସେଇ ସ୍ଥାନ ଦେବି, ଲୋକ ଜାଣିବେ ମାଲକାନଗିରିକୁ, ତାର ଯୋଉ ରୂପ ରଙ୍ଗ ଭିନ୍ନତା ରହିଛି ସେଇ ଗୁଣକୁ ଲୋକ ଜାଣିବେ, ସେଇଟା ମୋ ମନରେ କୋଠି ନା କୋଠି ଥିଲା। ଆଉ କେବିସି ତା ପାଇଁ ଗୋଟେ ଭଲ ମଞ୍ଚ ଭାବିକି ମୁଁ ସେଠି ଚେଷ୍ଟା କରିଥିଲି।

0: କେବିସିରୁ ଯେତେବେଳେ ପ୍ରଥମେ କଲ୍ ଆସିଥିଲା ସେତେବେଳେ କଣ ରିଏକ୍ସନ୍ ଥିଲା ଆପଣଙ୍କର?
1: ହଁ, ତ ବିଶ୍ୱାସ କରିପାରିଲିନି। ମୁଁ 2-3 ଥର ତାଙ୍କୁ ପଚାରିଲି କିଏ କହୁଛନ୍ତି, କାହିଁକି ବହୁତ ଥର କୁହନ୍ତି ଫ୍ୟାକ୍ କଲ୍ ଆସେ। ତ ମୁଁ ବି ତାଙ୍କୁ କ୍ରସ୍ କ୍ୱେଶ୍ଚିନ୍ କଲି, ସତରେ କହୁଛନ୍ତି କି କେମିତି କଣ ବନେଗା କରୋଡପତିରୁ କଲ୍ ଆସିବ ବୋଲେ। ହଁ, ସେମାନେ ମତେ ବାର ବାର 2-3 ଜଣ କଲ୍ କରିଥିଲେ, ତ ବହୁତ ଖୁସି ଲାଗିଲା। କାରଣ ବିଲିଭ କରିପାରିନଥିଲି ସେ ସମୟରେ, ତ କିନ୍ତୁ ଆସିଲା ପରେ ଲାଗିଲା ନାଇଁ, ନିହାତି ତାଙ୍କ ପରେ ଆଉ ଅନ୍ୟ ମେମ୍ବର ମାନେ ବି କଲ୍ କରିଥିଲେ, ତ ବହୁତ ଖୁସି ଲାଗିଲା।
0: କେବିସି କୁ ଯିବା ପାଇଁ ହେଲେ ବହୁତ ପ୍ରିପାରେସନ କରିବାକୁ ପଡେ, ବହୁତ କିଛି ପଢିବାକୁ ପଡେ, ବହୁତ କିଛି ଉପରେ ଜ୍ଞାନ ରଖିବାକୁ ପଡେ। ତ ଆପଣ ଯେତେବେଳେ ଆପ୍ଲାଏ କରିଥିଲେ ସେତେବେଳେ ଆପଣ ମେଣ୍ଟାଲି ପ୍ରିପେୟାର ଥିଲେ କି ହଁ ମୁଁ କରିପାରିବି, ମାନେ ଏସବୁ ଯାହା ବି କ୍ୱେଶ୍ଚିନ୍ ଆସିବ କିମ୍ବା ଯେତିକି ଆପଣଙ୍କ ପାଖରେ ସେତିକି ନଲେଜ୍ ଅଛି କି ଆପଣ ଯାଇକି ସେଠି ସେ ପ୍ରଶ୍ନର ଉତ୍ତର ଦେଇପାରିବେ, ତ ନିଜକୁ ମେଣ୍ଟାଲି କେମିତି ଷ୍ଟ୍ରଙ୍ଗ ରଖିଥିଲେ?
1: ନିଶ୍ଚିତ, ଦେଖନ୍ତୁ ଯେତେବେଳେ ମୁଁ କେବିସି ପାଇଁ ଚୟନ କଥା ବି ଜାଣିଲି, ତା ଆଗରୁ ବି ଦେଖୁଥିଲି, ଯେବେ ଯୋଉଭଳିଆ କ୍ୱେଶ୍ଚିନ୍ ଆସେ ସେ ପ୍ୟାଟର୍ନ ଜାଣିବା, ଆଉ ବହୁତ ଗୁଡ଼ା ଏପିସୋଡ ମୁଁ ଦେଖୁଥାଏ ବାରମ୍ବାର ସେସବୁ, ଆଉ ଯେତେବେଳେ ଇଣ୍ଟରଭ୍ୟୁ ବି କଲେ ମୋର, ତ ମତେ ଲାଗିଲା ଏସବୁ ଭିତରେ ହିଁ କ୍ୱେଶ୍ଚିନ୍ ଆସିବ, ସେଥିପାଇଁ ମୁଁ ପ୍ରିପାରେସନ୍ ମଧ୍ୟ କରୁଥିଲି। ଆଉ ଚ୍ୟାଲେଞ୍ଜେସ୍ ତ ଅଛି।

0: ଆଉ ମୁଁ ତ 100% ନାହିଁ, କିନ୍ତୁ ଚେଷ୍ଟା ଥିଲା କି ମୁଁ ଯାହା ହେଲେ ମଧ୍ୟ ସେ ଗୋଟେ ଯୋଉ କ୍ୱେଶ୍ଚନ୍ ଆସିବ ସେ ମୁଁ ଅଧିକରୁ ଅଧିକ ଆନ୍ସର୍ ଦେଇପାରିବି, ହଟ୍ ସେଟ୍ ପର୍ଯ୍ୟନ୍ତ ଯିବି ଆଉ ଗୋଟେ ପରିଚୟ ସୃଷ୍ଟି କରିବି, ସେ ଚେଷ୍ଟାରେ ହିଁ ମୁଁ ବୋଧେ କରିପାରିଥିଲି।
1: ଇଣ୍ଟରଭ୍ୟୁରେ କଣ ପଚାରିଥିଲେ?
0: ଇଣ୍ଟରଭ୍ୟୁରେ ଯାହା ତାଙ୍କର ଥିଲା ବିଭିନ୍ନ ଜିଓଗ୍ରାଫିକାଲି, ହିଷ୍ଟ୍ରି, ସ୍ପୋର୍ଟସ୍, ଏସବୁ ବି ବିଷୟ ନେଇକିନା ଯାହା ଯାହା କେବିସିରେ ମୁଖ୍ୟତଃ ପଚାରନ୍ତି, ସ୍ପୋର୍ଟସ୍ କୁ ବେଶି କରି ଆଉ କଲଚରାଲ ଆଉ ହେରିଟେଜ କୁ ନେଇକି ଆଉ ନଦୀ ବିଷୟରେ ସେସବୁ ବିଷୟରେ ପଚାରିଥିଲେ।

0: କେବିସିରେ ପହଞ୍ଚିବା ପାଇଁ ଆପଣ କେତେ ଦିନ ଆଗରୁ ବା କେତେ ମାସ ଆଗରୁ ନିଜକୁ ପ୍ରସ୍ତୁତି କରୁଥିଲେ?
1: ରେଗୁଲାର ତ ନୁହଁ, କିନ୍ତୁ କେବେ କେବେ ସେଇଭଳିଆ ମୁଁ ନିଜେ ଦେଖୁଥାଏ ଏପିସୋଡ ଆଉ ଜିକେ କୁ ଫଲୋ କରୁଥାଏ। ତ ଆଉ ସେତେ ବେଷ୍ଟ କରିନଥିଲି, ବୋଧେ ସେତେ ଷ୍ଟ୍ରଙ୍ଗ ନଥିଲା, କିନ୍ତୁ ଦେଖୁଥିଲି ରେଗୁଲାରଲି। ମୁଁ ଟିକେ ସମୟ ମିଳିଲେ ସେସବୁ ପ୍ରାକ୍ଟିସ କରୁଥିଲି।
0: ଆପଣ କେବିସି ଯିବା କଥା ଆପଣ ପ୍ରଥମେ ପରିବାରରେ କାହାକୁ କହିଥିଲେ? ପରିବାରରେ କହିଥିଲେ ନା ନିଜ ସାଙ୍ଗସାଥି କିମ୍ବା ଆପଣଙ୍କର କାମ କ୍ଷେତ୍ରରେ କାହାକୁ କହିଥିଲେ?
1: ଘରେ ତ କେବିସି ମାନେ କାହାକୁ ସେତେ ଜଣାନି, ଆଉ ବାବାଙ୍କୁ ସେତେ ପସନ୍ଦ ବି ନାହିଁ, ସେ ସବୁ ମାନେ ବୁଝନ୍ତିନି କଣ। ତ ସେଥିପାଇଁ ମୁଁ ପ୍ରଥମେ ମୋ କଲିଗ ଯେଉଁମାନେ ଅଛନ୍ତି ତାଙ୍କୁ ଜଣେଇଲି ଏଭଳିଆ ଫୋନ ଆସିଛି ମୋତେ, ଆଉ ସମସ୍ତେ ସରପ୍ରାଇଜ ହେଲେ କି ସତରେ। ତାପରେ ମୁଁ ଫ୍ରେଣ୍ଡ ସର୍କଲ କୁ କହିଲି ନାଇଁ ଏମିତି ହେଇଛି, ଆଉ ସିକ୍ରେଟ ପାଇଁ ସେମାନେ କହିଥିଲେ ଯେପର୍ଯ୍ୟନ୍ତ ଆପଣ ମାନେ ଏଠି ଆସିନାହାନ୍ତି ଆପଣଙ୍କର ଇଏ ହେଇନି ଆପଣ କାହାକୁ ଜଣେଇବେନି, ସେଇଭଳିଆ କହିଥିଲେ। ତ ମୁଁ ଆମେ ବେଶୀ ଲୋକଙ୍କୁ ଜଣେଇ ନଥିଲି, କିନ୍ତୁ ଫ୍ରେଣ୍ଡ ସର୍କଲ କହିଥିଲି ଏମିତି ଫୋନ ଆସିଛି, କିନ୍ତୁ ସେମାନେ ବି ବିଶ୍ୱାସ କରୁନଥିଲେ। ରଙ୍ଗ କଲ ଆସେ ବହୁତ ଥର ଲୋକଙ୍କୁ, ତ ମେବି ଆସିକି ନାଇଁ କ୍ରସ ଚେକ୍ କରେ ଆଉ ଥରେ, ଏମିତି ବହୁତ ଥର ସାଙ୍ଗମାନେ ବି କହିଥିଲେ ସେସବୁ।
0: ମାଲକାନଗିରି ଏତେ ବଡ ମଞ୍ଚକୁ ଯିବା ପାଇଁ ଯେତେବେଳେ ଆପଣ ଯାତ୍ରା ଆରମ୍ଭ କରିଲେ ସେତେବେଳେ ମନରେ କଣ ଅନୁଭବ ହେଇଥିଲା?
1: ଅନୁଭବ ତ ବହୁତ ଏକ୍ସାଇଟେଡ ଥିଲି, ମାନେ କେବିସି ସମସ୍ତଙ୍କର ପ୍ରିୟ, ଅମିତାଭ ବଚ୍ଚନ ସେ ଗୋଟେ ଅଲଗା ପ୍ରକାର ଜାଗା, ଆଉ ଜାତୀୟ ସ୍ତରରେ ତାର ଯୋଉ ସ୍ଥାନ ରହିଛି, ଆଉ ସେଇଭଳିଆ ଜାଗାରେ ମୁଁ ପହଞ୍ଚିବି ଆଉ ନିଜକୁ ସାରା ଦେଶରେ ରଖିପାରିବି ଗୋଟେ ମାଲକାନଗିରିର ଗୋଟେ ଆଦିବାସୀ ଝିଅ ହିସାବରେ, ମୋ ପାଇଁ ବହୁତ ବଡ କଥା ଥିଲା। ଏତେ ଟ୍ୟାଲେଣ୍ଟେଡ ଲୋକମାନେ ବି ଆସିଥିଲେ, ଯୋଉମାନେ ବି କମ୍ପିଟିଟର ଥିଲେ ଅନ୍ୟମାନେ, ତ ତାଙ୍କୁ ଦେଖିବା ପରେ ମତେ ଲାଗିଲା ମୁଁ ଡିଜର୍ଭ କରିଥିଲି କି ନାଇଁ କେ ଜାଣି, ମାତ୍ର ମୋର ଲକ୍ ବୋଧେ ମୋତେ ସେତିକି ନେଇଗଲା। ତ ମୁଁ ବହୁତ ଖୁସି ହେଲି ଆଉ ନିଜକୁ ଗର୍ବ ମତେ ମନେ କଲି ଯେ ସେ ଜାଗାରେ ମୁଁ ପହଞ୍ଚି ପାରିଲି ଆଉ କରିବି ଆଗକୁ ବୋଲି।

0: ମାଲକାନଗିରିର ଜଣେ ଝିଅ ଭାବରେ ଆପଣ କେବିସି ପର୍ଯ୍ୟନ୍ତ ପହଞ୍ଚିବା ଆପଣଙ୍କ ପାଇଁ ଜୀବନରେ ଏହା କ'ଣ ଅର୍ଥ ରହିବ?
1: ତ ନିହାତି ଭାବରେ ଗୋଟେ ମେସେଜ ହିଁ ରହିବ ମୋ ପାଇଁ, ଯେ ଜୀବନରେ କୌଣସି ଜାଗା ପରିସ୍ଥିତି ଆପଣଙ୍କୁ ବାନ୍ଧି ନଥାଏ ବା ବାନ୍ଧି ପାରିବନି, ଆପଣଙ୍କର ଇଚ୍ଛା ଶକ୍ତି ଯଦି ଅଛି ନିହାତି ଭାବରେ ଆପଣ ସେ ଜାଗାରେ ପହଞ୍ଚିବେ। ସେଇ ଗୋଟେ ଆତ୍ମବିଶ୍ୱାସ ମୁଁ ପାଇପାରିଲି ଯେବେ ମୁଁ କେବିସିରେ ଯିବାର ସୁଯୋଗ ମିଳିଲା, ତ ମୋତେ ଆତ୍ମବିଶ୍ୱାସ ଭରିଗଲା ଯେ ଆମେ ସବୁବେଳେ କୁହନ୍ତି ନା ଏଇଭଳିଆ ଜାଗାରୁ ପିଲାମାନେ ଏଇ ଜାଗା ପଛୁଆ ଜିଲ୍ଲା ସେଇଭଳିଆ ଜାଗାରୁ ଗୋଟେ ଆତ୍ମବିଶ୍ୱାସରେ ପହଞ୍ଚିବାର ଯୋଉ ସ୍ୱପ୍ନ ଥାଏ ସତ ହେଇପାରେ, ସେଇ ଆତ୍ମବିଶ୍ୱାସଟା ମୁଁ ମୋ ଭିତରେ ପାଇପାରିଛି।
0: ଆପଣ ସିନା ହଟ୍ ସିଟ୍ରେ ବସି ପାରିନଥିଲେ କିନ୍ତୁ ତଥାପି କେବିସିରେ ମଞ୍ଚରେ ଆପଣ ପହଞ୍ଚି ପାରିଥିଲେ, ତ କେବିସିର ମଞ୍ଚ ଆପଣଙ୍କୁ କ'ଣ ଶିକ୍ଷା ଦେଇଛି?
1: ନିଶ୍ଚିତ ଭାବରେ ହଟ୍ ସିଟ୍ ତ ପହଞ୍ଚି ନଥିଲି କିନ୍ତୁ କେବିସି ଯୋଉ ମଞ୍ଚ ଥିଲା ସେ ନିହାର ଗୋଟେ ମଞ୍ଚ ଥିଲା, ଯାହା ସାରା ଦେଶର ଲୋକ ଯୋଉ ଆତ୍ମବିଶ୍ୱାସ ଖେଳ ଜାଣିବା ଖେଳକୁ ଆହୁରି ପାଖରୁ, ଆଉ ଯୋଉ ଏତେ ବଡ ଜଣେ ପର୍ସନାଲିଟି ଯିଏ ଥିଲେ ତାଙ୍କୁ ସାରା ଦେଶ ପୂଜା କରେ ଜାଣେ, ସେଇଭଳିଆ ଲୋକ ପାଖରେ ଆମେ ରହିକି ତାଙ୍କୁ ଯୋଉ କାମକୁ ଆମେ ଟିଭିରେ ପର୍ଦାରେ ଦେଖୁଥିଲୁ, ସେ ସେଠି ମଧ୍ୟ ଯୋଉ ଇଣ୍ଟରେଷ୍ଟ ତାଙ୍କର ଯୋଉ କନଫିଡେଣ୍ଟ ଲେଭେଲ ଥିଲା ତାଙ୍କୁ ଦେଖିକି ବହୁତ ଖୁସି ହେଲି, ଆତ୍ମବିଶ୍ୱାସ ଆସିଲା। ଯୋଉ ଜଣେ ଆକ୍ଟର ଏତେ ସମୟ ଆମର ବହୁତ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ସୁଟିଂ ଚାଲିଥିବ, ସେ ସେ ସମୟରେ ମଧ୍ୟ ଯୋଉ ଜେଲ୍ରେ କାମ କରୁଥିଲେ ବହୁତ ଅନୁପ୍ରାଣିତ ହେଲେ ତାଙ୍କଠୁ, ତାଙ୍କ କାମ, ତାଙ୍କର ଯୋଉ ଉତ୍ସାହ, ଆଉ ଖାସ କରି ଖେଳକୁ ନେଇକିନା ତାଙ୍କର ଯୋଉ ନଲେଜ ଲେଭେଲ ଅମିତାଭ ବଚ୍ଚନଙ୍କର।

0: ନିଜେ ଯୋଉ ଆମକୁ ଟେଷ୍ଟ କରାନ୍ତି, ବିଭିନ୍ନ ବିଷୟ ଉପରେ ଆମକୁ ମଧ୍ୟ କୁହନ୍ତି ସେ, ତ ବହୁତ ସେସବୁ ଶୁଣିକି ବହୁତ ଖୁସି ଲାଗିଥିଲି।
1: ହଟ୍ ସିଟ୍ ରେ ବସି ପାରି ନଥିବାର ମୁହୂର୍ତ୍ତଟା ଯେତେବେଳେ ଆସିଲା, ସେତେବେଳେ କଣ ଅନୁଭବ ହେଇଥିଲା?
0: ଅନୁଭବ ତ କି ଖରାପ ବି ଲାଗିଲା, ଦୁଃଖ ବି ଲାଗିଲା ଯେ ମୁଁ ବହୁତ ଦୂରରୁ ଆସିଥିଲି ସତେ, ଯେମିତି ଆଉ ଟିକେ ଗୋଟେ ପାହାଚ ରହିଗଲା ମୋଠୁ, ଯାହାକି ମୋ ଦେଶ ସାମ୍ନାରେ ମୁଁ ମୋ ଜିଲ୍ଲାକୁ ନିଜର କାମକୁ ନିଜର ଟ୍ୟାଲେଣ୍ଟକୁ ଟିକେ ଦେଖେଇବାର ସୁଯୋଗଟା ମୋ ହାତରୁ ପଳେଇଗଲା ବୋଲି। କିନ୍ତୁ ଆଉ ଯୋଉମାନେ ବି କମ୍ପିଟ କରିକି ପାଇଲେ ସେମାନେ ମଧ୍ୟ ୱେଲ୍ ଡିଜର୍ଭ କରନ୍ତି, ତ ତାଙ୍କ ପାଇଁ ବି ବହୁତ ଖୁସି ଲାଗିଲା, ମୋ ଛଡା ସେମାନେ ବି ପାଇଛନ୍ତି।

0: ଏବେ ଆପଣଙ୍କୁ କଣ ଲାଗୁଛି, ଆଉ କଣ ଟିକେ ଅଧିକ ଚେଷ୍ଟା କରିଥିଲେ ହେଇପାରିଥାନ୍ତା? ଏବଂ ଜଣେ ଯଦି ମାଲକାନଗିରି ହଉ କିମ୍ବା କୋଉଠି ହଉ ଭାଇ ହଉ କିମ୍ବା କିଏ ବି ଯଦି ହଟ୍ ସିଟ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ମତରେ ତାକୁ କେମିତି ପ୍ରସ୍ତୁତି କରିବା ଦରକାର?
1: ହଁ, ନିଶ୍ଚିତ ଭାବରେ କୌଣସି ପରିସ୍ଥିତି କି ଦୂରତା ଆପଣଙ୍କୁ ବା ଜାଗା ଆପଣଙ୍କୁ ମ୍ୟାଟର କରିବନି କୌଣସି ଜାଗାରେ ପହଞ୍ଚିବା ପାଇଁ। ସେଟା ମୁଁ ମଧ୍ୟ ଆତ୍ମବିଶ୍ୱାସ ଜନ୍ମିଛି ଆଉ ସମସ୍ତଙ୍କୁ ସେଇ ମେସେଜ ଦେବି, ଆପଣମାନଙ୍କର ଯଦି ଚେଷ୍ଟା ଅଛି, ଲଗନ ଅଛି, ଆପଣ ନିଶ୍ଚୟ ଭାବରେ ସେ ଷ୍ଟେଜ୍ ପର୍ଯ୍ୟନ୍ତ ପହଞ୍ଚି ପାରିବେ। ଆଉ ସେଥିପାଇଁ ଯେଭଳି ଆମେ କହୁଥିଲେ, ସମୟ ମିଳିଲେ ଆମେ ଯେ ଅନ୍ୟାନ୍ୟ ଜିନିଷ ଦେଖୁଛୁ, ତାଠୁ ବେଟର ଆମେ ଯଦି ଫଲୋ କରିବା କେବିସିରେ କେଉଁଭଳି କ୍ୱେଶ୍ଚିନ୍ ଆସୁଛି, ଆଉ ଜିକେ ସବୁବେଳେ ଅପଡେଟ୍ ରହିବା, କରେଣ୍ଟ ଆଫେୟାର୍ସ ଉପରେ ଅପଡେଟ୍ ରହିବା, ତ ନିଶ୍ଚିତ ଭାବରେ ଆପଣମାନେ ସେ ଜାଗାକୁ ପହଞ୍ଚି ପାରିବେ। ଆଉ ଏବେ ମଧ୍ୟ ଅନେକ କ୍ଷେତ୍ରରେ ଥିମ୍ ବେସ୍ ମଧ୍ୟ କରୁଛନ୍ତି, ତ ବିଭିନ୍ନ ପର୍ସନାଲିଟି ବେସିସ୍ ଆପଣଙ୍କ କାମକୁ ନେଇକି ମଧ୍ୟ ସେମାନେ ଆପଣଙ୍କୁ ଚୁଜ୍ କରିପାରନ୍ତି। ତ ସେସବୁ ଜିନିଷ ଉପରେ ଯଦି ଆପଣଙ୍କର ଟ୍ୟାଲେଣ୍ଟ ଅଛି, ନିହାତି ଭାବରେ ସେମାନେ ଆପଣଙ୍କୁ ଗୋଟେ ସୁଯୋଗ ଦେଇପାରିବେ। ଆଉ ମୁଁ ନୁହଁ, ଆମେ ସମସ୍ତେ ହିଁ ଯଦି ଚେଷ୍ଟା କରିବା ସେ ଜାଗାରେ ପହଞ୍ଚି ପାରିବା।
0: ଓଡ଼ିଶାରୁ କେବିସିର ଷ୍ଟୁଡିଓ ପର୍ଯ୍ୟନ୍ତ ପହଞ୍ଚିବାରେ କେତେ ପର୍ଯ୍ୟାୟ ଲାଗିଥିଲା, କେତେ ଘଣ୍ଟା ଲାଗିଥିଲା, ସେଠାକାର ସିଚୁଏସନ୍ କେମିତି ଥିଲା?
1: ଅଡିସନ ଯେତେ ଚାଲିଥିଲା ସେତେବେଳେ ଡର ଥିଲା, ବାର ବାର ଭିଡିଓ କଲରେ ସେମାନେ ଇଣ୍ଟରଭ୍ୟୁ କରନ୍ତି, ଫୋନରେ କରନ୍ତି, ପର୍ସନାଲ ଇଣ୍ଟରଭ୍ୟୁ ଏସବୁ ଚାଲିଥିଲା, ତ ଡର ତ ଥିଲା। କିନ୍ତୁ ଯେତେବେଳେ ସିଲେକ୍ସନ ହେଇକି ସେଠି ଗଲୁ, ସେଠି ବି ଯେତେବେଳେ କମ୍ପିଟେଣ୍ଟ ଯେଉଁମାନେ ଥିଲେ ତାଙ୍କୁ ଦେଖିକି ଆହୁରି ଭୟ ଆସିଲା। ଏମାନେ ତ ଆଉ ବହୁତ ବଢିଆ, 25 ବର୍ଷରୁ ସେମାନେ ଟ୍ରାଏ କରୁଥିଲେ, ତାଙ୍କର ଏକ୍ସପିରିଏନ୍ସ ଯାହା ଥିଲା ଶୁଣିକି ସେଠି ବି ଟିକେ ଭୟ ଆସିଲା। ଭୟ ମଧ୍ୟ ଥିଲା କିନ୍ତୁ ଚେଷ୍ଟା ବି ଥିଲା, ଆମେ ଫାର୍ଷ୍ଟ ଟାଇମ୍ ଯାଇଛୁ ତ ଆମ ପାଇଁ ଏଟା ଲର୍ଣ୍ଣିଂ ଥିଲା, ତ ସେଥିପାଇଁ ସେତେ ଇଏ ନଥିଲା କି ନାଇଁ କିଛି ଗୋଟେ ଭାବିବାର ଅଛି। ଏବେ ଭଲ ଭାବିବାର ଅଛି, ୟାଙ୍କଠୁ ଶିଖିବା ଯୋଉମାନେ ବି ଆସିଛନ୍ତି। ଆଉ ସେଇ ଯୋଉ ଷ୍ଟୁଡିଓ ଭିତରେ ଲର୍ଣ୍ଣିଂ ତ ବହୁତ ଭଲ ଥିଲା, ଯୋଉ ଲୋକମାନେ ଥିଲେ, ଯୋଉଭଳିଆ କାମ ଆମେ କେବେ ସବୁବେଳେ ଟେଲିକାଷ୍ଟ ଯାକ ବାହାରୁ ଦେଖିଛୁ, ସେ ଷ୍ଟୁଡିଓରେ ରହିକି ସେମାନଙ୍କ ଯୋଉ ପରିଶ୍ରମ, କ୍ୟାମେରା ପର୍ସନ ହେଇଗଲା, ଡାଇରେକ୍ଟର ହେଇଗଲା, ସେସବୁ ଯୋଉ ପରିଶ୍ରମ କରନ୍ତି ଗୋଟେ ଜିନିଷକୁ ଆଗକୁ ଆଣିବା ପାଇଁ, ସୁନ୍ଦର ଜିନିଷକୁ ଦବା ପାଇଁ, ତ ସେଇ ପରିଶ୍ରମ ଦେଖି ବି ନିଜକୁ ବହୁତ ଖୁସି ଲାଗିଲା। ଯେ ମିଡିଆ ପର୍ସନ ମାନେ କେତେ ପରିଶ୍ରମରେ ଗୋଟେ ଗୋଟେ ଜିନିଷକୁ ବନେଇକି ଲୋକ ଆଗରେ ସେମାନେ ଢାଳି ଦିଅନ୍ତି।
0: ଏ ବିଷୟରେ ଯିବା ପରେ ମାଲକାନଗିରି ବିଷୟରେ କିଛି କହିଥିଲେ କି?
1: ନିଶ୍ଚିତ ଭାବରେ ମାଲକାନଗିରି ପାଇଁ ତ ଆମେ ସବୁବେଳେ ଚେଷ୍ଟା କରୁଛୁ, ଆମ ଜିଲ୍ଲାକୁ ଲୋକ ଜାଣନ୍ତୁ, ଆମ ଜିଲ୍ଲାର ଯୋଉ ପରିଚୟ ରହିଛି, ଆମ ସମାଜରେ ଆପଣ ଜାଣିଥିବେ ଆଦିବାସୀ ସମାଜ 14 ପ୍ରକାର ଜନଜାତି ମାଲକାନଗିରି ରହୁଛନ୍ତି, ଆଉ ସେମାନଙ୍କର ନିହାର ସବୁର କଲଚର ଦେଖିବେ, ଟ୍ରାଡିସନ ସବୁ ଭିନ୍ନ ରହିଛି, ଭାଷା ଭିନ୍ନ ରହିଛି, ସେ ଭିତରେ ମାଲକାନଗିରିକୁ ସବୁବେଳେ ପଛୁଆ ଜିଲ୍ଲା, ନକ୍ସଲ ଜିଲ୍ଲା ଭାବରେ ପରିଚିତ କରିଦେଇଛନ୍ତି। ତା ଛଡା ମଧ୍ୟ ବହୁତ ସୁନ୍ଦର ଜିନିଷ ଅଛି, ତା ସହିତ ଟ୍ୟାଲେଣ୍ଟ ଅଛି, ପିଲାମାନଙ୍କୁ ସେଭଳି ସୁଯୋଗ ମିଳୁନି, ଅସୁବିଧା ତ ଅନେକ ରହିଛି, ଶିକ୍ଷା କହିବେ, ସ୍ୱାସ୍ଥ୍ୟ କହିବେ, ସେସବୁ ଉପରେ ସରକାରଙ୍କର କୋଉଠି ନା କୋଉଠି ଗୋଟେ ଗ୍ୟାପ୍ ରହିଯାଇଛି, ସେଭଳିଆ ପଲିସି ଡାଇରେକ୍ଟ ପହଞ୍ଚେଇ ପାରୁନାହାନ୍ତି, ଯାହା ପାଇଁ ଆଜି ପର୍ଯ୍ୟନ୍ତ ପଛୁଆ ଭାବରେ ରଖା ହେଇଛି, ତ ସେସବୁ ସିଷ୍ଟମ ଫେଲୁଅର କହିବା ଆମେ, ସେଠି ଲୋକଙ୍କ ପାଖରେ ସବୁ ସଚେତନତା ଅଛି, ସବୁ ଅଛି, କିନ୍ତୁ ସିଷ୍ଟମ କୋଉଠି ନା କୋଉଠି ପଛରେ ରହିଯାଉଛି, ଯାହାଫଳରେ ସେସବୁ ଜିନିଷକୁ ପହଞ୍ଚେଇ ପାରୁନି ଲୋକମାନଙ୍କ ପାଖରେ। ଯଦି ପହଞ୍ଚେଇବେ ଆଉ ସେ ଦିନ ଦୂର ନାହିଁ, ମାଲକାନଗିରି ମଧ୍ୟ 1 ନମ୍ବର ହେଇକି ଦେଖେଇବ, ୟା ମାଲକାନଗିରିର ପିଲାଙ୍କ ଭିତରେ ଆପଣ ଦେଖିପାରୁଥିବେ, ଏବେ ପ୍ରିମେଟିଭ ଟ୍ରାଇବ୍ରୁ ପିଲାମାନେ ଡାକ୍ତର ପଢିବାର ସୁଯୋଗ ପାଇଛନ୍ତି, ଆଉ ବିଭିନ୍ନ ସମୟରେ ଅଏସ୍ ହେଇକି ବାହାରୁଛନ୍ତି, ତ ପିଲାଙ୍କ ଭିତରେ ଅନେକ ଟ୍ୟାଲେଣ୍ଟ ଅଛି, ନ୍ୟାସନାଲ ଲେଭେଲ ଖେଳୁଛନ୍ତି ମଧ୍ୟ, ବହୁତ ସମ୍ମାନ ଆଣୁଛନ୍ତି, ତ ଅନେକ ଟ୍ୟାଲେଣ୍ଟ ଅଛି, ତ ଆଶା କରୁଛି ମାଲକାନଗିରିକୁ ସେଇଭଳି ଯଦି ଟିକେ ସପୋର୍ଟ ମିଳିବ, ସେ ଲୋକଙ୍କର ନିଜର କଣ ଅଛି, ସେମାନଙ୍କର ଷ୍ଟ୍ରେଙ୍ଗଥ ସେଟା ଜାଣି ସରକାର ଯଦି ତାଙ୍କ ଉପରେ କାମ କରିବେ, ନିହାତି ଭାବରେ ସେଠି ସେ ଯୋଉ ସମାଜ ରହିଛନ୍ତି ସେମାନେ ବହୁତ ଆଗକୁ ଯିବେ ଆଉ ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିପାରିବେ।

0: ହଁ, ତାଙ୍କ ଟିମ୍ ରୁ ଆସିଥିଲେ, ତ ସେମାନେ ଯେତେବେଳେ ଆମର ଇଣ୍ଟରଭ୍ୟୁ ସରିଲା ପରେ ତାଙ୍କ ଗୋଟେ ଟିମ୍ ଆସିଥିଲେ, ସେମାନେ ଜଣେଇଥିଲେ କି ଯାହାକୁ ତାଙ୍କର ଚ୍ୟାନେଲ ରୁ ଯୋଉମାନଙ୍କର ଷ୍ଟୋରି ସେଭଳିଆ କିଛି ଡେପ୍ଥ ଅଛି ସେମାନଙ୍କର ସୁଟିଂ କରିବେ, ତ କିଛି ଜଣ ଭିତରେ ମୋର ବି ସୁଟିଂ ହେଇଥିଲା, ମୋର ବ୍ୟାକଗ୍ରାଉଣ୍ଡ ସୁଟିଂ ଯାହା ବି କାମ କରୁଛି କଣ ମୋର ଗାଁ ଏସବୁ
1: ସେମାନେ ମାଲକାନଗିରି ଆସିଥିଲେ।
0: ଆଜ୍ଞା,
1: ଏତେ ଦୂରରୁ ସେମାନେ ଆସିଥିଲେ ସୁଟିଂ ପାଇଁ?
0: ହଁ, ସୁଟିଂ ପାଇଁ ମାଲକାନଗିରି ମୁମ୍ବାଇରୁ ଆସିଥିଲେ, ଆଉ 2 ଦିନ ରହିକି ମୋର ସୁଟିଂ ସାରିକି ଯାଇଥିଲେ।
1: ତ ସେମାନେ ରହିଲେ କୋଉଠି?
0: ହୋଟେଲରେ ରହିଥିଲେ, ହୋଟେଲ ବୁକ୍ କରିକି ସେମାନେ ରହିଥିଲେ ମାଲକାନଗିରିରେ ହିଁ।
1: ତ ଆପଣଙ୍କର ସେ ପ୍ରମୋ ସୁଟ ପାଇଁ ବୋଲି କେମିତି କଣ ଷ୍ଟୋରି ଲେଖିବା କିମ୍ବା କୋଉ ଜାଗାରେ ସୁଟ କରିବେ କେମିତି କରିବେ
0: ହଁ,
1: ଏସବୁ ଆଗରୁ ପ୍ଲାନିଂ ହେଇଥିଲା ନା ସେମାନେ ଆସିଲା ପରେ?
0: ହଁ, ସେମାନେ ମୋ ବିଷୟରେ ଯେତେବେଳେ ମୋର ପର୍ସନାଲ ଇଣ୍ଟରଭ୍ୟୁରେ ମୁଁ ଯାହା ଯାହା ସେମାନଙ୍କୁ କହିଥିଲି ସେ ଉପରେ ସେମାନେ ଇଏ କଲା ପରେ ମୋର ଯାହା ବି ଆର୍ଟିକଲ୍ସ ବାହାରିଥିଲା ସବୁ ପଢି ସାରିଲା ପରେ ମୋତେ କ୍ୱେଶ୍ଚିନ୍ ମଧ୍ୟ କରିଥିଲେ, ତାପରେ ସେମାନେ ତାଙ୍କ ନିଜର ଯାହା ସ୍କ୍ରିପ୍ଟିଂ କରିକି ଆସିଥିଲେ କଣ ସୁଟିଂ କରିବେ, ତ ମୋତେ ସେଇଭଳିଆ କହିଲେ ଆପଣଙ୍କର ଏଇ ସେ କାମ ଉପରେ ଦେଖେଇବେ କି କୋଉଠି ଆପଣଙ୍କର ଗାଁ ମାଲକାନଗିରି ବିଭିନ୍ନ ସମସ୍ୟା ସବୁ ଉପରେ ନେଇକିନା ସେମାନେ ପଚାରିଥିଲେ ଏବଂ ସେସବୁକୁ ହିଁ ସୁଟ୍ କରିଥିଲେ ସେମାନେ।
1: ତେବେ ଜୀବନରେ ପ୍ରଥମ ଥର ଭିଡିଓ ସୁଟ୍ କରିଥିଲେ ନା ଆଗରୁ କେବେ କିଛି ସୁଟ୍ କରିଛନ୍ତି?
0: ହଁ, ଆଗରୁ ତ ମୋର ମାର୍ଥା ଫେଲ ଆୱାର୍ଡ ପାଇଁ ଗୋଟେ ମୁଁ ଦିଲ୍ଲୀରେ ଲାଷ୍ଟ ଇୟର ମୁଁ ପାଇଥିଲି ଆୱାର୍ଡ, ତ ସେ ସମୟରେ ତାଙ୍କର ଗୋଟେ ସୁଟିଂ ପାଇଁ ଆସିଥିଲେ, ଯେତେବେଳେ ମୋର ପୁରା ବ୍ୟାକଗ୍ରାଉଣ୍ଡ ମୋର କାମକୁ ନେଇକିନା ସେମାନେ ସୁଟିଂ ମଧ୍ୟ କରିଥିଲେ। ଆଉ କେବିସିରୁ ଆସିବା ମୋ ପାଇଁ ନିହାତି ଭାବରେ ବହୁତ ବଡ ଗର୍ବର ବିଷୟ, ଯେ ହଟ୍ ସିଟ୍ରେ ନଗଲେ ମୋତେ ମୋର ପ୍ରମୋ ଆକାରରେ ମୋ ଜିଲ୍ଲାକୁ ମୋ ଜାଗାକୁ ସେଠି ଦେଖିପାରିଲେ ଲୋକ, ସେଟା ବହୁତ ବଡ କଥା ମୋ ପାଇଁ।
1: ଯଦି ପୁଣି ଥରେ କେବେ କେବିସିରୁ କଲ୍ ଆସେ ତାହେଲେ ଆପଣ ନିଶ୍ଚୟ ଯିବାକୁ ଚାହିଁବେ?
0: ହଁ, ନିଶ୍ଚିତ ଭାବରେ ମୁଁ ପୁଣି ଥରେ ମୋ ଯଦି କିଛି ମିଷ୍ଟେକ୍ ରହିଗଲା ସେଟାକୁ ସୁଧାରିବି ଆଉ ବେଷ୍ଟ କରିବା ପାଇଁ ଚେଷ୍ଟା କରିବି, ଆଉ ନିଶ୍ଚୟ ଭାବରେ ଆଉ ଥରେ ମୁଁ କେବିସିକୁ ଯିବି ଆଉ ହଟ୍ ସିଟ୍କୁ ଯେମିତି ମଧ୍ୟ ବସିବି ଆଉ ବେଷ୍ଟ ଖେଳିକି ଦେଖେଇବାର ଆଶା ରଖିବି ମୁଁ ଆଗକୁ।
1: ତେବେ ଏବେ ପରବର୍ତ୍ତୀ ସ୍ୱପ୍ନ କଣ ଆପଣଙ୍କର?
0: ସ୍ୱପ୍ନ ତ ଅନେକ ରହିଛି, କିନ୍ତୁ ନିହାତି ଭାବରେ ଗୋଟେ ମାଲକାନଗିରିର ଗୋଟେ ଆଦିବାସୀ ଝିଅ ହିସାବରେ ମୋ ଜିଲ୍ଲା ପାଇଁ ଯୋଉ କର୍ତ୍ତବ୍ୟ ରହିଛି ମୋର ସେଇଟା ହିଁ ମୁଁ ସାଧନ କରିବାକୁ ଚେଷ୍ଟା କରିବି, ଯାହାକି ମୁଁ ମୋ ଜିଲ୍ଲାର ସମସ୍ୟା ଶିକ୍ଷା ହେଇଗଲା ସ୍ୱାସ୍ଥ୍ୟ ହେଇଗଲା ଏସବୁ ଜିନିଷ ଆଦିବାସୀ ସମାଜରେ ଯୋଉ ସବୁ ବିଭିନ୍ନ ସମସ୍ୟା ରହିଛି ସେସବୁକୁ କେମିତି ଆଗକୁ ଆଣିବି ଆଉ ସାମାଜିକ ସମସ୍ୟା ଗୁଡିକୁ ସମାଧାନ କରିବା ସହିତ ଆଡମିନିଷ୍ଟ୍ରେସନ ସହିତ ମିଶିକି କେମିତି ଲୋକଙ୍କର ସୁବିଧା ହେଇପାରିବ ସେ ଉପରେ କାମ କରିବ।

0: ଆପଣଙ୍କ ପରି ଅନ୍ୟ ଛୋଟ ସହର ବା ଆଦିବାସୀ ଅଞ୍ଚଳର ଝିଅମାନଙ୍କୁ ଆପଣ କ'ଣ ମେସେଜ୍ ଦେବାକୁ ଚାହିଁବେ?
1: ସମସ୍ତଙ୍କୁ ଏତିକି କହିବି, ଆମର ଯେକୌଣସି ସ୍ଥାନରୁ ଆମେ ଆସିବା ନା କାହିଁକି, ଆମ ଆତ୍ମବିଶ୍ୱାସ ରହିବା ଦରକାର। ଆଉ ଗୋଟେ ଜିନିଷ ଯାହା ବି ଚାହିଁଛୁ ସେୟାକୁ ଯଦି ଲାଗିକି ଆମେ କରିବା, ତା ପ୍ରତି ଡେଡିକେସନ ଆମର ରହିବ, ନିହାତି ଭାବରେ ଆମେ ସଫଳ ହେବା। ଆଉ ନିହାତି ଭାବରେ ଆମର ରେସ୍ପନ୍ସିବିଲିଟି ରହିଛି ଆମ ସମାଜ ପାଇଁ, ଆମର ଅଧିକ ରେସ୍ପନ୍ସିବିଲିଟି ରହୁଛି ଯେହେତୁ ଆମ ଆଦିବାସୀ ସମାଜ କଥା କହିବା। କୋଉଠି ନା କୋଉଠି ଆଜି ପର୍ଯ୍ୟନ୍ତ ଦେଶ ସ୍ୱାଧୀନତା ଏତେ ବର୍ଷ ପରେ ମଧ୍ୟ ପଛକୁ ରଖା ହେଇଛି, ତ ସେଇଟା ଆମେ ବଦଳିବାର ଗୋଟେ ସୁଯୋଗ ଆମକୁ ମିଳିଛି, ତ ସେଇଟା ଆମେ କରିପାରିବା ବୋଲି ମୁଁ ଭାବୁଛି।
0: କେବିସି ପାଇଁ ଆପଣ କିଛି ପ୍ରମୋ ସୁଟ୍ କରିଥିଲେ?

0: ବର୍ତ୍ତମାନରେ ଜୟନ୍ତୀ ଭଉଣୀ କଣ କରୁଛନ୍ତି?
1: ବର୍ତ୍ତମାନ ମୁଁ ନିହାତି ଭାବରେ ଆଉ ଥରେ ଗଭର୍ଣ୍ଣମେଣ୍ଟ ସହିତ ମିଶିକି ଗୋଟେ ମହିଳାମାନଙ୍କ ଉପରେ ମୁଁ କାମ କରୁଛି। ଫରେଷ୍ଟ ଇକୋନୋମି ଯୋଉଟା ISB ଇଣ୍ଡିଆନ ସ୍କୁଲ ଅଫ ବିଜନେସ ୟୁନିଭର୍ସିଟିର ଗୋଟେ ପବ୍ଲିକ ପଲିସି ଡିପାର୍ଟମେଣ୍ଟ ଅଛି। ସେ ମିଶନ ଶକ୍ତି ସହିତ ମହିଳା ଆଦିବାସୀ ମହିଳାମାନଙ୍କର ଜଙ୍ଗଲରୁ କେମିତି ଅର୍ଥନୀତି ସୃଷ୍ଟି କରି ହେଇପାରିବ ସେ ଉପରେ ଗୋଟେ ପ୍ରୟାସ ଚାଲିଛି। ତ ଫରେଷ୍ଟ ଇକୋନୋମି ଜଙ୍ଗଲରୁ ବହୁତ ଜିନିଷ ଆମେ ଆଦିବାସୀ ଲୋକମାନେ ସଂଗ୍ରହ କରନ୍ତି ଅଳ୍ପ ଅଳ୍ପ କରି, ତାକୁ କେବେ ବି ଠିକ ମୂଲ୍ୟ ମିଳିନଥାଏ। କିନ୍ତୁ ଆମେ ଆଗ୍ରିଗେସନ ଯଦି କରିବା, ଗୋଟେ ସାମୁହିକ ଗୋଟେ ସମାଜ ଯଦି ଗୋଟେ ଜାଗାରେ ଜମା କରିବା, ଠିକ ରେଟ୍ ଯଦି ଆମେ ମାର୍କେଟ ଲିଙ୍କେଜ କରାଇ ଦେଇପାରିବା, ଯୋଉଟାକି ISB ସପୋର୍ଟ କରୁଛି ଗଭର୍ଣ୍ଣମେଣ୍ଟ ସହିତ ମିଶିକି, ତ ଏଇ ବର୍ଷ ଆମେ ବହୁତ ଭଲ ରେଜଲ୍ଟ ମଧ୍ୟ କରୁଛୁ। ମାଲକାନଗିରିରେ ଆମର 5 PC ପ୍ରଡ୍ୟୁସର କମ୍ପାନୀ ବନାଇଛି, ଯୋଉ ଟୋଟାଲି ଆଦିବାସୀ ମା ମାନେ ସେଟାକୁ ଚଲାଉଛନ୍ତି। ତ ଏ ବର୍ଷ ସେମାନେ 16 ଟନ୍ ଶାଳମଞ୍ଜି ବିକିଛନ୍ତି କମ୍ପାନୀକୁ ଭଲ ରେଟ୍ରେ, ଆଉ 2 ଲକ୍ଷ ପର୍ଯ୍ୟନ୍ତ ସେମାନେ ପ୍ରଫିଟ୍ କମେଇଛନ୍ତି। ଗତ ବର୍ଷ ମଧ୍ୟ କରଞ୍ଜ ବିକିଥିଲେ, ଆଉ ହରଡ଼ା ବାହାଡ଼ା ବିକିଥିଲେ, ଏମିତି ଗୋଟେ ପ୍ରୟାସ ଚାଲିଛି। ତ ସେଇ ପ୍ରୟାସରେ ମୁଁ ସାମିଲ ଅଛି, ଆଉ ଚେଷ୍ଟା କରୁଛି କିଭଳି ମା ମାନଙ୍କୁ ଗୋଟେ ଅର୍ଥନୈତିକ ଷ୍ଟାଣ୍ଡ କରାଇ ପାରିବା, ସକ୍ଷମ ହେଇପାରିବା, ସେ ସପୋର୍ଟ ମୁଁ ସେମାନଙ୍କୁ କରିଥାଉଛି ଗ୍ରାଉଣ୍ଡରେ।
0: ଏସବୁ ଯାହା ବି ଆପଣ କରୁଛନ୍ତି, ଏହା ପଛରେ ତ ନିଶ୍ଚୟ କିଛି ସଂଘର୍ଷ ରହୁଥିବ?
1: ନିଶ୍ଚୟ ଦେଖିବେ, ଆଦିବାସୀ ସମାଜରେ ଦେଖିବାକୁ ଗଲେ ମହିଳାମାନଙ୍କୁ ସେ ସ୍ପେସ୍ ନାହିଁ, ତାପରେ ବି ସେମାନେ ଅର୍ଥନୈତିକ ବହୁ ପଛୁଆ, ମା ମାନେ କହିବାକୁ ଗଲେ ଶିକ୍ଷା ନାହିଁ ଆଉ ଅର୍ଥନୈତିକ ପଛରେ ଅଛନ୍ତି। ତ ସେଥିପାଇଁ ଚେଷ୍ଟା କରିକି ଆମେ, ଯେତେବେଳେ ଗୋଟେ ମା ଯଦି ଶିକ୍ଷିତ ହବ, ତା ପାଖରେ ଯଦି ଅର୍ଥ ଆସିବ, ସେ ନିହାତି ଭାବରେ ତା ଘରର ରୂପ ବଦଳେଇ ପାରିବ। ସେଇ ଚେଷ୍ଟାରେ ମତେ ଅଛି ଯେ ମା ମାନେ କେମିତି ସେ ଅର୍ଥନୈତିକ ସକ୍ଷମ ହେଇପାରିବେ ଏବଂ ନିଜର ଭବିଷ୍ୟତ ନିଜେ ଗଢିପାରିବେ। ତାଙ୍କର ସବୁ ପ୍ରକାର ଶକ୍ତି ଆପଣ ଦେଖନ୍ତୁ, ଆଡଭୋକେସି କରିବାର ପାୱାର ଆସିବ, ଆଗକୁ ଘର ଚଳେଇବାର ପାୱାର, ସବୁ କ୍ଷମତା ଆସିଯିବ ଗୋଟେ ମା ଭିତରେ। ତ ସେଇ ପ୍ରୟାସ ଲାଗି ଆମେ ଏଇଟା କରୁ, ଚ୍ୟାଲେଞ୍ଜେସ୍ ବହୁତ ଅଛି ରହିବ, କିନ୍ତୁ ଧୀରେ ଧୀରେ କେମିତି ଆମେ ତାକୁ ସର୍ଟ ଆଉଟ୍ କରିକି ଆଗକୁ ଯିବା, ସେୟା ହିଁ ପ୍ରୟାସ ରହିଛି।

0: ମାଟି ମାଆ ପାଇଁ ତ ଏବେ ବି ଆପଣ କରୁଛନ୍ତି, କିନ୍ତୁ ଏମିତି କିଛି ସ୍ୱପ୍ନ ରହିଯାଇଛି କି ଯାହା ଏବେ ପର୍ଯ୍ୟନ୍ତ ପୁରା ହେଇନି?
1: ସ୍ୱପ୍ନ କହିବାକୁ ଗଲେ ଦେଖନ୍ତୁ, ମୁଁ ଯୋଉ ବ୍ୟାକଗ୍ରାଉଣ୍ଡରୁ ଆସୁଛି ଆଦିବାସୀ ସମାଜ, ତାକୁ ଦେଶ ସ୍ୱାଧୀନ କୁହନ୍ତୁ, ସ୍ୱାଧୀନ ପୂର୍ବରୁ ମଧ୍ୟ ସେ ସମାଜ କୋଉଠି ନା କୋଉଠି ଅବହେଳିତ ଭାବରେ ରହିଥିଲା। ଆଜି ବି ସ୍ୱାଧୀନତା ଏତେ ବର୍ଷ ପରେ ବି ଆଦିବାସୀ ଲୋକଙ୍କୁ କହିବାକୁ ଗଲେ ସେଭଳିଆ ସ୍ୱାଧୀନତା ଆମେ ପାଇନ। ତ ସେଟାର ଅନେକ କାରଣ ରହିଛି। ଆପଣ ଭାରତର ସମ୍ବିଧାନରେ ଆମକୁ ଯୋଉଭଳିଆ ଅଧିକାର ସବୁ ଦିଆହେଇଛି, ତାପରେ ବି କ୍ଷୁର୍ଣ୍ଣ ହଉଛି କୋଉଠି ନା କୋଉଠି ଗ୍ରାଉଣ୍ଡରେ ଦେଖିବେ। ତ ସେସବୁ କୋଉଠି ନା କୋଉଠି ଗୋଟେ ଶିକ୍ଷିତ ଯୁବତୀ ହିସାବରେ ମୋ ମନରେ କଷ୍ଟ ଦିଏ, ଯେତେବେଳେ ଆଦିବାସୀ ସମାଜ କଥା କହିବା, ସେମାନଙ୍କ ଅଧିକାର କଥା କହିବା, ସେସବୁ କୋଉଠି ନା କୋଉଠି ଲୁଣ୍ଠନ ହଉଛି। ତ ସେସବୁ ଅଧିକାରକୁ କେମିତି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଂଘର୍ଷ କରିକି ସେଇ ଆଦିବାସୀ ସମାଜର ଯାହା ସାମ୍ବିଧାନିକ ଅଧିକାର ଆମକୁ ମିଳିଛି, ସେସବୁକୁ କେମିତି ଫାଉଲେସନରୁ ରକ୍ଷା କରିପାରିବି ଆଉ ଲୋକଙ୍କ ଅଧିକାର ଦେବାରେ ସାହାଯ୍ୟ କରିପାରିବି, ସେ ହିଁ ମୋର ଉଦ୍ଦେଶ୍ୟ। ଆଉ ଲମ୍ବା ଜୀବନ ମୁଁ ସେଇ କାମ ଉପରେ ହିଁ ନିଜର ଲାଗିବା ପାଇଁ ଚାହୁଁଛି।
0: ନିଜ ପାଇଁ କିଛି ଭାବିଛନ୍ତି?
1: ସମାଜରୁ ହିଁ ଆମେ, ତ ଯେବେ ସମାଜର ଲୋକଙ୍କର ସ୍ୱାର୍ଥ ସାଧନ ହବ ଆମର ବି ହବ। ତ ମତେ ଲାଗୁନି ମୋର ଇଣ୍ଡିଭିଜୁଆଲ ଆଉ କିଛି ସ୍ୱାର୍ଥ ଅଛି, ମୋ ସମାଜ ଯେବେ ଭଲ ରହିବ, ତାଙ୍କୁ ତାଙ୍କ ଅଧିକାର ମିଳିବ, ଗୋଟେ ସ୍ୱାଭିମାନର ଜୀବନ ବଞ୍ଚିବେ, ତ ମୁଁ ମଧ୍ୟ ଗୋଟେ ଆଦିବାସୀ ଝିଅ ହିସାବରେ ମୁଁ ମଧ୍ୟ ସେଇ ଖୁସି ଅନୁଭବ କରିବି ବୋଲି ଆଶା ମୋର।
0: ବହୁତ ବଢିଆ, ବହୁତ ବଢିଆ ଲାଗିଲା ଭଉଣୀ ଆପଣଙ୍କ ସହିତ କଥା ହେଇକି। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ, ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ନା। ଥ୍ୟାଙ୍କ ୟୁ।
2: ଆମର ଆଜିର ଅତିଥି ଥିଲେ ମାଲକାନଗିରିର ଜୟନ୍ତୀ ବୁର୍ଦ୍ଧା, ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ତାଙ୍କୁ ଆମ ତରଫରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କ ଜ୍ଞାନର ଆଲୋକ ଆହୁରି ଦୂର ପର୍ଯ୍ୟନ୍ତ ପହଞ୍ଚୁ, ତାଙ୍କ ସ୍ୱପ୍ନ ଆହୁରି ଉଚ୍ଚ ହଉ, ଏହା ହିଁ ଆମର ଶୁଭକାମନା। ତେବେ ଆଶା, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆଜି ତ ସମୟ ହେଲାଣି, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା, ନମସ୍କାର।

ସକାଳର ବନ୍ୟା ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ବିବିଧ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଦେଶର ସବୁଠାରୁ ବଡ଼ ଟେଲିଭିଜନ ଶୋ କୌନ୍ ବନେଗା କରୋଡ଼ପତିରେ ଅଂଶଗ୍ରହଣ କରିଥିବା ମାଲକାନଗିରିର ଝିଅ ଜୟନ୍ତୀ ବୁରୁଦାଙ୍କ ସହ ଅନ୍ତରଙ୍ଗ ଆଳାପ। ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୁରଲହରୀ ପ୍ରଚାର କରିବୁ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ଶୁଣିବେ 8:45। 9:00 ଗୀତିଧାରା

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କସ୍ତୁରୀ ରଥ ଗାଇଛନ୍ତି ପ୍ରେମଚାନ୍ଦ ପଟ୍ଟନାୟକ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ।

କାର୍ଯ୍ୟକ୍ରମର ଶେଷରେ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ ଗାଇଛନ୍ତି ପ୍ରେମଚାନ୍ଦ ପଟ୍ଟନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ।

ଶୁଣିଲେ ସ୍ୱରଲହରୀ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ। ଗୀତଗୁଡ଼ିକ ଥିଲା ପ୍ରେମଚାନ୍ଦ ପଟ୍ଟନାୟକ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କୁମାର ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ସେପ୍ଟେମ୍ବର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଆଦେଶକ୍ରମେ ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଅପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମାସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଜଳଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଅପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନସେବା କମିଟି ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୋଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର ହେଲା 7656890866 କିମ୍ବା 0685822245 କିମ୍ବା 0685822245। ଘୋଷଣାଟି ଏତିକିରେ ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅଭିଜିତ ଏବଂ ନିବେଦିତା ଗାଇଛନ୍ତି ପଞ୍ଚାନନଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର।

0: ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
0: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବାବୁଲ ସୁପ୍ରିୟ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

କାର୍ଯ୍ୟକ୍ରମର ଶେଷରେ ଶୈଳଭାମା ଗାଇଛନ୍ତି ଯତୀନ୍ଦ୍ର ପ୍ରଧାନଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପଙ୍କଜ ଜାଲ।

ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଅଭିଜିତ, ନିବେଦିତା, ବାବୁଲ ସୁପ୍ରିୟ ଏବଂ ଶୈଳଭାମା। ଗୀତଗୁଡ଼ିକ ଥିଲା ପଞ୍ଚାନନ, ଅରୁଣ ମନ୍ତ୍ରୀ ଏବଂ ଯତୀନ୍ଦ୍ର ପ୍ରଧାନଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଶରତ ନାୟକ ଏବଂ ପଙ୍କଜାଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଆନ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅନୁରାଧା ପୌଡ଼ୱାଲ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଚଲତେ ଚଲତେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ଆଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତାର। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଏଥର ଶୁଣନ୍ତୁ ଦିଲ୍ଲୀ ହେ ତୁମ୍ହାର ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ କବିତା କିଶନ ମୂର୍ତ୍ତି ଏବଂ ସୋନୁ ନିଗମ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅବ ବସ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦବୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ହାଁ ମେନେ ଭି ପ୍ୟାର୍ କିୟା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାରିକା କାପୁର। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଆମ ଭିତରେ କିଛି ଅଛି ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ପରିଚାଳନା ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବଜରଙ୍ଗୀ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା। ସୁବ୍ରତ ସ୍ୱାଇଁଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

0: ଏଥର ଶୁଣନ୍ତୁ କିଛି ଖଟା କିଛି ମିଠା ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।
1: धागिने धा

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କ୍ରିମିନାଲ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ପାମେଲା ଜେନ। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଏଥର ଶୁଣନ୍ତୁ, ଲେଖୁ ଲେଖୁ ଲେଖିଦେଲେ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ବିନୋଦ ରାଠୋଡ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ। ସଙ୍ଗୀତ ପରିଚାଳନା ବିକାଶ ଦାସ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଲଭ୍ ଡଟ୍ କମ୍ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ମାନିଲେ ଶ୍ରୀଚରଣ ଏବଂ ତପୁ ମିଶ୍ର। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବାଗି ଟୁ ଚଳଚ୍ଚିତ୍ରରୁ। ଶିଳ୍ପୀ ଜୁବିନ୍ ନ୍ୟୁଟିଆଲ ଗାଇଛନ୍ତି ସୟିଦ କ୍ୱାଦ୍ରିଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ମିଥୁନ୍।

ଏଥର ଶୁଣନ୍ତୁ ପାନ୍ଥମ୍ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ଅଖତାର ଚାନ୍ନାଲ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ହେଡ୍ ଷ୍ଟୋରୀ 3 ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅର୍ମାନ ମଲ୍ଲିକ ଏବଂ ନୀତି ମୋହନ, ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦବଙ୍ଗ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଫୈଜ ଅନବର। ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କ୍ଷେତ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। କିଛି ସମୟ ପରେ ଶୁଣିବେ ସଙ୍ଗୀତ ରୂପକ ଓ ସାଥିରେ, ଦିନ 11:30 ପ୍ରଚାର କରିବୁ ଲୋକନାଟ ବୈରୀ ଗଞ୍ଜନ, ରଚନା ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ସ୍ୱରାବସର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50। ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ସାକ୍ଷାତକାର ମହିଳାଙ୍କ ଆର୍ଥିକ ସ୍ୱାଧୀନତା କାହିଁକି ଜରୁରୀ। ପରେ ପରେ ଶୁଣିବେ ଆଉ ଏକ ସାକ୍ଷାତକାର ମୋ ଜୀବନ ଜୀବିକା। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ସଙ୍ଗୀତ ରୂପକ ଓ ସାଥିରେ, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ନରେନ୍ଦ୍ରନାଥ ପଟ୍ଟନାୟକ।

0: ସେଦିନ ଦେଖିଲି ତୁମେ ଏଇ ବରଗଛ ଛାଇରେ ଶୋଇଥାଅ, ଆଉ ଗୋଟେ ହରିଣ ଆସି ତୁମ ପାଖେ ପାଖେ ବୁଲି ଘାସ ଚରିଲା, ତୁମେ ଚାହିଁଲ ପୁଣି ଆଖି ବୁଜି ଶୋଇପଡ଼ିଲ।
1: କହିଲି ନା, ଶିକାର ମାରି ଖାଇବାକୁ ମୁଁ ବଞ୍ଚିନି, ଥରେ ମୋର ପେଟ ପୁରିଗଲେ ଦିନ ପରେ ଦିନ କିଛି ନ ଖାଇ ମୁଁ ରହିପାରେ। କହୁନୁ, ଆମ ବାଘ ଜାତି ଯଦି ତମ ମଣିଷ ଜାତି ପରି ଲୋଭି ହେଇଥାନ୍ତୁ, ତାହେଲେ ଗୋଟାଏ ଦିନରେ ଏ ଜଙ୍ଗଲରୁ ସବୁ ହରିଣ ସମ୍ବର ବାରହା କୁଟୁରା ଠେକୁଆ ମାରି ଖାଇ ଏଇ ଜଙ୍ଗଲକୁ ଜୀବଶୂନ୍ୟ କରିଦିଅନ୍ତୁ। ପଚାରୁନୁ, ଏଇ ପଚାର, ହେଇ ଦେଖେ ଗୋଟାଏ ହରିଣ ବୁଲୁଛି, ଡାଳପତ୍ର ଖାଉଛି, ପଚାର ତାକୁ।
0: ହରିଣ ଭାଇ, ଏ ହରିଣ ଭାଇ,
2: କଣ
0: ତମେ ଡରୁଛ?
2: ଡରିବି କିଆ, ସେ ତ ଆମ ବାଘ ମାମୁଁ।

0: ଧାନ ବଣର ଏଇ ପରିବେଶ ଭିତରେ କେମିତି ସନ୍ତୁଳନ ରକ୍ଷା ହବ କହିଲୁ?
1: ତୁମେ କେମିତି ଜାଣିଲେ ବାଘ ମାମୁ? ତୁମେ ତ ପାଠ ପଢିନ।
0: ଏସବୁ ଆମର ଜନ୍ମଗତ, ପ୍ରକୃତି ଆମକୁ ଜନ୍ମ ଦେଇଛି, ବଞ୍ଚଉଛି ଓ ବଢ଼ଉଛି। ଏଇ ଉପାୟ
2: ମାଟିକୁ।

0: ଦେଖିଲୁ ତ ହରିଣକୁ ଖାଉଛୁ ବୋଲି ହଜାର ହଜାର ବର୍ଷ ଧରି ତିଆରି ହେଉଥିବା ଏହି ମାଟିକୁ ଘାସ ବାନ୍ଧି ରଖିପାରିଛି, ପାଣିକୁ ମାଟି ତଳେ ସାଇତି ରଖୁଛି, ଫଳରେ ଜଙ୍ଗଲ ବଢ଼ୁଛି, ଆମେ ବଞ୍ଚିଛୁ, ତୁମ ମଣିଷ ଜାତି ବି ବଞ୍ଚିଛନ୍ତି।
1: ଓ ଏତେ କଥା, ତାହେଲେ ତୁମେ ମଣିଷ ଖାଉଛ କାହିଁକି?
0: ମଣିଷ ଆମର ଖାଦ୍ୟ ନୁହେଁ ରେ ଟିକି ସାଥି, ସିଏ ଆମର ଶତ୍ରୁ ନୁହେଁ, ଆମେ ସମସ୍ତେ ପ୍ରକୃତିର ସନ୍ତାନ। କଣ କରିବୁ କହ, ଯୋଉ ଜଙ୍ଗଲ ଆମର ଘର, ଏତେ ଜୀବଜନ୍ତୁଙ୍କୁ ନେଇ ଆମେ ଏଠି ଗୋଟିଏ ପରିବାରରେ ଅଛୁ। ସେ ଜଙ୍ଗଲକୁ ମଣିଷ କାଟି ସଫା କରି ଧ୍ୱଂସ କରିଦେଲା, ନିଆଁ ଲଗେଇ ପୋଡ଼ୁ ଚାଷ କଲା ଯେ କେତେ ଜୀବଜନ୍ତୁ ମଲେ, କିଏ କୋଉଠି କାଁ ଭା ରହିଲେ ଯେ, ଭୟରେ ଭିତର ଜଙ୍ଗଲକୁ ଚାଲିଗଲେ, ନହେଲେ ପେଟ ଭୋକ ମାରିବାକୁ ମଣିଷ ମାରିଲେ, ଗାଈ ମଇଁଷି ଛେଳି ମେଣ୍ଢା ମାରିଲେ, ଫସଲ ନଷ୍ଟ କଲେ, ଶେଷରେ ସେଇ ଲୋକଙ୍କ ହାତରେ ମଲେ। ଆମକୁ ମାରିବା ଯେମିତି ମଣିଷର ସଉକ, ବାଘ ଛାଲ ହରିଣ ଛାଲ ବିକି ହାତୀ ଦନ୍ତ ବିକି ରାତାରାତି ବଡ଼ ଲୋକ ହେବାର ନିଶା ତାଙ୍କୁ ଖାରିଛି। ତୁ ଜାଣୁ ଟିକି ସାଥି, ବର୍ଷକୁ ବର୍ଷ ଆମ ବାଘ ଜାତି ସଂଖ୍ୟା ହାତୀ ସଂଖ୍ୟା କମି କମି ଯାଉଛି। ମଣିଷର ଏଇ ନିଷ୍ଠୁର ପ୍ରକୃତି ଯୋଗୁଁ ଖାଲି ଆମେ କ'ଣ, ସାରା ପ୍ରକୃତି ଧ୍ୱଂସ ପାଇବ, ଆଉ ସେଇ ନିଆଁରେ ସାରା ମଣିଷ ଜାତି ବି ଜଳିବ। ଦେଖୁନୁ, ଦେଖ ଜଙ୍ଗଲ ତ କାଟିଥିଲେ, ବର୍ଷା କୋଉଠୁ ଆସିବ?
2: କାହିଁକି ତାକୁ ଏତେ ବୁଝଉଛ କହିଲ ବାଘ ମାମୁ? ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦର ପୋଡ଼ା କାଠ। ସେ ପରା ହେଲେ ମଣିଷ, ତାଙ୍କ ଠାରୁ ବଳି ସ୍ୱାର୍ଥପର ନିଷ୍ଠୁର ବିଶ୍ୱାସଘାତକ ଜୀବ ଏ ସଂସାରରେ ଅଛନ୍ତି?
1: ଏମିତି ଏମିତି କିଏ କଥା କହୁଛ?
0: ଆରେ ଡରୁଛୁ, ସେ ପରା ଏଇ ବୁଢା ବର ଗଛ ଯାହାର ଓହଳରେ ତୁ ଦୋଳି ଖେଳୁ।
1: ଏମିତି କାହିଁକି କହୁଛ ଯେ, ମୁଁ ତ ତୁମର କିଛି କରିନି, ତୁମକୁ ଏତେ ଭଲ ପାଏ।
2: ନାହିଁ ରେ ଧନ, ତୋତେ କହୁନି, ତୁ ତ ଆମ ସଭିଙ୍କ ପ୍ରାଣ ଟିକି ସାଥି, ଜାଣୁ।

0: କିଛି ନାହିଁ, ବର୍ଷା ଅଭାବରୁ ତ ପାଣି ସ୍ତର ମାଟି ତଳକୁ ତଳକୁ ଚାଲିଯାଉଛି। ଗଛ ଚେର ସବୁ ପହଞ୍ଚି ପାରିଲେ ତ ଦିନ ଆସିବ, ପାଣି ଅଭାବରୁ ସବୁ ଗଛ ଲୋପ ପାଇଯିବେ। ତା ସହିତ କେତେ ନିରୀହ ଅଗଣିତ ଜୀବଜନ୍ତୁ, କୀଟପତଙ୍ଗ, ଏପରିକି ତୁମ ମଣିଷ ଜାତି, ଜଳର ଅନ୍ୟ ନାମ ପରା ଜୀବନ।
1: ହଁ ପରା, ସେଦିନ ବୁଢ଼ୀ ଝରଣା ଠିକ ଏଇ କଥା କହୁଥିଲା।
0: କଣ କହୁଥିଲା?
1: ଏଇ କାଲି ମୁଁ ତା କୁଳେ କୁଳେ ପ୍ରଜାପତିଙ୍କ ସାଙ୍ଗେ ଖେଳୁଥିଲି, ଦେଖିଲି ବୁଢ଼ୀ ଝରଣାର ସ୍ୱର ଶବ୍ଦ ନାହିଁ, ଡାକିଲି, ବୁଢ଼ୀ ଝରଣା, ଏ ବୁଢ଼ୀ ଝରଣା।
2: କିଏ ଡାକୁଛି? ଚୁମକି କଣ ରେ ଧନ,
1: ତମେ ଶୋଇପଡିଥିଲ ନା, ତମର କୁଳୁକୁଳୁ ଶବ୍ଦ କାହିଁ, କଣ ହେଇଛି ତୁମର ବୁଢ଼ୀ ଝରଣା?

0: ସେଇଦିନଠୁ ଆଉ ଝରଣା ନାହିଁ ରେ ଧନ, ଶୁଖି ଯାଇଛି, ଖାଲି ନାକୁ ମାତ୍ର ବୁଢ଼ୀ ଝରଣା, ପାଣି କାହିଁ
1: କାହିଁକି। ବର୍ଷା ଦିନ ତ ଆସିଲାଣି, ବର୍ଷା ହବ, ପାଣି ଆସିବ, ପୁଣି ତମେ ଝର ଝର ହେଇ ଝରିବ।
0: ବର୍ଷା କାହିଁ, ବର୍ଷା ହବା ପାଇଁ ତୁମେ କଣ କିଛି ରଖିଛ? ସବୁ ତ କାଟି ସଫା କଲ।
1: କଣ
0: ଗଛ
1: ରୁହ, ଏଇ ଦେଖ ଆକାଶରେ କେମିତି ମେଘ ଭାସି ଭାସି ଯାଉଛି, ମୁଁ ଡାକିଲେ ନିଶ୍ଚୟ ଆସିବ, ମୁଁ ପୁରା ତାର ଟିକି।

0: ଚୋର ଏଇ କୁନି ସାଥି ସଞ୍ଜ ହେଇ ଆସୁଛି, ବସାକୁ ଫେରିଲେଣି। ତୁ ଏଥର ଯା,
1: ତୁମକୁ ଛାଡି ଯିବାକୁ ଇଚ୍ଛା ହଉନି।
2: ଯା ଯା ଯା, ସୁନାଟା ପରା ପୁଣି ଆସିବୁନି। ଯା ଯା ଯା, ସଞ୍ଜ ହବାକୁ ବସିଲାଣି। ଯା ଯା ଯା ଯା।

0: ଏତେବେଳେ ଯେଉଁ ଶୁଣୁଥିଲେ ସଙ୍ଗୀତ ରୂପକ ଓ ସାଥିରେ, ରଚନା ଏବଂ ପ୍ରଯୋଜନା ରମାପଦନନ୍ଦ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ନରେନ୍ଦ୍ରନାଥ ପଟ୍ଟନାୟକ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣ

0: ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକନାଟ ବୈରୀ ଗଞ୍ଜନ। ରଚନା ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

0: ମନ୍ତ୍ରୀ ସୁବାହୁ ଆମ୍ଭ ରାଜ୍ୟରେ ସର୍ବେ କୁଶଳରେ ଅଛନ୍ତି କିଏ?
1: ଛାମୁ, ରାଜ୍ୟରେ ସର୍ବେ କୁଶଳରେ ଅଛନ୍ତି। ଠିକ୍ ସମୟରେ ବର୍ଷା ହେଉଛି, ପ୍ରଜାଗଣ ସୁଖରେ କାଳାତିପାତ କରୁଛନ୍ତି, ବୃଦ୍ଧମାନେ ପୁଅ ବୋହୂଙ୍କ ତାଡ଼ନାରୁ ନିଜକୁ ମୁକୁଳେଇ ପାରିଛନ୍ତି, ବୈଦ୍ୟମାନଙ୍କ ଅମୋଘ ଔଷଧ ପାଇ ରୋଗୀମାନେ ଉସତ ହେଉଛନ୍ତି। ମହାରାଜ,
0: ତମେ ଶିଶୁମାନଙ୍କ କଥା ପ୍ରକାଶ କଲ ନାହିଁ ଯେ, କି ନିମନ୍ତେ?
1: ଶିଶୁମାନେ ନିରୀହ ବାଚାଳ, ତାଙ୍କ କଥା କିବା କହିଥାନ୍ତି ମହାରାଜ?
0: ଏଥର ଦେଖ, ଆମ୍ଭ ଦ୍ଵାରରେ କିଏ ଗୁହାରେ ଆସି ପହଞ୍ଚିଛନ୍ତି କି?
1: ଦ୍ଵାସ୍ତ
2: ଚିତ୍ତ ମହାପ୍ରୁ,
1: ଦେଖ ସିଂହ ଦ୍ଵାର ସମ୍ମୁଖରେ କିଏ କିଏ ଗୁହାରି ଅଛନ୍ତି, ଜଣ ଜଣ କରି ଉପସ୍ଥିତ କରାଅ।
2: ଆଜ୍ଞା ଦେବ।

0: କିଏ ତୁମେ ରମଣୀ? କି କାର୍ଯ୍ୟ ଏତେ ଆସିଅଛ?
1: ଦେବ ନିରିମାଖି ଅଭିମାନୀ ମୁଁ। ବିଗତ ସମୟ ମୁଁ ଧର୍ମ ସହ ବିବାହ ହୋଇଲି, ଏବକୁ ପୁତ୍ରବତୀ ହେଲି।
0: ପ୍ରକାଶ କର।

0: ମଣି ମତେ ଛାଡି କୁଆଡେ ଚାଲିଗଲା ଦେବ, ତାର ପ୍ରାଣ ଗଲା।
1: ନବଜାତ ଶିଶୁ ମୃତ ନା? ସୁବାହୁ ଅବିଳମ୍ବେ ୟାର ପତିକୁ ହାଜିର କର।
2: ଦ୍ୱାସ୍ତ ଚିତ୍ତ ମହାପ୍ରଭୁ, ଏ ରମଣୀର ଗେରସ୍ତକୁ ସଭାରେ ଉପସ୍ଥିତ କରାଅ।
3: ଏପରି ରାଜାଙ୍କ ଚରମାନେ ଲଳିତାର ଗେରସ୍ତକୁ

0: ଏମିତି ଭଲ ଦିନ ସବୁ କୁଆଡେ କୁହୁଡ଼ି ପରା ହଜିଗଲା। ମହାପ୍ରଭୁ, ମୋର ଅଣ୍ଡରା କୂଅ ଖୋଳୁଥିଲା, ସେ ଗାତ ଭିତରେ ହୁଁ ତାପରେ ତାର ନିଶ୍ୱାସ ବନ୍ଦ ହେଲା ପରା ହେଲା, କି ସେଲା କି ମୂର୍ଚ୍ଛା ହେଇଗଲା। ବଡ଼ କଷ୍ଟରେ ତାକୁ ବାହାର କଲୁ, ବଞ୍ଚିବ କି ନାହିଁ କି।
1: ତାକୁ ପିସାଚ ଚାପିଲା, ଡୁମା ହଉ କି ପିସାଚ ହଉ, ତାକୁ ଆୟତ କରିବାର ଅଛି।

0: ଆରମ୍ଭ କର।
1: ମହାରାଜ, ଗତ ଦିବସରେ ଦୁଃଖିନୀ ଲଳିତା ତାର ଶିଶୁ ମୃତ୍ୟୁ ସମ୍ବନ୍ଧରେ ଗୁହାରି କରିଥିଲା। ତାର ସଂଶୟ ଅନୁସାରେ ତାର ପତି ଧରମୁ ଦିଶାରି ଘରେ ଲୁଚି ରହିଥିଲା। ଲଳିତା ସହାୟତାରେ ଆମ୍ଭ ସିପାହୀ ସେମାନଙ୍କୁ ବନ୍ଦୀ କରିଛନ୍ତି। ମହାରାଜ,
0: ସମସ୍ତଙ୍କୁ ଉପସ୍ଥିତ କର।
1: ଆଜ୍ଞା ମଣିମା। ଦ୍ୱସ୍ତ ଚିତ୍ତ ମହାପ୍ରଭୁ, ସମସ୍ତଙ୍କୁ ଦରବାରରେ ଉପସ୍ଥିତ କରାଅ। ଚିତ୍ତ ଅବଧାନ।
0: କୁହ ଲଳିତା, ତୁମର ମନ କଥା ପ୍ରକାଶ କର।
2: ବହୁ ଯତ୍ନରେ ବିବାହର ବରଷେ ପୂରଣୁ ମୋର ପୁତ୍ରଟିଏ ଜନ୍ମିଲା। ଏଇ ମୋର ଗେରସ୍ଥ ଧର ମୁଁ ବାପା ହେଇ ପାଞ୍ଚ ଦିନର କଳା ପିଲାର ପେଟରେ ସାତଟି ଚେଙ୍କ ଦେଲା, ପୁଣି ଏକୋଇଶ ଦିନରେ ପନ୍ଦରଟି ଚେଙ୍କ ଦେଲା। ତାର ସର୍ବନାଶ ହେଇଗଲା ମହାରାଜ, ତାର ସର୍ବନାଶ ହେଇଗଲା। ମୋର ରଙ୍ଗରତନ ମୋତେ ଛାଡି ଆର ପୁରକୁ ଚାଲିଗଲା।
0: ଧର୍ମ, ତମର କିଛି କହିବାର ଅଛି?
3: ଆଜ୍ଞା ମହାରାଜ, ଯୁଗ ଯୁଗ ଧରି ଯେଉଁ ଉପାୟରେ ଆମର ନବଜାତ ମାନଙ୍କର ଦେହ ସୁସ୍ଥ ରଖିପାରିବୁ ସେଥିପାଇଁ ଚେଙ୍କ ଦେବାର ବ୍ୟବସ୍ଥା ଅଛି। ମୋର ପିଲାଦିନେ ମୋତେ ମଧ୍ୟ ଚେଙ୍କ ଦିଆଯାଇଥିଲା, ମାତ୍ର ମୋର ପିଲାକୁ ଡୁମା ଖାଇଦେଲା ମହାରାଜ।
0: ମନ୍ତ୍ରୀ ପ୍ରଧାନ, ଏଇ ଚେଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କର।
1: ମହାରାଜ, ଏଇ ଯେଉଁ ଚେଙ୍କ ଦେବା କଥା, ଆମେ ତାହାକୁ ଲାଛିବା କହୁ। ଏକ ଲୌହ ଦଣ୍ଡ ମୁଖ ଭାଗର ବକ୍ରାଂଶରେ ଲୁହାକୁ ଛେଦି ପାଞ୍ଚଟି ବିନ୍ଦୁ ହେବା ପରି ଅସ୍ତ୍ର ତିଆରି କରାହୁଏ। ତାହାକୁ ନିଆଁରେ ଲାଲ ହେବା ଯାଏ ଗରମ କରାଯାଏ ଏବଂ ନବଜାତର ପେଟ ନାଭିର ଚାରିଆଡ଼େ ପାଞ୍ଚ, ସାତ, ଏଗାର କିମ୍ବା ପନ୍ଦରଟି ସ୍ଥାନରେ ଚେଙ୍କ ଦିଆଯାଏ। ଗରମ ଲୁହା ମାତ୍ରାଧିକ କଅଳ ଶିଶୁ ଚର୍ମରେ ରହିଲେ ତାର ଅନିଷ୍ଟ ହୁଏ ମହାରାଜ।
0: ହେଲା, ମନ୍ତ୍ରୀ ପ୍ରଧାନ, ଏଥର ରାଜବୈଦ୍ୟ ମହାଶୟଙ୍କୁ ଏ ବିଷୟରେ ପଚାରିବା।
4: ମହାରାଜଙ୍କର ଜୟ ହଉ। ମହାରାଜ, ବୈଦ୍ୟଶାସ୍ତ୍ରରେ କେଉଁଠି ହେଲେ ଲାଲ ଗରମ ଲୁହାରେ ଚେଙ୍କ ଦେଇ କୌଣସି ରୋଗର ଉପଶମ ହେବା ଉଲ୍ଲେଖ ନାହିଁ? କେବଳ ପୋଥି ଔଷଧରେ ରୋଗ ଉପଚାର କରାଯାଏ ମହାରାଜ, ଚେଙ୍କ ଦେବାରେ ବାରଣ ଅଛି ମହାରାଜ।
2: ଦଶ ମାସ ଦଶ ଦିନ ଗର୍ଭ ଧାରଣ କରି ଅନେକ ବେଦନା ପାଇ ବହୁ ଯତ୍ନରେ ପୁଅଟିଏ ପାଇଥିଲି। ଏମାନେ ଅକାରଣେ ତାର ଜୀବନ ନେଇଗଲେ। ଛାମୁ,
0: ମା ଲଳିତା, ତୁମେ ତୁମ କର୍ତ୍ତବ୍ୟରେ କେବେ ହେଲେ ଅବହେଳା କରିନାହ। ଏକ ସାମାଜିକ କୁସଂସ୍କାର ଏଥିପାଇଁ ଦାୟୀ। ମା ଲଳିତା, ତମକୁ ସାନ୍ତ୍ୱନା ଦେବା ପାଇଁ ଭାଷା ନାହିଁ।

0: ମନ୍ତ୍ରୀ ପ୍ରଧାନ ଲଳିତା ଆଜି ରାଜଦ୍ୱାରରେ ଉପସ୍ଥିତ ରହି ସମସ୍ତଙ୍କର ଆଖି ଖୋଲି ଦେଇଛି। ଗରମ ଲୁହାରେ କାହାକୁ ମଧ୍ୟ ଲାଛିବା ବା ଚେଙ୍କ ଦେବା ଏକ ଅନ୍ଧବିଶ୍ୱାସ। ସୃଷ୍ଟିକର୍ତ୍ତା ଈଶ୍ୱର ସଂସାରରେ ସମସ୍ତଙ୍କର ମଙ୍ଗଳ ପାଇଁ ଏ ସୃଷ୍ଟି ସର୍ଜନ କରିଛନ୍ତି, କିନ୍ତୁ ଅଜ୍ଞାନ ମଣିଷ ସେହି ଭଗବାନଙ୍କ ଦୁହାଇ ଦେଇ ମଣିଷ ସମାଜ ପାଇଁ ବୈରୀ ହେଉଛି। ସଭ୍ୟ ଶିକ୍ଷିତ ସମାଜରେ ଅନ୍ଧବିଶ୍ୱାସ କୁସଂସ୍କାରର ସ୍ଥାନ ନାହିଁ, ଏହା ଏକ ଅପରାଧ। ଭବିଷ୍ୟତରେ କେହି ଏଭଳି କାର୍ଯ୍ୟ କଲେ ରାଜଦଣ୍ଡରେ ଦଣ୍ଡିତ ହେବେ, ଏହା ମୋର ଆଦେଶ।
1: ମହାରାଜ କାମପାଳଙ୍କର।

ଏତେବେଳେ ଯାଇ ଶୁଣୁଥିଲେ ଲୋକନାଟ ବୈରୀ ଗଞ୍ଜନ, ରଚନା ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ରାଜ। ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଜାଭେଦ ଅଲ୍ଲୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ୱଜା ତୁମ ହୋ। ଶିଳ୍ପୀ ହେଲେ ମିତ୍ ବ୍ରଦର୍ସ ଫିଟ୍, ଅରମାନ ମଲ୍ଲିକ ଏବଂ ତୁଲସୀ କୁମାର।

라디오 그런 것도 세서래? 야리야. 이 절지도 슬피리 어리짓싱.

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିପାରିବେ ଆଜି ଦିନ 2:15।

0: ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଭକ୍ତି ଗୀତ। ପ୍ରଥମେ ଅଲେଖ ଚନ୍ଦ୍ର ପଢିହାରୀଙ୍କ ଗୀତ ରଚନାରୁ ଶିଳ୍ପୀ ହେଲେ ସ୍ମିତା ମହାନ୍ତି।

0: येथळदे श्रोतले सौरावसर कार्यक्रम तारवा कार्यक्रम सुनुछन्ति आकाशवाणी जयपुर केन्द्ररो।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ

0: ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ। ସାଧାରଣତଃ 21 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ତାପମାତ୍ରା ଏହି ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। ନିଗିଡ଼ା ଉର୍ବର ଦୋରସା, ବାଲିଆ ଦୋରସା କିମ୍ବା ମାଟିଆ ଦୋରସା ମାଟି ଏହି ଚାଷ ପାଇଁ ଉତ୍କୃଷ୍ଟ ହୋଇଥାଏ। ଏହି ଚାଷ ପାଇଁ ମାଟିର ପିଏଚ୍ 5.5-6.5 ମଧ୍ୟରେ ରହିବା ଆବଶ୍ୟକ। ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଅଞ୍ଚଳରେ କନ୍ଦମୂଳ ଭଲ ହୁଏ ନାହିଁ। ଓଡ଼ିଶାର ଜଳବାୟୁ ପାଇଁ କେତେକ ଉନ୍ନତମାନର କନ୍ଦମୂଳ କିସମ ଦେଖିବାକୁ ମିଳେ, ଯେମିତିକି ଶ୍ରୀଭଦ୍ରା, ସମ୍ରାଟ, କଳିଙ୍ଗ ଏବଂ ଗୌରୀ। କନ୍ଦମୂଳ ଚାଷ କରିବା ପୂର୍ବରୁ 2-3 ଥର ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରିବାକୁ ହୋଇଥାଏ। ଏହାପରେ 60 ସେଣ୍ଟିମିଟର ବ୍ୟବଧାନରେ ହିଡ଼ ତିଆରି କରାଯାଏ। କନ୍ଦମୂଳ 2 ସମୟରେ ଲଗାଯାଇଥାଏ, ଖରିଫ ସମୟରେ ଏବଂ ରବି ସମୟରେ। ଖରିଫ ସମୟରେ ଜୁନ୍ ଜୁଲାଇ ବା ବର୍ଷା ଆରମ୍ଭରେ ଏବଂ ରବି ଫସଲରେ ଅକ୍ଟୋବର ନଭେମ୍ବର ମାସ ବେଳେ କନ୍ଦମୂଳ ଚାଷ କରାଯାଇଥାଏ। କନ୍ଦମୂଳ ଚାଷ ମୁଖ୍ୟତଃ ଲତା ଦ୍ୱାରା କରାଯାଏ। 20-25 ସେଣ୍ଟିମିଟର ଲମ୍ବର 3-4 ଗଣ୍ଠି ଥିବା କେତେକ ଲତା ବ୍ୟବହାର କରାଯାଇଥାଏ। ହିଡ଼ ଉପରେ ଲତାଗୁଡ଼ିକୁ 20-25 ସେଣ୍ଟିମିଟର ଛାଡ଼ି ଲଗାଯାଏ। ଲତାର ମଝିଭାଗ ମାଟି ଭିତରେ 2-3 ଗଣ୍ଠି ପୋତାଯାଏ ଏବଂ ଦୁଇ ପାଖର ଅଗଅଂଶ ବାହାରକୁ ରହେ। ଏକର ପ୍ରତି ପ୍ରାୟ 20,000-25,000 ଲତା ଆବଶ୍ୟକ ହୋଇଥାଏ। ଅଧିକ ଅମଳ ପାଇଁ 4-5 ଟନ୍ ଗୋବର ଖତ ଜମି ପ୍ରସ୍ତୁତି ସମୟରେ ମିଶାଇ ଦେବା ଉଚିତ। ଠିକ୍ ସେମିତି ରାସାୟନିକ ସାର ଭାବରେ ନାଇଟ୍ରୋଜେନ୍ 30 କିଲୋଗ୍ରାମ, ଫସ୍ଫରସ୍ 20 କିଲୋଗ୍ରାମ, ପଟାସ୍ 40 କିଲୋଗ୍ରାମ ପ୍ରଦାନ କରିବା ଉଚିତ। ସାଧାରଣତଃ ଖରିଫ ସମୟରେ କନ୍ଦମୂଳ ଚାଷ କଲେ ଜଳସେଚନର ବିଶେଷ ଆବଶ୍ୟକତା ନଥାଏ। ରବି ଫସଲରେ ମାଟିର ଆର୍ଦ୍ରତା ଦେଖି 10-12 ଦିନ ଅନ୍ତରାଳରେ ଜଳସେଚନ କରିବା ଉଚିତ। ଲଗାଇବାର 20-25 ଦିନ ମଧ୍ୟରେ ପ୍ରଥମ କୋଡ଼ା ଖୋସା କରି ଘାସ ସଫା କରିବାକୁ ହୁଏ। 30-40 ଦିନ ମଧ୍ୟରେ ହିଡ଼ ଉପରେ ମାଟି ଦେବା ଆବଶ୍ୟକ। ଲତାଗୁଡ଼ିକ ମାଟିରେ ଅନ୍ୟ ସ୍ଥାନରେ ଚେର ଛାଡ଼ିଲେ ଚେରଗୁଡ଼ିକୁ ଉପାଡ଼ି ଦେବା ଉଚିତ। କନ୍ଦମୂଳ ଚାଷରେ କିଛି ରୋଗପୋକ ଦେଖିବାକୁ ମିଳନ୍ତି, ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା। କନ୍ଦମୂଳ ଶୁଣ୍ଡି ପୋକ, ଏହା କନ୍ଦମୂଳ ଚାଷର ସବୁଠାରୁ ମୁଖ୍ୟ ଶତ୍ରୁ ହୋଇଥାଏ। ଏହାର ପ୍ରତିକାର ପାଇଁ ସୁସ୍ଥ ଲତା ବ୍ୟବହାର କରିବା ଉଚିତ। ଲଗାଇବା ପୂର୍ବରୁ ଲତାକୁ କ୍ଲୋରୋପାଇରିଫସ୍ ଦ୍ରବଣରେ ବୁଡ଼ାଇ ରୋପଣ କରିବା ଉଚିତ। ହିଡ଼ଗୁଡ଼ିକ ଯେପରି ଫାଟି ନଯାଏ ସେଥିପାଇଁ ମାଟି ଟେକିଦେବା ଉଚିତ। ଅନ୍ୟ ଏକ ପୋକ ହେଉଛି ପତ୍ରମୋଡ଼ା ପୋକ। କନ୍ଦମୂଳ ଚାଷରେ ଏହି ପୋକ ଦେଖାଦେଲେ ଏହାର ପ୍ରତିକାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ନିମ୍ବ ତେଲ କିମ୍ବା ମାଲାଥିଅନ୍ ସିଞ୍ଚନ କରିବା ଉଚିତ। ସାଧାରଣତଃ କିସମ ଅନୁସାରେ 100-120 ଦିନ ମଧ୍ୟରେ କନ୍ଦମୂଳ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ପତ୍ରଗୁଡ଼ିକ ହଳଦିଆ ପଡ଼ି ଶୁଖିବାକୁ ଲାଗିଲେ ଫସଲ ପାଚିଯାଇଛି ବୋଲି ଜଣାପଡ଼େ। ହିଡ଼କୁ ସାବଧାନତାର ସହିତ ଖୋଳି କନ୍ଦଗୁଡ଼ିକୁ କଢ଼ାଯାଏ, ଯେପରି କନ୍ଦ ଆଘାତପ୍ରାପ୍ତ ନ ହୁଏ। ଉନ୍ନତ ପଦ୍ଧତିରେ ଚାଷ କଲେ ଏକର ପ୍ରତି ପ୍ରାୟ 60-80 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ କରାଯାଇପାରିବ।
1: ଶୁଣିଲେ ଚାଷବାସ କଥା।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଅଲଗା ଅଲଗା, କିନ୍ତୁ ତାହାକୁ ସାକାର କରିବାର ରାସ୍ତା ଗୋଟିଏ। ସେହି ରାସ୍ତା ହେଲା ବିଶ୍ୱାସ, ସାହସ ଏବଂ ଚିରନ୍ତର ପରିଶ୍ରମ।
1: ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନକୁ ପରିଶ୍ରମରେ ସତ କରିବା ହିଁ ପ୍ରକୃତ ସଫଳତା। ଏହି ସୁନ୍ଦର ଚିନ୍ତାଧାରାକୁ ନେଇ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ।
0: ଆଜି ଉପସ୍ଥାପନାରେ ମୁଁ ରାଜେଶ୍ୱରୀ,
1: ଆଉ ମୁଁ ଗୀତାଞ୍ଜଳି।
0: ନମସ୍କାର।

0: ନାରୀ କେବଳ ଗୋଟିଏ ପରିବାରର ମେରୁଦଣ୍ଡ ନୁହେଁ, ବରଂ ସମଗ୍ର ସମାଜର ପ୍ରଗତିର ଧାରା। ମାତ୍ର ଏହି ପ୍ରଗତି ତଥା ନାରୀ ସଶକ୍ତିକରଣ ସେତେବେଳେ ପୂରା ହୋଇପାରିବ ଯେତେବେଳେ ଜଣେ ମହିଳା ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବ।
1: ଆର୍ଥିକ ସ୍ୱାଧୀନତା ମହିଳାଙ୍କୁ ନିଜ ଆବଶ୍ୟକତା ପୂରଣ କରିବା, ପରିବାରକୁ ସହଯୋଗ କରିବା ଏବଂ ନିଜ ଭବିଷ୍ୟତକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ।
0: ଆଜିର ସମୟରେ ମହିଳାମାନେ ଶିକ୍ଷା, ଚାକିରି, ବ୍ୟବସାୟ, କୃଷି, ହସ୍ତଶିଳ୍ପ, ଛୋଟ ଉଦ୍ୟୋଗ ଏବଂ ଅନେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆଜିର ସମୟରେ ମହିଳାମାନଙ୍କ ପାଇଁ ଆର୍ଥିକ ସ୍ୱାଧୀନତା କାହିଁକି ଏତେ ଜରୁରୀ ହୋଇପଡ଼ିଛି ସେ ସମ୍ପର୍କରେ ଚାଲନ୍ତୁ ସାକ୍ଷାତକାରଟିଏ ଶୁଣିନେବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୁଁ ଡକ୍ଟର ଆର୍ଯ୍ୟ କୁମାରୀ ପ୍ରଜ୍ଞା ପରନ୍ତା,

0: ଦେଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଭାବେ କାର୍ଯ୍ୟରତ।
1: ମ୍ୟାଡାମ, ଆଜି ଆମର ବିଷୟବସ୍ତୁ ରହିଛି ମହିଳାଙ୍କ ଆର୍ଥିକ ସ୍ୱାଧୀନତା କେତେ ଜରୁରୀ। ତାହେଲେ ଆମେ ପ୍ରଥମେ ଜାଣିବା ଯେ ପ୍ରକୃତରେ ମହିଳାମାନଙ୍କର ଆର୍ଥିକ ସ୍ୱାଧୀନତା କହିଲେ ଆମେ କଣ ବୁଝିବା?
0: ମ୍ୟାଡାମ ଦେଖନ୍ତୁ, ସ୍ୱାଧୀନତା କହିଲେ ଆମେ ବହୁତ ପ୍ରକାର ସ୍ୱାଧୀନତାକୁ ଲକ୍ଷ୍ୟ କରୁଛେ, କିନ୍ତୁ ଏଠି ମୂଳ ରହିଛି ଆମର ଆର୍ଥିକ ସ୍ୱାଧୀନତା, ଯାହାକି ଗୋଟେ ମଣିଷକୁ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇଥାଏ। ତେଣୁ ସେ ମହିଳା ହଉ ବା ପୁରୁଷ ହଉ, ଆର୍ଥିକ ସ୍ୱାଧୀନତାଟା ସମସ୍ତଙ୍କୁ ରହିବା ଆବଶ୍ୟକ। ତେଣୁ ଦେଖନ୍ତୁ, ଆଜି ଆମେ କଥା ହେବା ଏମିତି ଏକ ବିଷୟକୁ ନେଇକି ଯାହା କେବଳ ଜଣେ ମହିଳାଙ୍କ ଜୀବନକୁ ନୁହେଁ, ବରଂ ଏକ ପରିବାର, ସମାଜ ଏବଂ ସମଗ୍ର ରାଷ୍ଟ୍ରର ଭବିଷ୍ୟତକୁ ବଦଳାଇବାରେ ଶକ୍ତି ରଖେ, ଯାହା ଆର୍ଥିକ ସ୍ୱାଧୀନତା। କାରଣ ନାରୀର ହାତରେ ଯେତେବେଳେ ନିଜ ରୋଜଗାର ଥାଏ, ସେତେବେଳେ ତାଙ୍କ ସ୍ୱପ୍ନକୁ ଆଉ କାହାର ଅନୁମତି ଦରକାର ପଡ଼େନି। କାରଣ ସ୍ୱାଧୀନତାର ଅର୍ଥ କେବଳ ନିଜ ଇଚ୍ଛାରେ ବଞ୍ଚିବା ନୁହେଁ, ନିଜ ପାଦରେ ଛିଡ଼ା ହୋଇ ନିଜ ସ୍ୱପ୍ନକୁ ସାକାର କରିବା ମଧ୍ୟ ସ୍ୱାଧୀନତା। ଆଉ ସେଇ ସ୍ୱାଧୀନତାର ନାମ ହେଉଛି ଆର୍ଥିକ ସ୍ୱାଧୀନତା। ଆର୍ଥିକ ସ୍ୱାଧୀନତା ନାରୀର ଅହଂକାର ନୁହେଁ, ଏହା ତାଙ୍କ ସ୍ୱାଭିମାନର ସବୁଠାରୁ ବଡ ପରିଚୟ। ନାରୀକୁ ଦୟା ନୁହେଁ, ବରଂ ସୁଯୋଗ ଦରକାର। କାରଣ ସୁଯୋଗ ମିଳିଲେ ସେ ନିଜ ଭାଗ୍ୟ ନିଜେ ଗଢିପାରେ। ନିଜ ପାଦରେ ଠିଆ ହୋଇଥିବା ନାରୀ କାହାର ଉପରେ ଭାର ନୁହେଁ, ସେ ପରିବାର ସବୁଠାରୁ ବଡ଼ ଶକ୍ତି ଅଟେ। ଆର୍ଥିକ ସ୍ୱାଧୀନତା ନାରୀକୁ କେବଳ ଟଙ୍କା ନୁହେଁ, ନିଜ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ, ହିଂସା ଶୋଷଣରୁ ନିଜକୁ ରକ୍ଷା କରେ, ସମସ୍ୟା ଓ ଅନିଶ୍ଚିତତା ସୁରକ୍ଷା ପାଇଁ, ସେ ଦେଶ ଓ ସମାଜର ବିକାଶ ପାଇଁ ଗୋଟେ ନାରୀକୁ ଆର୍ଥିକ ସ୍ୱାଧୀନତା ନିହାତି ଆବଶ୍ୟକ। ଦେଖନ୍ତୁ, ଆମର ପରମ୍ପରାକ୍ରମେ ଚାଲି ଆସିଥିବା ଲିଙ୍ଗଭେଦ, ଦେଖନ୍ତୁ ସମାଜରେ ଲିଙ୍ଗଭେଦ ରହିଆସିଛି, ଯାହା ଆମ ସଂସ୍କୃତିର ପ୍ରାଚୀନତା, ପୁରୁଷ ନାରୀ ଭିତ୍ତିରେ କନ୍ୟା ଭ୍ରୂଣ ହତ୍ୟାକୁ ନେଇକି ମଧ୍ୟ ବହୁତ ଘଟଣା ଆମେ ଶୁଣିଛେ ଦେଖୁଛେ। ତେଣୁ ଦେଖନ୍ତୁ, ପ୍ରାଚୀନତା ଯାହା ହେଉ ନା କାହିଁକି ତାକୁ ଦୂରୀଭୂତ କରିବାରେ ସହାୟକ ହୋଇଥାଏ ଆର୍ଥିକ ସ୍ୱାଧୀନତା। ଯଦି 2-3 ଯଦି ନାରୀ ବା ଝିଅ ଜନ୍ମ ହେଇଯାଉଛି, ତାହେଲେ ପରିବାରର ବୋଝ ବଢ଼ିଯାଉଛି, ବାପାଙ୍କ ମୁଣ୍ଡରେ ବୋଝ ବଢ଼ିଯାଉଛି। ତେଣୁ ଯଦି ଗୋଟିଏ ଝିଅ ସେମିତି ପରିବାର ଯଦି ଆର୍ଥିକ ସ୍ୱାବଲମ୍ବୀ ହେଇପାରୁଛି, ତାହେଲେ ବାପାଙ୍କର ସେଟା ଗର୍ବ ହେଇପାରୁଛି। ତେଣୁକରି ଆର୍ଥିକ ସ୍ୱାଧୀନତାଟା କେବଳ ଗୋଟେ ନାରୀ ପାଇଁ ଟଙ୍କା ନୁହେଁ, ବରଂ ଦେଖନ୍ତୁ, ନାରୀକୁ କେବଳ ଦୟା ନୁହେଁ, ସୁଯୋଗ ଆବଶ୍ୟକ, ସହାନୁଭୂତି ନୁହେଁ, ବରଂ ସମାଜରେ ସମାନ ଅଧିକାର ଦରକାର। ଯେଉଁ ନାରୀ ନିଜ ଆୟର ହିସାବ ରଖେ, ସେ ନିଜ ଜୀବନର ହିସାବ ମଧ୍ୟ ସେ ଲେଖିପାରେ। ନାରୀ ହାତରେ ଆମେ ଆର୍ଥିକ ସ୍ୱାଧୀନତା ଯଦି ଦେଇଦେବା ବା ଖାଏ, ସେତେବେଳେ ତାଙ୍କ ଜୀବନରେ ଆତ୍ମବିଶ୍ୱାସ ଓ ସ୍ୱାଭିମାନ ଜାଗିଛି। ତେଣୁ ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରାଇବା ପାଇଁ ଦେଖନ୍ତୁ, ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ସ୍ୱାଗତ ଯୋଗ୍ୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ମହିଳାଙ୍କୁ ସକ୍ରିୟ ଭାଗିଦାରୀ ବିନା କୌଣସି ଦେଶର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ କି ସନ୍ତୁଳିତ ଓ ବିକଶିତ ହେବାରେ ସମ୍ଭବ ନୁହେଁ। ତେଣୁ ମୁଁ କହିବି ଯେ ନାରୀକୁ ଆର୍ଥିକ ସ୍ୱାଧୀନତା ମିଳିବା ଆବଶ୍ୟକ, ଏବଂ ନାରୀ ସେ ଆର୍ଥିକ ସ୍ୱାଧୀନତାକୁ କାହାଠାରୁ ମାଗିକି ନୁହେଁ, ତାଠୁ ଛଡେଇକି, ମାନେ ସମାଜକୁ ଛଡେଇକି ନେବା ଆବଶ୍ୟକ, ସିଏ ସେଥିରେ ସ୍ୱାବଲମ୍ବୀ ହେବା ଆବଶ୍ୟକ।
1: ମହିଳାଙ୍କର ଶିକ୍ଷା ଆଉ ଆର୍ଥିକ ସ୍ୱାଧୀନତା ମଧ୍ୟରେ କଣ ସମ୍ପର୍କ ରହିଛି?
0: ଦେଖନ୍ତୁ ମ୍ୟାଡାମ, ଶିକ୍ଷା ତ ମଣିଷର ଜନ୍ମସିଦ୍ଧ ଅଧିକାର, ଆଉ ଆମ ସମାଜରେ ନାରୀର ଶିକ୍ଷାଟାକୁ ଟିକେ ପଛୁଆ କରି ଦଉଛନ୍ତି, ମାନେ ପଢିବାକୁ ସୁଯୋଗ ଦଉନାହାନ୍ତି। ମୁଁ କହିବି ଯେ ପ୍ରତିଟି ନାରୀ ଶିକ୍ଷା ଅର୍ଜନ କରିବା ନିହାତି ଦରକାର। କାରଣ ଯୋଉ କହନ୍ତି, ଝିଅ ହେଲେ ପାଠ ପଢି ଦେଶ ଯିବ, ଆଜ୍ଞା କେବଳ ଦେଶ ନୁହେଁ, ସମଗ୍ର ପରିବାର, ସମଗ୍ର ରାଜ୍ୟ, ସମଗ୍ର ଦେଶ, ଆଉ ଦେଶରୁ ପୃଥିବୀ ପୃଷ୍ଠ ପର୍ଯ୍ୟନ୍ତ ଆମର କଥା ଆମେ ଦେଖିପାରିବା, ଯାଇପାରିବା। କାରଣ ଶିକ୍ଷା ହିଁ ପ୍ରତିଟି ଜିନିଷର ମୂଳ ଭିତ୍ତି, ଶିକ୍ଷା ହିଁ ଜ୍ଞାନର ଆଲୋକ ଦିଏ, ଶିକ୍ଷା ହିଁ ମୂଲ୍ୟ ଶିଖାଏ, ଶିକ୍ଷା ହିଁ ଆର୍ଥିକତାର ସୋପାନକୁ ପହଞ୍ଚାଏ। ଆଉ ସେ ଶିକ୍ଷା ଦ୍ୱାରା ହିଁ ଯଦି ଗୋଟେ ଝିଅ ଶିକ୍ଷିତ ହେଲା, ସେ ପରିବାର ସମସ୍ତଙ୍କୁ ଶିକ୍ଷିତ କରିଦେବ, ଆଉ ସେ ପରିବାରରେ ପ୍ରତିଟି ବ୍ୟକ୍ତି ଜ୍ଞାନର ଆଲୋକରେ ଆଲୋକିତ ହେବେ। ଜଣେ ଯଦି ନାରୀ ଶିକ୍ଷିତ ନ ହୋଇଥାଏ, ତା ନିଜ ଶିଶୁକୁ ମଧ୍ୟ ସେ ଉତ୍ତମ କାର୍ଯ୍ୟ ବା ଉତ୍ତମ କଥା, ଉତ୍ତମ ଜ୍ଞାନ ଦେଇପାରେ ନାହିଁ। କାରଣ ଶିଶୁର ପ୍ରଥମ ଶିକ୍ଷକ ମା, ଆଉ ସେ ନାରୀଟି ତାକୁ ପ୍ରଥମରୁ ହିଁ ସେଇ ଶିକ୍ଷାଟା ଦେଇଥାଏ। ତେଣୁ ଆର୍ଥିକ ସ୍ୱାଧୀନତା ପାଇଁ ଶିକ୍ଷାର ତ ମୂଲ୍ୟ ବହୁତ ଅଛି ମୁଁ କହିବି ମୋ ମତରେ।
1: ଆର୍ଥିକ ସ୍ୱାଧୀନତା ପାଇଲା ପରେ ମହିଳାଙ୍କର ଆତ୍ମବିଶ୍ୱାସ କଣ ବୃଦ୍ଧି ପାଏ କି?
0: ମ୍ୟାଡାମ ଦେଖନ୍ତୁ, ଆମେ ଯଦି ଚିନ୍ତା କରିବା, ଆର୍ଥିକ ସ୍ୱାଧୀନତା ପାଇଲା ପରେ ମହିଳାଙ୍କ ଆତ୍ମବିଶ୍ୱାସ ଦୃଢ଼ ହେଇଥାଏ, କିନ୍ତୁ କିଛି କିଛି ମାତ୍ରାରେ କିଛି ଆମେ ସମାଜରେ ଦେଖନ୍ତୁ, ପ୍ରତିଟି ଘଟଣାର ଦୁଇଟି ବିପରୀତ ଦିଗ ଥାଏ। ଗୋଟିଏ ଆମର ଦେଖନ୍ତୁ ଉପଯୋଗିତା, ଆଉ ଗୋଟେ ଅନୁପଯୋଗିତା। ଦେଖନ୍ତୁ, ଉପଯୋଗିତାରେ ଗୋଟିଏ ଦୃଷ୍ଟିରୁ ଦେଖିଲେ ସ୍ୱାଧୀନତା ପାଇ ନାରୀ ଆଗକୁ ବଢେ, ପରିବାରକୁ ବଢାଏ, ସବୁକିଛିକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରେ, କିନ୍ତୁ ସେଇ ଆର୍ଥିକ ସ୍ୱାଧୀନତା ପାଇଁ ନାରୀ ଘରକୁ ମଧ୍ୟ କଳଙ୍କିତ କରିଦେଏ, ବାହାରକୁ ଯାଏ, ବିଭିନ୍ନ ପ୍ରକାର କୁକର୍ମ କରେ, ଏସବୁ ମଧ୍ୟ କରେ। କିନ୍ତୁ ଦେଖନ୍ତୁ, ଏଗୁଡ଼ା ସବୁ କରିବାର ଆମ ନଜିର ଅଛି, ଆମ ସମାଜରେ ଆମେ ଦେଖୁଛେ, ଲକ୍ଷ୍ୟ କରୁଛେ ଆଜିକାଲି ସମାଜରେ ଯାହା ଚାଲିଛି। ତେଣୁ ଦୁଇଟି ଯାକ କଥା କହିବି, କେବଳ ନାରୀ ଆର୍ଥିକ ସ୍ୱାଧୀନତା ପାଇଗଲେ ଯେ ସ୍ୱାବଲମ୍ବୀ ହେଇଯିବ, ସମାଜକୁ ଆଗକୁ ବଢେଇଦେବ, ଆମ ଭାରତ ବା ଦେଶକୁ ଆମର ଆଗକୁ

0: ଯୋଉଟା ନୁହେଁ ସେ ଯଦି ତାର ଅଧିକ ଯଦି ତାକୁ ମିଳିଥାଏ ତାର ସେ ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ ରୂପେ ତେଣୁ ଯେକୌଣସି ଜିନିଷର ଗୋଟିଏ ଆୟତ୍ତ ରହିବା ଆବଶ୍ୟକ ସେ ଯଦି ତାର ପାଖରେ ଉତ୍ତମ ଜ୍ଞାନ ଥିବ ଉତ୍ତମ ବୁଦ୍ଧି ଥିବ ସେ ସେ ଜିନିଷକୁ ଆୟତ୍ତ ରଖି ଠିକଠାକ କରିପାରିବ ତେଣୁକରି ଶିକ୍ଷା ରହିବା ଦରକାର ଜ୍ଞାନ ରହିବା ଦରକାର ଆର୍ଥିକ ସ୍ୱାଧୀନତା ରହିବା ବି ଦରକାର ଆଉ ଯୋଉ କହନ୍ତି ହାତେ ମାପି ଚାଖଲେ ଚାଲିବା ଯଦି ମାପି ଚୁପି ଯଦି ଗୋଟିଏ ନାରୀ ତାର ଆର୍ଥିକ ସ୍ୱାଧୀନତାଟାକୁ ବ୍ୟୟ କରେ ତାହେଲେ ସେ ଗୋଟେ ଉତ୍ତମ ନାରୀର ପରିଚୟ ବହନ କରେ ମୋ ମତରେ ମୁଁ ଭାବୁଛି ଯେତିକି
1: ଯେ ଗ୍ରାମାଞ୍ଚଳର ମହିଳାମାନେ କିପରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ
0: ମ୍ୟାଡାମ ଦେଖନ୍ତୁ ଗ୍ରାମାଞ୍ଚଳ ମହିଳାମାନେ ତ ଆର୍ଥିକ ସ୍ୱାବଲମ୍ବୀ କେବେ ବି ନଥିଲେ କିନ୍ତୁ ଏବେ ସରକାରଙ୍କର ବହୁତ ଗୁଡାଏ ଯୋଜନା ଅଛି ଯୋଉଥିରେ କି ଯୋଉଥିପାଇଁ ବା ଯେଉଁଥିପାଇଁ ଆମର ସେଇ ନାରୀମାନେ ସ୍ୱାବଲମ୍ବୀ ହେବାରେ ଚେଷ୍ଟା କରିଛନ୍ତି ହେଉଛନ୍ତି ମଧ୍ୟ ଆମର ସମାଜରେ କ'ଣ ଯେ ପୁରୁଷମାନେ ନାରୀକୁ ନିଜର ଅଧିକୃତ ସମ୍ପତ୍ତି ବୋଲି ଭାବନ୍ତି ଏବଂ ତାଙ୍କୁ ତାଙ୍କ ଇଚ୍ଛା ମତେ ବ୍ୟବହାର କରନ୍ତି କେବେ ବି ହାତରେ ପଇସା ଟିକେ ଦିଅନ୍ତିନି କିଛି ଜିନିଷ ଆଣିକି ଥୋଇଦିଅନ୍ତି ସେମାନେ ଯାହା ଯେମିତି କରିବା କଥା କରନ୍ତି କିନ୍ତୁ ସେଇଟା ତ ନୁହେଁ ନା ଗୋଟେ ନାରୀ ଗୋଟେ ତାରିକାନ୍ଥ ଭିତରେ ଆବଦ୍ଧ ହେଇକି ରହିବାର କୌଣସି ପ୍ରକାର ଶୋଭନୀୟ ଜିନିଷ ନୁହେଁ ତେଣୁକରି ସେଇଭଳି ମହିଳାମାନଙ୍କୁ କିଭଳି ଭାବରେ ଶିକ୍ଷାଟା ପ୍ରଥମେ ତାଙ୍କ ପାଖରେ ପହଞ୍ଚି ପାରିବ ସେଇଟା ହେଉଛି ଆମ ପ୍ରଥମ ପଦକ୍ଷେପ ହେବା ଦରକାର କାରଣ ସେମାନେ ଯଦି ଶିକ୍ଷିତ ହେଇପାରନ୍ତି ତାହେଲେ ବ୍ୟାଙ୍କକୁ ଯାଇପାରିବେ ବ୍ୟାଙ୍କର କାରବାର କରିପାରିବେ ଉତ୍ତମ ଜ୍ଞାନ ଅର୍ଜନ କରିପାରିବେ ତାହା ନେଇକି ଗ୍ରାମାଞ୍ଚଳର ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟିତ ହୋଇପାରିବେ କାରଣ ଦେଖନ୍ତୁ ଆମ ଦେଶ ତ ସ୍ୱାଧୀନତାର ଏତେ ବର୍ଷ ଅତିକ୍ରମ କଲେ ମଧ୍ୟ ତ ବିକାଶଶୀଳ ରାଷ୍ଟ୍ର ହେଇପାରିନି ବିକାଶମୁଖୀ ଭାବରେ ଆଜି ପର୍ଯ୍ୟନ୍ତ ପରିଚିତ ହେଉଛି ତେଣୁ ସେଇ ଭିତରେ ରାଜ୍ୟ କୁହନ୍ତୁ କି ଜିଲ୍ଲା କୁହନ୍ତୁ କି ବ୍ଲକ କୁହନ୍ତୁ କି ଗ୍ରାମ କୁହନ୍ତୁ ସେଇଭଳି ବିକାଶ ଲାଭ ଚାଲିଛି ବିକାଶ କରିବା ପାଇଁ ବିକାଶ ଲାଭ କରିବା ପାଇଁ ସମସ୍ତେ ଦାୟୀ ଅଟନ୍ତି କିନ୍ତୁ ଏଠି ନାରୀର ସ୍ୱାଧୀନତାଟା ନାରୀର ଆର୍ଥିକ ସ୍ୱାଧୀନତାଟା ନାରୀର ସ୍ୱାବଲମ୍ବନତାଟା ଅଧିକ ରୂପରେ ଏହାକୁ ପ୍ରଭାବିତ କରିଥାଏ
1: ଆର୍ଥିକ ସ୍ୱାଧୀନତା ମହିଳାମାନଙ୍କୁ କିପରି ନିଷ୍ପତ୍ତି ନେବାରେ ସକ୍ଷମ କରିଥାଏ
0: ମ୍ୟାଡାମ ଦେଖନ୍ତୁ ଆମେ ଜାଣିଛେ ଆଗରୁ ଗୋଟେ ପରମ୍ପରା କ୍ରମେ ଅଛି ମାନେ ନାରୀ ଘର ଭିତରେ ରହେ ସ୍ୱାମୀ ତା ଉପରେ ଜୁଲମ କରେ ଦେଖିବାକୁ ଗଲେ ଏମିତି ହୁଏ ନାରୀକୁ କୌଣସି ପ୍ରକାର ତା ସ୍ତ୍ରୀକୁ କୌଣସି ପ୍ରକାର ସ୍ୱାମୀ ପଇସା ପତ୍ର ଦିଏ ନାହିଁ ମୁଁ କରେ ସିଏ ସେ ପଇସାଟାକୁ ପାଇପାରେ ନାହିଁ ସିଏ ଆଗକୁ ବଢିବା ପାଇଁ ତାର ସକ୍ଷମ ନଥାଏ ସେ ଚୁପ୍ ହେଇକି ରହିଯାଏ ଯେହେତୁ ତାର ପାଖରେ କହିବା ପାଇଁ କିଛି ନଥାଏ ଦେଖନ୍ତୁ ଆମେ କହୁଛେ ନାରୀ ପୁରୁଷ ଗୋଟିଏ ମୁଦ୍ରା ଦୁଇଟି ପାର୍ଶ୍ୱ ସେଇଟା କେବଳ ମାନେ ଶୁଣିବାକୁ ଭଲ ଲାଗେ ସେଟା ପୋଥିଗତ ସତ କୌଣସି ପ୍ରକାର ହେବାର ଲକ୍ଷ୍ୟ କରାଯାଉନି କାରଣ ନାରୀକୁ କୌଣସି ପ୍ରକାର ସ୍ୱାଧୀନତା ଦିଆଯାଉନି ସେ ନାରୀକୁ ଯଦି ସିଏ ଯଦି କିଛି ଯଦି ସ୍ୱାବଲମ୍ବୀ ହୋଇଥାନ୍ତା ଶିକ୍ଷା ଅର୍ଜନ କରିଥାନ୍ତା ତାହେଲେ ତା ସ୍ୱାମୀକୁ ପଦେ ଦୁଇ ପଦ କହିପାରିଥାନ୍ତା ମତେ ଏଇଟା ଦରକାର ସେ ତାର କଥାକୁ ମଧ୍ୟ ପ୍ରକାଶ କରିପାରେ ନା ତାର ସେ ଡରେ ସେ ଭୟ କରେ ସ୍ୱାମୀ ହେଉଛନ୍ତି ଆମର ଦେବତା ସ୍ୱାମୀ ପରମେଶ୍ୱର ସ୍ୱାମୀ ପରମ ବ୍ରହ୍ମ ଏସବୁକୁ ଆମକୁ କୁହାଯାଇଅଛି କିନ୍ତୁ ପ୍ରକୃତରେ କ'ଣ ସମସ୍ତ ସ୍ୱାମୀ କ'ଣ ପରମ ବ୍ରହ୍ମ ହିଁ ଖାଆନ୍ତି କି ନାହିଁ ତେଣୁ କିଛି କିଛି ଜଣଙ୍କ ଭାଗ୍ୟରେ ଯୋଉ କିଭଳି ପାଶବିକ ଅତ୍ୟାଚାର ପାଆନ୍ତି ବହୁତ ନାରୀ ଏଭଳିଆ ଅତ୍ୟାଚାର ଆମେ ଦେଖିଛେ ସମାଜରେ ଶୁଣିଛେ ଯଦି ସେଇଭଳିଆ ହୁଏ ତାହେଲେ ନାରୀ ସ୍ୱାଧୀନତା ପାଇପାରିବନି ସ୍ୱାବଲମ୍ବୀ ହେଇପାରିବନି ସେଇଭଳିଆ ନାରୀଙ୍କୁ ଶିକ୍ଷା ହିଁ ଦରକାର ଜ୍ଞାନ ଦରକାର ସେମାନଙ୍କୁ ଜ୍ଞାନ ବୃଦ୍ଧିରେ ସହାୟକ ହେଲେ ସେମାନେ ଆର୍ଥିକ ସ୍ୱାବଲମ୍ବୀ ହେଲେ ପୁରୁଷକୁ ବା ସ୍ୱାମୀକୁ ତାଙ୍କର କିଛି ନା କିଛି କହିପାରିବେ ଓ ହାତରେ ଯଦି ପଇସା ନଥିବ ହାତରେ ଯଦି କୌଣସି ପ୍ରକାର ସ୍ୱାଧୀନତା ନଥିବ ସେ କୌଣସି ପ୍ରକାର ଶବ୍ଦ ବି ସ୍ୱାମୀକୁ ପ୍ରୟୋଗ କରିପାରିନି କାରଣ ସେ ଭୟଭୀତ ହୋଇ ଘର ଭିତରେ ରହିବାକୁ ଚେଷ୍ଟା କରେ ଯେମିତିକି ନାରୀର ଜନ୍ମ ହେଇଛି ସହ୍ୟ କରିବା ପାଇଁ କହିବା ଲୋକଟା ବଡ କହିବା ଲୋକଟା ବଡ ନାହିଁ ଏଇଟା ନିଜର ମା ଶିକ୍ଷା ଦେଇକିରି ହିଁ ତାକୁ ଛାଡ଼ିଥାନ୍ତି ତୁ ସହିଯିବୁ ମା ଯେତେ କଷ୍ଟ କିନ୍ତୁ ଏଇଟା କେତେ ଦୂର ଯଥାର୍ଥ ଜଣେ ଜୁଲମ କରିଚାଲିଥିବ ଆଉ ଜଣେ ସହ୍ୟ କରିଚାଲିଥିବ ଏଇଟା ତ ଏକ ଅଭିଶାପ ନା ଗୋଟେ ନାରୀ ଜନ୍ମ ପାଇଁ
1: ଯିବା ଆଗରୁ ଏକ ଶେଷ ପ୍ରଶ୍ନ ମହିଳାଙ୍କର ଆର୍ଥିକ ସ୍ୱାଧୀନତା କେବଳ ମହିଳାଙ୍କର ନୁହେଁ ସମଗ୍ର ପରିବାର ଆଉ ସମାଜର ଉନ୍ନତି ପାଇଁ ଆବଶ୍ୟକ ଏହି ମତାମତ ସହ ଆପଣ ସହମତ କି ଆଉ କାହିଁକି
0: ଆଜ୍ଞା ମୁଁ ସମ୍ପୂର୍ଣ୍ଣ ରୂପେ ସହମତ କାରଣ ନାରୀ ସ୍ୱାଧୀନତା ନାରୀ ସ୍ୱାବଲମ୍ବନତା କେବଳ ପରିବାର ନୁହେଁ ଦେଶ ଜାତି ପ୍ରତିଟି କ୍ଷେତ୍ରରେ ଆବଶ୍ୟକ ହୋଇଥାଏ କାରଣ ଦେଶ ସୁଦୃଢ଼ ହେବା ପାଇଁ ଗୋଟେ ସମାଜ ସୁଦୃଢ଼ ହେବା ପାଇଁ ଗୋଟେ ଉତ୍ତମ ନାରୀ ଉତ୍ତମ ସ୍ୱାବଲମ୍ବନ ଯୋଜନା ଯିଏକି ଶିକ୍ଷା ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ଆବଶ୍ୟକ ଯଦି ହେଇପାରୁଛି ତାହେଲେ ନିଶ୍ଚିତ ରୂପେ ଦେଶ ସୁଦୃଢ଼ ହେଇ ଚାଲିଛି କାରଣ ନାରୀ ହିଁ ସବୁକିଛି କରିବା ପାଇଁ ସହାୟକ ହୋଇଥାଏ ଗୋଟେ ପୁରୁଷର ଡାହାଣ ହାତ ଭାବରେ ନାରୀକୁ ତ ବାମା ବୋଲି କୁହାଯାଏ ସେ ବାମ ଅଙ୍ଗରେ ଶୋଭା ପାଏ କିନ୍ତୁ ବାମ ଅଙ୍ଗରେ ଶୋଭା ପାଏ ବୋଲି ତାକୁ ବାମ କରିକି ରଖି ଦିଆଯାଏନି ତାକୁ ଯଦି ଡାହାଣ ପାର୍ଶ୍ୱରେ ରଖି ଡାହାଣ ଭାବ ଅର୍ଥାତ୍ ତାକୁ ସ୍ୱାବଲମ୍ବନତା ଦେଇ ଆଗକୁ ବଢିବାର ସୁଯୋଗ ଦିଆଯାଏ ତାହେଲେ ନିଶ୍ଚିତ ରୂପେ ସେ ସବୁକିଛିରେ ସହାୟକ ହେଇପାରିବେ ଦେଶ ଜାତି ପରିବାର ନିଜ ସ୍ୱାମୀ ପାଇଁ ମିଶି ପିଲା ଛୁଆଙ୍କ ପାଇଁ ମିଶି ତେଣୁ ମୁଁ କହିବି ଯେ ନାରୀକୁ ଏଇ ସ୍ୱାଧୀନତାଟା ଦେବା ଆବଶ୍ୟକ ନାରୀ

0: ସ୍ୱାଧୀନତାରେ ସ୍ୱାବଲମ୍ବୀ ହେବା ଆବଶ୍ୟକ। ସବୁ କ୍ଷେତ୍ରରେ ସବୁ କାମରେ ନାରୀକୁ ସମ୍ପୂର୍ଣ୍ଣ ସୁଯୋଗ ମିଳିବା ଆବଶ୍ୟକ, ତାହେଲେ ଯେଉଁଗୁଡ଼ା ଆର୍ଥିକ ସ୍ୱାଧୀନତା ସେ ପ୍ରାପ୍ତ କରିପାରିବେ। ଆଉ ମୁଁ ଗୋଟିଏ କଥା କହିବି ମ୍ୟାଡମ୍, ନାରୀ ସ୍ୱାବଲମ୍ବୀ ହେଲେ ଘର ସଶକ୍ତ କେବଳ ଘର ସଶକ୍ତ ହୁଏନି, ଘର ସଶକ୍ତ ହେଲେ ସମାଜ ବି ସଶକ୍ତ ହୁଏ, ଆଉ ସମାଜ ସଶକ୍ତ ହେଲେ ଦେଶ ଆଗକୁ ବଢେ। ଦେଶ ଆଗକୁ ବଢିବା ପାଇଁ ନାରୀର ଭୂମିକା ପରିହାର୍ଯ୍ୟ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆପଣ ନିଜର ବହୁମୂଲ୍ୟ ସମୟ ବାହାର କରି ଆମକୁ ଆଜିର ଯୋଉ ବିଷୟବସ୍ତୁ ରହିଛି ସେ ସମୟରେ ବହୁତ ସୁନ୍ଦର ଭାବରେ ବୁଝାଇ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ଆଜ୍ଞା, ଆପଣଙ୍କୁ ମଧ୍ୟ ଧନ୍ୟବାଦ, ନମସ୍କାର।
1: ନମସ୍କାର ମ୍ୟାଡମ୍।

0: ସ୍ୱପ୍ନ ଯଦି ଆଖିରେ ଥାଏ ତାହାକୁ ସାକାର କରିବାର ଶକ୍ତି ହେଉଛି ପରିଶ୍ରମ। ଆଉ ପରିଶ୍ରମ ଯେତେବେଳେ ଜୀବିକାର ରୂପ ନିଏ ସେତେବେଳେ ଜୀବନ ପାଏ ଏକ ନୂଆ ପରିଚୟ।
1: ଜୀବିକା କେବଳ ଦୁଇ ପଇସା ରୋଜଗାର କରିବାର ଏକ ମାଧ୍ୟମ ନୁହେଁ, ଏହା ହେଉଛି ନିଜ ପରିଚୟ ଗଢ଼ିବାର ଏକ ଯାତ୍ରା। ଜଣେ ଚାଷୀଙ୍କ ମାଟି ସହ ସମ୍ପର୍କ, ଜଣେ କାରିଗରଙ୍କର ହାତର ଦକ୍ଷତା, ଜଣେ ମହିଳାଙ୍କର ଛୋଟ ବ୍ୟବସାୟ, ସବୁଥିରେ ଲୁଚି ରହିଥାଏ ଏକ ବଡ଼ ସ୍ୱପ୍ନ ଏବଂ ପ୍ରତ୍ୟେକ ଜୀବିକା ପଛରେ ଥାଏ ଏକ ଅକୁହା କାହାଣୀ।
0: ବେଳେବେଳେ ଜୀବନରେ ଆମ ପାଖରେ ବଡ଼ ସୁଯୋଗ ନଥାଏ, କିନ୍ତୁ ଛୋଟ ଏକ ସୁଯୋଗକୁ ବଡ଼ କରିବାର ଇଚ୍ଛାଶକ୍ତି ନିଶ୍ଚୟ ଥାଏ। ସେହି ଇଚ୍ଛାଶକ୍ତି ହିଁ ଅନେକ ସାଧାରଣ ମଣିଷକୁ ଅସାଧାରଣ ପରିଚୟ ଦେଇଥାଏ।
1: ଆଜି ଆମ ପାଖରେ ସେମିତି ଜଣେ ଭଉଣୀ ଅଛନ୍ତି ଯିଏ ନିଜ ପରିଶ୍ରମ ଏବଂ ଦକ୍ଷତାକୁ ଆଧାର କରି ନିଜର ଜୀବିକା ଗଢ଼ିଛନ୍ତି। ତାଙ୍କ ଯାତ୍ରାରେ ରହିଛି ଅନେକ ଅନୁଭୂତି, ଚ୍ୟାଲେଞ୍ଜ ଏବଂ ସଫଳତାର ମୁହୂର୍ତ୍ତ। ତେବେ ଆଉ ଡେରି ନ କରି ଚାଲନ୍ତୁ ଶ୍ରୋତା ଭଉଣୀ, ତାଙ୍କ ସହିତ କଥା ହେବା, ଆଉ ତାଙ୍କ ଜୀବନରୁ ଆମେ ମଧ୍ୟ କିଛି ଶିଖିବା।
2: ନମସ୍କାର ଭଉଣୀ।
3: ହଁ ନମସ୍କାର।
2: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ହଉଛି ବନ୍ଦନା ମହାପାତ୍ର।
2: କଣ କରନ୍ତି ଆପଣ?
3: ମୁଁ ହାଉସ୍ୱାଇଫ୍।
2: ଆଚ୍ଛା, ଯେହେତୁ ଆପଣ ଜଣେ ଗୃହିଣୀ କହିଲେ, ତା ଛଡା ଆପଣ ଆଉ କଣ କରନ୍ତି?
3: ମୋର ଟେଲରିଂ ଦୋକାନ ଅଛି, ମୁଁ ଚିଲି ଶିଖଉଛି, ପ୍ଲସ ସାମାନ ରଖିକି ବିଜନେସ ବି କରୁଛି, ତୁଳି ସବ୍ଜି ଅଛି।
2: ଆଚ୍ଛା ଆଚ୍ଛା, ମାନେ ଏଇଟା କୋଉଠି ବାହାରେ କରିଛନ୍ତି ନା ଘରେ କରିଛନ୍ତି ନା କେମିତି କଣ?
3: ନାଇଁ, ନିଜ ଘରେ କରିଛି।
2: ଏ ଯୋଉ ଟେଲରିଂ ବି ଶିଖଉଛନ୍ତି ସେଇଟା ବି ଘରେ କା ଶିଖଉଛନ୍ତି କି?
3: ହଁ ହଁ, ଘରେ ହିଁ ଶିଖଉଛି।
2: ଆଚ୍ଛା, ଆପଣ ଯୋଉ ଟେଲରିଂ କଥା କହିଲେ, ଆପଣ ନିଜେ କୋଉଠୁ ଶିଖିଥିଲେ କି? ପ୍ରଥମେ କେତେ ମାସ ଶିଖିବାକୁ ପଡିଲା?
3: ମାତ୍ର 2 ମାସରେ ମୁଁ ପୁରା ଶିଖିଗଲି।
2: ଆଉ ଯୋଉ ଯୋଉ ବୁଟିକ କଥା କହିଲେ, ଚୁଡି ସପ୍ କରିଛନ୍ତି ଘରେ, କଣ କଣ ସବୁ ଏ ଟୁ ଜେଡ୍ ସାମାନ ରଖିଛନ୍ତି?
3: ପୁରା 21 ପିଲାର ଡ୍ରେସ୍ ରୁ ପୁରା ପାଖାପାଖି 5 ବର୍ଷ 10 ବର୍ଷ ପର୍ଯ୍ୟନ୍ତ ଛୁଆର ଡ୍ରେସ୍ ଟା ରଖୁଛି। ଆଉ କୋଉ ଜିନିଷ

0: ରଖୁନି ବୋଲେ ଗିଫ୍ଟ ତମର ସିଜନ ବାଇ ସିଜନ ଗିଫ୍ଟ ଟାଇମରେ ଗିଫ୍ଟ ରାକ୍ଷୀ ଦିନରେ ରାକ୍ଷୀ ତମର ସିଜନ ବିଜନେସ୍ କରୁଛି।
1: ଆଚ୍ଛା, ତ ଏଇ ଯୋଉ ଜିନିଷ ରଖିଛନ୍ତି

0: କିଛି ନାହିଁ
1: ନା, ମୁଁ ତ ସାର୍ଟିଫିକେଟ ଦଉନି, ନର୍ମାଲ ହିଁ ଶିଖଉଛି।
0: ପୁରା ଏ ଟୁ ଜେଡ୍ ଶିଖିବା ପାଇଁ, ମାନେ ଆପଣ ଯୋଉ ସେମିତିରୁ କହିଲେ ପୁରା ଲାଷ୍ଟ ପର୍ଯ୍ୟନ୍ତ, ତ ମିନିମମ୍ କେତେ ଦିନରେ ସେ ଶିଖିପାରିବ?
1: ମିନିମମ୍ 3 ମାସ ଯଦି କଣ୍ଟିନ୍ୟୁ କରିଦେଲେ ପୁରା ଶିଖି ଯାଇପାରିବେ।
0: ପରିବାର ଆଉ ବ୍ୟବସାୟ ଆପଣ ଦୁଇଟି ଯାକକୁ ଏକା ସାଙ୍ଗରେ ସମ୍ଭାଳୁଛନ୍ତି, ତ କେମିତି ସମ୍ଭାଳୁଛନ୍ତି, କେମିତି ସମୟ କାଢୁଛନ୍ତି ଏସବୁ ପାଇଁ?
1: ସବୁର ଗୋଟେ ଟାଇମ୍ ରଖୁଛି, ସିଲେଇ ଶିଖିବା ପାଇଁ 3ଟାରୁ 6ଟା ଯାକ ଟାଇମ୍ ଦଉଛି, ଆଉ ନିଜେ ଯୋଉ ଅର୍ଡର ରଖିକି ସିଲେଇବା ଆସିବା ସକାଳ ବେଳେ କରୁଛି, ତାପରେ 7ଟା ପରେ ରାତି 9ଟା ଟିକେ ସିଲଉଛି, ସେଥି ଭିତରେ ରୋଷେଇ କରି କରି ଘର ଭିତରେ ବାକି ସବୁ ଜିନିଷ ଇଏ କରିଦଉଛି।
0: ଘରେ ଆଉ କିଏ କିଏ ଅଛନ୍ତି କହିଲେ?
1: ପୁଅ, ଝିଅ, ସ୍ୱାମୀ, ମୁଁ 4 ଲୋକ ଅଛୁ।
0: ସମସ୍ତେ ସହଯୋଗ କରୁଛନ୍ତି ଆପଣଙ୍କୁ?
1: ହଁ ହଁ, ମୋ ପୁଅ ଝିଅ ସବୁ ସହଯୋଗ କରୁଛନ୍ତି।
0: ଏଇ ଯୋଉ ଆପଣ ଏଇ କାମକୁ ଆପଣେଇଲେ, ଏଥିରେ ଆପଣଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ଘଟିଲା?
1: ବହୁତ କିଛି ପରିବର୍ତ୍ତନ ଘଟିଲା। ଆଜିକାଲି ତ ଜଣେ କିଛି କଲେ ତ ହଉନି, 2 ଜଣ ସେଥିପାଇଁ କରିଲୁ। ବହୁତ କିଛି ପରିବର୍ତ୍ତନ ହେଇଛି।
0: କଣ ସବୁ ପରିବର୍ତ୍ତନ ଘଟିଛି?
1: ଆଜିକାଲି ଯାହା ସବୁ କରିବା କଥା ଦୁଇ ଲୋକ ସବୁ ମିଶେଇକି କଲୁ।
0: ଆର୍ଥିକ ଦୃଷ୍ଟିରୁ ଆପଣ ସୁଦୃଢ ହେଇଛନ୍ତି କି?
1: ହଁ ହଁ, ବହୁତ।
0: ଆଗାମୀ ଦିନରେ ଆପଣ ଆଉ କଣ ସବୁ ଯୋଜନା ରଖିଛନ୍ତି, କଣ କରିବେ? ଆପଣଙ୍କ ବୁଟିକ ଆଉ ସିଲେଇ ଏଇଟାକୁ ଆଗକୁ ବଢେଇବେ ନା ଆଉ କିଛି ବି ମନରେ ରଖିଛନ୍ତି?
1: ଆଗକୁ ତ ବିଜନେସ ବଢେଇବାକୁ ବହୁତ ଆଶା ଅଛି, ଚେଷ୍ଟା ବି କରୁଛି। ଆଗକୁ ଭବିଷ୍ୟତରେ ସାର୍ଟିଫିକେଟ ଦେବାକୁ ଚେଷ୍ଟା କରୁଛି, ସବୁ କିଛି କରୁଛି।
0: ଏଇ ଯୋଉ ଦୋକାନ ଆପଣ ଘରେ କରିଛନ୍ତି, ଏଇଟା ବାହାରେ କୋଉଠି ତାକୁ କରିବା ପାଇଁ ଇଚ୍ଛା ରଖିଛନ୍ତି କି?
1: ବାହାରେ କଲେ ଫ୍ୟାମିଲିକୁ ସମ୍ଭାଳିକି ବାହାରେ କରିବାରେ ଅସୁବିଧା ହେବ ବୋଲି ମୁଁ ଘରେ ସବୁ ବିଜନେସ କରୁଛି।
0: ଆମର ଯୋଉ ଆଜିର ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି, ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
1: ହଁ, ଏଇସବୁ ତ କରିବାକୁ ପଡିବ। ଆଜିକା ଡେଟରେ ତ ଜଣେ କମେଇଲେ ତ ଘର ପରିବାର ଚଳିବାଟା ବହୁତ ଅସୁବିଧା। ଆଜିକାଲି ନିଜେ ନିଜେ ସ୍ୱାମୀ ସ୍ତ୍ରୀ 2 ଲୋକ କମେଇଲେ ହିଁ ଆଗକୁ ବଢି ପାରିବା। ଆଜିକା ଡେଟରେ ଯୋଉ ସ୍ତ୍ରୀ ମାନେ ସ୍ୱାମୀକୁ ହାତ ଅପେକ୍ଷା ନିଜ ଗୋଡରେ ନିଜେ ଠିଆ ହେଇକି ଗୋଟେ ସିଲେଇ ଜିନିଷଟା ଶିଖିଥିଲେ ଭବିଷ୍ୟତରେ କାମ ଦବ।
0: କେବଳ ସିଲେଇ ନାହିଁ, ଯୋଉଟା ବି ଶିଖିଥିଲେ ନା,
1: ଯୋଉ ବିଜନେସ ବି କରନ୍ତୁ, କିନ୍ତୁ ନିଜର ହାତ ବିଦ୍ୟା ଯୋଉଟା କି ଆମେ ସବୁ ଯଦି ଶିଖିଥିବା ଭବିଷ୍ୟତରେ, ଆଜି ଜୟପୁରକା ବୋଲି ନାହିଁ, ଆମେ ଯେକୌଣସି ଜାଗାରେ ଯାଇପାରିଲେ ବି 2 ପଇସା ଇନକମ୍ କରିକି ଆମେ ନିଜ ଗୋଡରେ ନିଜେ ଠିଆ ହେଇକି ଆମେ କିଛି ବି ଆଗକୁ ବଢି ପାରିବା। ତେଣୁକରି ଆଜିକାଲି ଲେଡିଜ ମାନଙ୍କ ପାଇଁ ସିଲେଇଟା ହେଉଛି ମୁଖ୍ୟ ଜିନିଷ।
0: ଆଚ୍ଛା, ବହୁତ ସୁନ୍ଦର ଭଉଣୀ, ଆଜି ଆପଣ ବହୁତ ସୁନ୍ଦର ଭାବରେ କହିଲେ ଯେ ମହିଳାମାନେ କେବଳ ଘର ଚାରି କାନ୍ଥ ଭିତରେ ନ ରହି ଅନ୍ୟ କିଛି କାମ ବି କରିବା ଦରକାର, ଯାହାଦ୍ୱାରା କି ସେ ନିଜେ ଆତ୍ମନିର୍ଭର ହେଇପାରିବ, ମାନେ ଅନ୍ୟ କାହା ଉପରେ ନିର୍ଭର ନ ହେଇ ନିଜ ଗୋଡରେ ନିଜେ ଠିଆ ହେଇପାରିବ।
1: ହଁ,
0: ଆଚ୍ଛା, ଧନ୍ୟବାଦ ଭଉଣୀ, ଆମ ଆକାଶବାଣୀ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି କାମ କରୁଥାନ୍ତୁ, ଆଗକୁ ବଢ଼ନ୍ତୁ, ଏହା ହିଁ ଆମର କାମନା।

0: ଶ୍ରୋତା ଭଉଣୀ, ଚାହୁଁ ଚାହୁଁ ସମୟ ମଧ୍ୟ ଆମକୁ ଇସାରା ଦେଲାଣି ଯେ ଆଜି ସମୟ ହେଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। କିନ୍ତୁ ଆପଣମାନଙ୍କଠାରୁ ବିଦାୟ ନେବା ଆଗରୁ ଆଉ କାର୍ଯ୍ୟକ୍ରମକୁ ରଖିବା ଆଗରୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ଶୁଣିବାକୁ ପାଇବେ ସେ ସମ୍ପର୍କରେ ମଧ୍ୟ କହି ରଖୁଛୁ।
1: ଆସନ୍ତାକାଲି ଆପଣମାନେ ଶୁଣିପାରିବେ ମହିଳାଙ୍କ ଆଇନଗତ ଅଧିକାର ଏବଂ ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କାହିଁକି ଏତେ ଜରୁରୀ ସେ ସମ୍ପର୍କରେ ଦୁଇଟି ସାକ୍ଷାତକାର।
0: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେବା ପାଇଁ ଅନୁରୋଧ ରହିଲା। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଆମ ଦୁହିଁଙ୍କୁ ବିଦାୟ ଦିଅନ୍ତୁ, ରହିଲୁ, ନମସ୍କାର।

ଏଥର ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଂଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ନାଇଡେ, ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଏକକ ଚଳଚ୍ଚିତ୍ର କ୍ରମରେ ଶୁଣିବେ ରାମଲୀଳା ଚଳଚ୍ଚିତ୍ର ଗୀତ ରାତି 10:30। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7 ଏବଂ ରାତି 8। ଶୁଣିଲେ ଆଜିର ସନ୍ଧ୍ୟା ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଆକାଶବାଣୀ ଜୟପୁର। ସମୟ ଦିନ 1:50 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍। ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଜଳଶକ୍ତି ମନ୍ତ୍ରାଳୟ ସମ୍ମିଳନୀର ଉଦ୍ଯାପନୀ ସମାରୋହକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ନେପାଳରେ ପହଞ୍ଚିଲା ପଞ୍ଚମ ଭାରତୀୟ ବିମାନ। ବନ୍ୟାରେ ମୃତ୍ୟୁ ସଂଖ୍ୟା 1114କୁ ବୃଦ୍ଧି। ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଛି କହିଲେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୁହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ, କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳ ଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବନ୍ୟା ବିପର୍ଯ୍ୟସ୍ତ ନେପାଳକୁ ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ପଞ୍ଚମ ଭାରତୀୟ ବିମାନ ଆଜି ପହଞ୍ଚିଛି। ଏହି ବିମାନରେ ସୁଡ଼ଙ୍ଗ ବିଶେଷଜ୍ଞଙ୍କ ସମେତ 11 ଜଣିଆ ଉଦ୍ଧାରକାରୀ ଦଳ ଅଛନ୍ତି। ବିମାନରେ 5.5 ଟନ୍ ଜରୁରୀକାଳୀନ ଔଷଧ ମଧ୍ୟ ପଠାଯାଇଛି ବୋଲି ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଓ ପରିଚାଳନା ପ୍ରାଧିକରଣ ଅନୁଯାୟୀ ବନ୍ୟାରେ ଭାସିଯାଇଥିବା 1114ଟି ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ଦକ୍ଷିଣ ଚିତୱାନ ଜିଲ୍ଲାରୁ ସବୁଠାରୁ ଅଧିକ ସଂଖ୍ୟକ ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ 95ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ କର୍ମଚାରୀ, ସୁରକ୍ଷା କର୍ମୀ, ନିର୍ବାଚିତ ପ୍ରତିନିଧି, ବିଦେଶୀ ପର୍ଯ୍ୟଟକମାନଙ୍କ ସହ ଥିବା ନେପାଳର ନାଗରିକ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମିଶାଇ ଅଦ୍ୟାବଧି 4000 ଲୋକ ବି ନିଖୋଜ ଅଛନ୍ତି। ଭାରତ ବର୍ତ୍ତମାନର 7-8% ଅଭିବୃଦ୍ଧି ହାରଠାରୁ ଅଧିକ ଆଗକୁ ବଢ଼ିବାର କ୍ଷମତା ରହିଛି ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା କହିଛନ୍ତି। ବିଶ୍ୱସ୍ତରୀୟ ଶକ୍ତି କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ, ବାଣିଜ୍ୟିକ ଅନିଶ୍ଚିତତା ଏବଂ ଏଲ୍ନିନୋର ପ୍ରଭାବ ସତ୍ତ୍ୱେ ଭାରତର ସାମ୍ପ୍ରତିକ ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଥିବା ଶ୍ରୀ ବାଙ୍ଗା କହିଛନ୍ତି। ଆମେରିକାର ଉତ୍ତର କାରୋଲିନାର ଆଜଭିଲ୍ଠାରେ G20 ଅର୍ଥମନ୍ତ୍ରୀମାନଙ୍କ ବୈଠକ ପୃଷ୍ଠଭୂମିରେ ଏକ ସାକ୍ଷାତକାରରେ ଶ୍ରୀ ବାଙ୍ଗା କହିଛନ୍ତି, ସାମ୍ପ୍ରତିକ ଅଭିବୃଦ୍ଧି ପରିସଂଖ୍ୟାନ ଭାରତର ଅର୍ଥନୈତିକ ଶକ୍ତିକୁ ପ୍ରତିଫଳିତ କରୁଛି। ଭାରତ ସଡ଼କ, ପୋଲ, ବିମାନ ବନ୍ଦର, ବିଦ୍ୟୁତ୍, ଜଳ ଏବଂ ଡିଜିଟାଲାଇଜେସନ୍ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଆମେରିକାର ଆଜଭିଲ୍ଠାରେ G20 ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ୟୁରୋପୀୟ ଅର୍ଥ କମିଶନର ଭାଲ୍ଡିସ୍ ଡୋଭ୍ରୋଭସ୍କିଙ୍କୁ ଭେଟିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ ଭାରତ ୟୁ ମାଇକ୍ରୋ ଇକୋନୋମିକ୍ ଡାଇଲଗ୍ ଏବଂ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଜରିଆରେ ଭାରତ ୟୁ ଅର୍ଥନୈତିକ ଏବଂ ଆର୍ଥିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଦୁଇପକ୍ଷ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ ୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଭାରତ ଏବଂ ୟୁରୋପୀୟ ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ଅଧିକ ସହଭାଗିତାକୁ ପ୍ରୋହାହିତ କରିବା ସହ ଫିନ୍ଟେକ୍, କୃତ୍ରିମ ବୁଦ୍ଧିମତା ଓ ଜେନେରେଟିଭ୍ ଏଆଇ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ଦୁଇ ନେତା ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟେଲିନା ଜର୍ଜିଆଙ୍କୁ ଭେଟିଛନ୍ତି। ଦୁଇ ନେତା ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ଏବଂ ଭାରତର କ୍ରମବିକଶିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀମତୀ କ୍ରିଷ୍ଟାଲିନା ଭାରତର ସୁଦୃଢ଼ ଅର୍ଥନୈତିକ ପ୍ରଦର୍ଶନକୁ ସ୍ୱୀକାର କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଛାତ୍ରଛାତ୍ରୀମାନଙ୍କ ନିଶାଦ୍ରବ୍ୟ ସେବନ ନ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଛତିଶଗଡ଼କୁ ଏକ ନକ୍ସଲମୁକ୍ତ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱର୍ଣ୍ଣପଦକ ବିଜେତାମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

0: କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ରେମନ୍ ଡେକା, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଶନିବାର ପର୍ଯ୍ୟନ୍ତ ୟୁକ୍ରେନ୍ ଓ ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବେ। ଏହି ସମୟରେ ଡକ୍ଟର ଜୟଶଙ୍କର ୟୁକ୍ରେନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆନ୍ଦ୍ରି ସିଭିଆ ଏବଂ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରୋଡାସ୍ଲା ସିକୁସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ। ଏଥିସହିତ ଆଞ୍ଚଳିକ ବିକାଶ ତଥା ପାରସ୍କରିକ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନେତାମାନେ କଥାବାର୍ତ୍ତା କରିବେ। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ସମନ୍ୱୟ ରକ୍ଷା କରି ସଂରକ୍ଷଣ ଏବଂ ମାନବ ପ୍ରକୃତିର ସହାବସ୍ଥାନ ହିଁ ପରିବେଶୀୟ ସଂରକ୍ଷଣର ମୂଳଦୁଆ ହେବା ଉଚିତ। ନୂଆଦିଲ୍ଲୀରେ ବାଘ ସଂରକ୍ଷଣ ଅଞ୍ଚଳ, ଜୀବିକା, ଜୈବ ଅର୍ଥନୀତି ଓ ପରିବେଶ ପର୍ଯ୍ୟଟନ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ସେ ପ୍ରୋଜେକ୍ଟ ଟାଇଗର ଅଧୀନରେ ଭାରତର ସଂରକ୍ଷଣ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଛନ୍ତି। ବାଘମାନେ ଜଙ୍ଗଲ, ଘାସପଡ଼ିଆ, ନଦୀ, ଶିକାର ପ୍ରଜାତି, ବନ୍ୟପ୍ରାଣୀ କରିଡର ଏବଂ ସ୍ଥାନୀୟ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସହିତ ଓତପ୍ରୋତ ଭାବେ ଜଡ଼ିତ। ସେ କହିଛନ୍ତି
1: हम नेचर से सुपर नहीं है, हमारा नेचर के साथ को एग्जिस्टेंस होना चाहिए। और इसलिए जो टाइगर रिजर्व्स, उनका कंजर्वेशन का अर्थ है, कई बार हमने अभी NBWL में भी हमने कहा है कि भाई आप हर ट्रिब्यूटरी से पानी ले लोगे तो वाटर का जो अपना फ्लो है उसका क्या होगा। वाटर में घड़ियाल है, वाटर में मछलियां हैं, वाटर में केकड़े हैं, वाटर में फिशेज हैं। सो सर्वाइवल केवल आपका नहीं होना चाहिए। और इसलिए जो हमने बीच में NTCA ने भी हमने एक इक्वेशन करी थी कि टाइगर नॉट ओनली प्रोटेक्ट द टेरिटरी, दे प्रोटेक्ट द ट्रिब्यूटरी आल्सो। ये पूरा इकोसिस्टम का एक बैलेंस करने का विषय।
0: ବେଆଇନ ଜୁଆଖେଳ ପ୍ଲାଟଫର୍ମ ପାରିମ୍ୟାଚ୍ ଏବଂ ଅନ୍ୟାନ୍ୟ କେତୋଟି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି ବିଭିନ୍ନ ରାଜ୍ୟର 12 ସ୍ଥାନରେ ଚଢ଼ାଉ କରିଛି। ଅର୍ଥ ହେରଫେର ନିରୋଧୀ ଆଇନ ଅଧୀନରେ ମହାରାଷ୍ଟ୍ରର 5ଟି, ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳର 4ଟି, ରାଜସ୍ଥାନର 2ଟି ଏବଂ ଗୁଜରାଟର 1ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ କ୍ୟାସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଏଜେଣ୍ଟଙ୍କ ମାଧ୍ୟମରେ ବ୍ୟାଟିଂରୁ ମିଳିଥିବା ଅର୍ଥକୁ ନଗଦ ଟଙ୍କାରେ ରୂପାନ୍ତରିତ କରିଥିବା ପେମେଣ୍ଟ ବ୍ୟାଙ୍କ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ କମ୍ପାନୀ ସେକ୍ରେଟାରୀମାନଙ୍କ କାର୍ଯ୍ୟାଳୟ ଓ ବାସଭବନ ସାମିଲ ରହିଛି। ସେମାନେ ବେଆଇନ ଭାବେ ଦେଶ ବାହାରକୁ ଅର୍ଥ ପ୍ରେରଣ କରୁଥିବା ଜଣାପଡ଼ିବା ପରେ ଇଡି ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଖେଳ ଖବର। ବ୍ୟାଡମିଣ୍ଟନରେ ଭାରତର କିଦାମ୍ବି ଶ୍ରୀକାନ୍ତ ଆଜି ଚାଇନା ଓପନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେନ୍ଜେନ୍ଠାରେ ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ପ୍ରାଥମିକ ମ୍ୟାଚ୍ରେ ଶ୍ରୀକାନ୍ତ ଚାଇନିଜ୍ ତାଇପେଇ ଚି ୟୁ ଜେନ୍କୁ 21-16, 21-15ରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ କାନାଡ଼ାର ଭିକ୍ଟର ଲାଇଙ୍କଠାରୁ 14-21, 7-21ରେ ହାରିଯିବା ପରେ ଲକ୍ଷ୍ୟ ସେନ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଭାରତର ମିକ୍ସ ଡବଲ୍ସ ଯୋଡ଼ି ଧ୍ରୁବ କପିଳା ଏବଂ ତନିଶା କ୍ରିଷ୍ଟୋ ମଧ୍ୟ ଥାଇଲାଣ୍ଡ ଯୋଡ଼ିକୁ 21-8, 21-9ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟ ସମ୍ମିଳନୀର ଉଦ୍ଯାପନୀ ସମାରୋହକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ନେପାଳରେ ପହଞ୍ଚିଲା ପଞ୍ଚମ ଭାରତୀୟ ବିମାନ। ବନ୍ୟାରେ ମୃତ୍ୟୁ ସଂଖ୍ୟା 1114କୁ ବୃଦ୍ଧି। ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଛି କହିଲେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ।
2: This is Akashwani and I am Anuja Kumar with the Midday News. The headlines. Prime Minister Narendra Modi to address valedictory session of Departmental Summit of Jal Shakti Ministry in New Delhi this evening. India sends 5th aircraft carrying 5.5 tons of essential medicines and equipments to assist flood-ravaged Nepal. Death toll crosses 1,100. World Bank Chief Ajay Banga praises India's economic growth, says it has potential to grow beyond 8% despite global economic headwinds. India-Afghanistan Joint Working Group holds review meeting to strengthen bilateral trade and economic cooperation between the two countries. And in badminton, India's Kidambi Srikanth and Tanvi Sharma advanced to the second

କାର୍ଯ୍ୟକ୍ରମର ଶେଷରେ ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠ ଶୁଣନ୍ତୁ କଥାଚିତ୍ର ଆଏ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ଜୟପୁର ସମୟ ଦିନ 2:30 ହେବା ପାଇଁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ବିରତି ପରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସମସ୍ତଙ୍କୁ ଅନୁରୋଧ ଅଛି ସରକାରଙ୍କୁ ସହଯୋଗ କରିବା।
1: ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାଉରେଖା ଲାଗି ନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆଜି ଅପରାହ୍ନ 2:30 ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣରେ ନିର୍ମିତ ରାହୁଲରେଖାକୁ ଓଲାଗି କରି ଭଣ୍ଡାର ଘରେ ରଖାଯାଇଥିଲା। ଏହାକୁ ଆଜି ରେଖା ପଞ୍ଚମୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି କରାଯିବ। ସକାଳୁ ଗୋପାଳବଲ୍ଲଭ ଭୋଗ ବଢ଼ିବା ପରେ ତଢ଼ାଉକରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାର ଘରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରିଥିଲେ। ପରେ ବେହେରଣ ଦ୍ୱାର ନିକଟରେ ଶ୍ରୀମନ୍ଦିର ବଣିଆ ସେବକ ରାହୁରେଖାକୁ ମାଜି ସଫା କରିଥିଲେ। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦୈତା ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ଏହି ରାହୁରେଖା ଲାଗି କରିବେ। ରାଜ୍ୟର କେତେକ ସ୍ଥାନରେ ଆଜି ବିଶେଷ ଦ୍ୱାର ପୂଜା ନୀତି ପାଳିତ ହେବାର ବିଧି ରହିଛି। ରକ୍ଷା ପଞ୍ଚମୀରେ ଗୃହକର୍ତ୍ତାମାନେ ସର୍ପ ହିଂସ୍ର ପଶୁ ଭୂତ ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀ ବଟୁକ ଭୈରବଙ୍କ ପୂଜା କରିଥାନ୍ତି। ପୁରୀ ଶ୍ରୀମନ୍ଦିରରେ ଗତ 31 ସୁଦ୍ଧା 3 ଭିନ୍ନ ଭିନ୍ନ ଯୋଜନାରେ 1,811,09,58,283 ଟଙ୍କା ସ୍ଥାୟୀ ଜମା ଭାବେ ରଖାଯାଇଛି। ଏଥିମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ 1,311,09,58,283 ଟଙ୍କା ଏବଂ ଶ୍ରୀମନ୍ଦିରର ପିଏଲ୍ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ 500 କୋଟି ଟଙ୍କାର କର୍ପସ୍ ପାଣ୍ଠି ରଖାଯାଇଥିବା ଜଣାପଡ଼ିଛି। ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସଞ୍ଚୟ ଖାତା ଓ ଚାଲୁ ଖାତାରେ 170,76,868 ଟଙ୍କା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ ଖାଦ୍ୟ ଶକ୍ତି ଓ ଜୀବିକାର ସୁରକ୍ଷା। ଶୁଣନ୍ତୁ ଏ ସମ୍ପର୍କରେ ଏକ ଉପସ୍ଥାପନା।
2: ଏକ ଉଷ୍ମମଣ୍ଡଳୀୟ ଲାଭକାରୀ ଫସଲ ଭାବେ ନଡ଼ିଆର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ହୋଇଥିବାର ଅନୁମାନ କରାଯାଇଛି। ଆରବ ନାବିକମାନଙ୍କ ମାଧ୍ୟମରେ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆରୁ ପୂର୍ବ ଆଫ୍ରିକାର ଉପକୂଳ ପର୍ଯ୍ୟନ୍ତ ନଡ଼ିଆ ବ୍ୟାପିବାରେ ଲାଗିଲା। ନଡ଼ିଆ ଗଛ ଖାଦ୍ୟ ଇନ୍ଧନ ପ୍ରସାଧନ ସାମଗ୍ରୀ ଔଷଧ ଏବଂ ନିର୍ମାଣ ସାମଗ୍ରୀ ଆଦି ଯୋଗାଇଥାଏ। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 ଜାନୁଆରୀ ମାସ 12 ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। କୋଚିରେ ଥିବା ଏହାର ମୁଖ୍ୟାଳୟ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନଡ଼ିଆ କ୍ଷେତ୍ରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଉତ୍ପାଦନ ପ୍ରକ୍ରିୟାକରଣ ବ୍ୟାପକ ବଜାର କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୋର୍ଡ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନଡ଼ିଆ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ନଡ଼ିଆ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଁ ତୃତୀୟ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲାର ନରେନ୍ଦ୍ର ରୟାଲ୍ଠାରେ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। ଜଳବାୟୁ ସହନଶୀଳ ଚାଷ ଏବଂ ଜୈବିକ ନଡ଼ିଆ କ୍ଷୀର ଓ ଖୋଳପା ବାୟୋମାସ୍ ଶକ୍ତି ଭଳି ଅଧିକ ଲାଭଦାୟକ ଉତ୍ପାଦ ମାଧ୍ୟମରେ ଗ୍ରାମୀଣ ଆର୍ଥିକ ଭବିଷ୍ୟତକୁ ବଦଳାଇ ପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ଦିବସ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ନଡ଼ିଆ ଉନ୍ନୟନ ବୋର୍ଡର ସଦସ୍ୟ ସସ୍ମିତା ପଲେଇ ଆକାଶବାଣୀକୁ କହିଛନ୍ତି,
3: ନଡ଼ିଆ ଚାଷର ଗୁରୁତ୍ୱ, ଏହାର ସ୍ୱାସ୍ଥ୍ୟଗତ ଉପକାରିତା ଏବଂ କୃଷିଭିତ୍ତିକ ଅର୍ଥନୀତିରେ ଏହାର ଅବଦାନ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଇଣ୍ଟରନ୍ୟାସନାଲ କୋକୋନଟ୍ କମ୍ୟୁନିଟି ଆଇସିସିର ପ୍ରତିଷ୍ଠା ଦିବସକୁ ସ୍କରଣୀୟ କରିବା ପାଇଁ 2009 ଏହି ଦିବସର ଶୁଭାରମ୍ଭ କରାଯାଇଥିଲା। ନଡ଼ିଆ ଗଛକୁ ଏହାର ବହୁମୁଖୀ ଉପଯୋଗିତା ପାଇଁ କଳ୍ପବୃକ୍ଷ ବା ଜୀବନର ବୃକ୍ଷ ଟ୍ରି ଅଫ୍ ଲାଇଫ୍ ବୋଲି କୁହାଯାଏ, କାରଣ ଏହାର ପ୍ରତ୍ୟେକ ଅଂଶ ଯେପରିକି ପଇଡ଼ ପାଣି, ଶସ, ତେଲ, କତା ଏବଂ ପତ୍ର ମାନବ ସମାଜ ପାଇଁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ।
2: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
1: ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଧାନମଣ୍ଡିରେ ଖରିଫ୍ ଧାନ ସଂଗ୍ରହ ପାଇଁ ହେଉଥିବା ଚାଷୀ ପଞ୍ଜୀକରଣ, ଗୋଦାମ ଗୃହ କାର୍ଯ୍ୟକ୍ଷମ ଆଦି ବିଭିନ୍ନ କାର୍ଯ୍ୟର ଶ୍ରୀ ମାଝୀ ତଦାରଖ କରିଛନ୍ତି। ଏଥିସହ ଆସନ୍ତା 7 ଅନୁଷ୍ଠିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନର ପ୍ରସ୍ତୁତି ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଅନୁପଯୋଗୀ ପନିର ବିକ୍ରି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ବିରୋଧରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ ଜାରି ରଖିଛି। ପାଣିପାଗ, ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ

ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗରେ ସର୍ବାଧିକ 42.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ଓ ବିଞ୍ଝାରପୁର ବ୍ଲକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜଳସ୍ତର ପ୍ରାୟତଃ ଏଭଳି ଅବସ୍ଥାରେ ରହିବ। ଜଳେଶ୍ୱର, ଭୋଗ୍ରାଇ, ବସ୍ତା, ବାଲ୍ୟାପାଳ ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ କଲାଣି। ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ

କରାଯାଉଛି ବିଶ୍ୱ ନଡ଼ିଆ ଦିବସ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ନେଇ 12 ଜିଲ୍ଲାକୁ ପାଣିପାଗର କେନ୍ଦ୍ର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲିଗୁରି ପ୍ରଚାରକରୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ କଥାରେ ଗୀତରେ ଏ କ୍ରମରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନ। ପରେ ପରେ ଶୁଣିବେ ସାକ୍ଷାତକାର, ସୁସ୍ଥ ବନ୍ଧୁତ୍ୱ ଏବଂ ସହପାଠୀ ସମର୍ଥନ ମାନସିକ ସୁସ୍ଥତାକୁ ମଜବୁତ କରିପାରିବ କି। ଅପରାହ୍ନ 5:30ରେ ପ୍ରଚାର କରିବ ହେରସ୍ ସାରଦାଲଗବା ଗୀତ।

ହିନ୍ଦୀ କଥା ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10 ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20 ସନ୍ଧ୍ୟା 6:30 ଶୁଣିବେ ଉଜ୍ଜଳ ଦେଶ ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00 ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ ଏଥିରେ ହାଲଚାଲ କ୍ରମରେ ଶୁଣିବେ ବିଶ୍ୱ ନଡ଼ିଆ ଦିବସ ଚାଷୀ ଭାଇଙ୍କୁ ଦ୍ୱିପଦ କଥା କ୍ରମରେ ପ୍ରଚାର କରିବୁ ଜିଆ ଖତ ପ୍ରସ୍ତୁତି ଏବଂ ପାକଶାଳା ବଗିଚା ସମ୍ପର୍କରେ ମହେଶ କୁମାର ପାଢ଼ୀଙ୍କ ସହ ସାକ୍ଷାତକାର ଏବଂ

ଚିର ସବୁଜ ରାତି 8:15 ଶୁଣିବେ ଏ ମାସର ବିଶେଷ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ, ଗୀତିକାର ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ଅମଜାଦ ଡିଖାଙ୍କ ସାରୋଦ୍ପାଦନ। ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ରାତି 10:00 ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସମ୍ବଲପୁରୀ, କଳାହାଣ୍ଡି ଏବଂ ଝୁମର ଗୀତ। ଏକ ଚଳଚ୍ଚିତ୍ର କ୍ରମରେ ରାମଲୀଳା କଥାଚିତ୍ର ଶୁଣିବେ କେତୋଟି ଗୀତ ରାତି 10:30। ଶୁଣିଲେ ଆଜିର ସନ୍ଧ୍ୟା ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 2:47:50। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ପ୍ରସାରଣ। ମିଡିୟମ ୱେଭ୍ର 204.5 ମିଟର ତଥା 1460 କିଲୋହର୍ ଯୋଗେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00 ଅର୍ଥାତ୍ ଆଜିର ସନ୍ଧ୍ୟା ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ।

ଭବାନୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5ଟା। ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିକାର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ଅଧିବେଶନ ପ୍ରାରମ୍ଭରେ ଭେଟି ଦେଉଛୁ ଯୁବ ଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ସଙ୍ଗୀତ ହଁ ସାଥୀ, ସଙ୍ଗୀତ ମଣିଷ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ଏହା ମନର ଭାବନାକୁ ସୁନ୍ଦର ଭାବରେ ପ୍ରକାଶ କରେ। ସୁର, ତାଳ ଓ ଲୟର ସମନ୍ୱୟରେ ସଙ୍ଗୀତର ସୃଷ୍ଟି ହୁଏ। ଆନନ୍ଦ, ଦୁଃଖ, ପ୍ରେମ କିମ୍ବା ଏକାକିତ୍ୱ ପ୍ରତ୍ୟେକ ଭାବନାକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରାଯାଇପାରେ ଏବଂ ସଙ୍ଗୀତ ମନକୁ ଶାନ୍ତି ଦେବା ସହ ଚାପ ଓ ଚିନ୍ତା କମାଇବାରେ ମଧ୍ୟ ସାହାଯ୍ୟ କରେ।
1: ହଁ ସାଥୀ, ସେଥିପାଇଁ ତ ସଙ୍ଗୀତ କେବଳ ମନୋରଞ୍ଜନ ନୁହେଁ, ଏହା ମଣିଷର ମନ ଓ ସଂସ୍କୃତିକୁ ଜଳି ରଖୁଥିବା ଏକ ଶକ୍ତିଶାଳୀ ମାଧ୍ୟମ। ଯେପରି କଥାରେ ଅଛି, ସଙ୍ଗୀତ ମଣିଷର ଅସ୍ଥିର ମନକୁ ସ୍ଥିରତା ଦେଇଥାଏ। ତେବେ ସାଥୀ, ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ କେ ସାଇ ଶ୍ରୁତି ଆଚାରୀ
0: ଆଉ ମୁଁ ସୁଶୀଲ କୁମାର ସାହୁ। ନମସ୍କାର।

ସଙ୍ଗୀତ ହେଉଛି ମନର ଏକ ନିରବ ଭାଷା, ଯାହା ଶବ୍ଦ ବିନା ମଧ୍ୟ ଭାବନାକୁ ପ୍ରକାଶ କରିଥାଏ। ଜୀବନର ପ୍ରତ୍ୟେକ ଦୁଃଖ ଓ ଖୁସିରେ

0: ସଙ୍ଗୀତ ଆମର ସାଥୀ ହୋଇଥାଏ। ତେଣୁ ସଙ୍ଗୀତକୁ ଭଲ ପାଆନ୍ତୁ ଏବଂ ଜୀବନକୁ ସୁରମୟ କରନ୍ତୁ।
1: ଆରେ ୱା ଶ୍ରୁତି, ବିଚାରଟି ତ ବହୁତ ସୁନ୍ଦର ଥିଲା। ତେବେ ଆଜି ଯେହେତୁ ଏତେ ସଙ୍ଗୀତ ବିଷୟରେ କଥାବାର୍ତ୍ତା ହେଲେଣି, ତେବେ ଆଜିର କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ଉପରେ କଥାବାର୍ତ୍ତା ହେବା, କ'ଣ କହୁଛ?
0: ନିଶ୍ଚୟ। ହେଲେ ତୁମକୁ କେଉଁ କଳାକାର ବେଶୀ ପସନ୍ଦ?
1: ଏମିତିରେ ତ ବହୁତ ସଙ୍ଗୀତକାର ଅଛନ୍ତି, ବହୁତ କଳାକାର ଅଛନ୍ତି, କିନ୍ତୁ ମୋର ମନକୁ ଅଧିକା ଛୁଇଁ ଯାଆନ୍ତି ଏ.ଆର୍. ରେହମାନ।
0: ଏ.ଆର୍. ରେହମାନ? ହଁ, ତେବେ ଚାଲ ସୁଶୀଲ, ଆଜିର କଥାରେ ଗୀତରେ ଧାରାରେ ଶୁଣିବା ଏ.ଆର୍. ରେହମାନଙ୍କ ସମ୍ପର୍କରେ।
1: ଏ.ଆର୍. ରେହମାନ, ଯାହାଙ୍କର ପୁରା ନାମ ହେଲା ଅଲ୍ଲା ରଖା ରେହମାନ, ଜଣେ ପ୍ରସିଦ୍ଧ ଭାରତୀୟ ସଙ୍ଗୀତକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କର ଜନ୍ମ 6 ଜାନୁଆରୀ 1967 ଚେନ୍ନାଇର ତାମିଲନାଡ଼ୁରେ ହୋଇଥିଲା। ସେ ବିଶେଷ କରି ତାମିଲ ଓ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ପାଇଁ ପ୍ରସିଦ୍ଧ। ତାଙ୍କୁ ମୋଜାର୍ଟ ଅଫ୍ ମାଡ୍ରାସ୍ ବୋଲି ମଧ୍ୟ କୁହାଯାଏ।

ଆଉ ଜାଣିଛ ସୁଶୀଲ, ତାଙ୍କୁ ବହୁତ ଗୁଡ଼ିଏ ଇଣ୍ଟରନ୍ୟାସନାଲ ପୁରସ୍କାର ମଧ୍ୟ ମିଳିଛି, ଯେପରିକି ସ୍ଲମ୍ଡଗ୍ ମିଲିୟନେୟର ଚଳଚ୍ଚିତ୍ରର ଜେ ହୋ ସଙ୍ଗୀତ ପାଇଁ ସେ 2 ଅସ୍କାର ପୁରସ୍କାର ମଧ୍ୟ ଜିତିଥିଲେ। ଏହାଛଡ଼ା ସେ ଗ୍ରାମି, ବାଫ୍ଟା, ଗୋଲ୍ଡେନ୍ ଗ୍ଲୋବ୍ ଓ ଅନେକ ଇଣ୍ଟରନ୍ୟାସନାଲ ପୁରସ୍କାର ମଧ୍ୟ ପାଇଛନ୍ତି। ଭାରତୀୟ ସଙ୍ଗୀତକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାରେ ଏ ଆର୍ ରେହମାନଙ୍କ ବଡ଼ ଭୂମିକା ଓ ଅବଦାନ ରହିଛି।

ଓ ପିଆନୋ ବଜାଇବାରେ ଦକ୍ଷତା ହାସଲ କରିବା ସହିତ ବିଭିନ୍ନ ସଙ୍ଗୀତକାରଙ୍କ ସହିତ କାମ କରି ନିଜର ଅଭିଜ୍ଞତା ବଢ଼ାଇଥିଲେ ଏବଂ ତାଙ୍କର ଚଳଚ୍ଚିତ୍ର ସଙ୍ଗୀତ ଯାତ୍ରା ମାଣିରତ୍ନମ୍ଙ୍କ ଚଳଚ୍ଚିତ୍ର ରୋଜା 1922 ମସିହାଠାରୁ ବିଶେଷ ଭାବରେ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରର ସଙ୍ଗୀତ ବହୁତ ଲୋକପ୍ରିୟ ହୋଇଥିଲା।

କେବଳ ସ୍ଲମ୍ଡଗ୍ ମିଲିୟନେର୍ ନୁହେଁ, ଦିଲ୍ ସେ, ତାଲ, ଲଗାନ, ସ୍ୱଦେଶ ଏବଂ ରକ୍ଷଷ୍ଟାର ଭଳି ବହୁ ଚଳଚ୍ଚିତ୍ରର ସଙ୍ଗୀତ ପାଇଁ ସେ ବିଶେଷ ପ୍ରଶଂସିତ। ଭାରତୀୟ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ସମେତ ସେ ଅନେକ ସମ୍ମାନ ପାଇଛନ୍ତି। ତାଙ୍କର ସଙ୍ଗୀତରେ ଭାରତୀୟ ପାରମ୍ପରିକ ସଙ୍ଗୀତ ସହିତ ଆଧୁନିକ ଟେକ୍ନୋଲୋଜି ଓ ବିଭିନ୍ନ ବିଶ୍ୱ ସଙ୍ଗୀତ ଶୈଳୀର ମିଶ୍ରଣ ଦେଖିବାକୁ ମିଳିଥାଏ।

ପରିଶେଷରେ କୁହାଯାଇପାରେ ଯେ ଏ ଆର୍ ରେହମାନ କେବଳ ଜଣେ ମହାନ ସଙ୍ଗୀତକାର ନୁହନ୍ତି, ସେ ଭାରତୀୟ ସଙ୍ଗୀତକୁ ସାରା ବିଶ୍ୱରେ ପରିଚିତ କରାଇଥିବା ଜଣେ ଗୌରବମୟ କଳାକାର। ତାଙ୍କର ସଙ୍ଗୀତ ଆଗାମୀ ପିଢ଼ିକୁ ମଧ୍ୟ ପ୍ରେରଣା ଦେଇଚାଲିବ।

0: ତେବେ ସାଥୀ ଏ ତ ଶୁଣୁଥିଲେ ଏହା ରେହମାନଙ୍କ ସମ୍ପର୍କରେ। ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା।
1: ହେଲେ ଶ୍ରୁତି, ତମ ପାଇଁ ମୋର ଗୋଟେ ପ୍ରଶ୍ନ ଅଛି।
0: କଣ ପ୍ରଶ୍ନ ପଚାର।
1: ଆଚ୍ଛା, କହିଲ ଆଜିକାଲିର ଯୁଗରେ ଗୋଟେ ଭଲ ବନ୍ଧୁ ଏବଂ ସହପାଠୀମାନଙ୍କର ସମର୍ଥନ କେତେ ଜରୁରୀ?
0: ପ୍ରଶ୍ନଟି ତ ବହୁତ ଭଲ ପଚାରିଛ, କିନ୍ତୁ ଏହାର କିଛି ଉପଯୁକ୍ତ ଉତ୍ତର ନଥାଏ, କାରଣ ଏହା ମଣିଷର ମନର ଭାବନା ଉପରେ ନିର୍ଭର କରିଥାଏ। ଅଲଗା ଅଲଗା ଲୋକମାନଙ୍କର ଅଲଗା ଅଲଗା ମତ ଥାଏ।
1: ହଁ, କଥାଟି ତ ଠିକ୍ କହିଲ। ଆଜି ଏହି ବିଷୟ ଉପରେ ମୁଁ ଗୋଟିଏ ସାକ୍ଷାତକାର ଆଣିଛି, ତେବେ ଚାଲ ତାଙ୍କର କଣ ମତ ଅଛି ସେ ବିଷୟରେ ଶୁଣିବା।
0: ହଁ, ଚାଲ ନିଶ୍ଚୟ ଶୁଣିବା।
2: ନମସ୍କାର ଶ୍ରୋତା ବନ୍ଧୁ, ଆଜି ଆମ ନିକଟରେ ଅଛନ୍ତି ଜଣେ ଅତିଥି, ତାଙ୍କ ସହିତ ଆମେ କଥାବାର୍ତ୍ତା ହେବା। ଆମର ସାକ୍ଷାତକାରର ବିଷୟ ଯାହା ରହିଛି

0: ସୁସ୍ଥ ବନ୍ଧୁତା ଏବଂ ସହପାଠୀଙ୍କର ସମର୍ଥନ ମାନସିକ ସୁସ୍ଥତାକୁ ମଜବୁତ କରିପାରିବ କି? ତେବେ ଠିକ ଅଛି, ଚାଲନ୍ତୁ ତାଙ୍କ ସହିତ କଥାବାର୍ତ୍ତା ହେବା ଏବଂ ଅଧିକା କିଛି ଜାଣିବା। ନମସ୍କାର ଭଉଣୀ, ପ୍ରଥମେ ଆପଣଙ୍କୁ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ନମସ୍କାର।
0: ଆପଣଙ୍କୁ ଅନୁରୋଧ କରିବି ଯେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କ ପାଇଁ ପ୍ରଥମେ ଦେଇଦେବେ।
1: ମୁଁ ହେଉଛି ଶ୍ରଦ୍ଧାଞ୍ଜଳି ସାହୁ। ବର୍ତ୍ତମାନ ମୁଁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପିଜି କରୁଛି।
0: ଆଚ୍ଛା, ତେବେ ଜଣେ ଛାତ୍ରୀ ହିସାବରେ, ଜଣେ ଯୁବପିଢ଼ିର ସଦସ୍ୟ ହିସାବରେ ଗୋଟେ ସୁସ୍ଥ ବନ୍ଧୁତା କହିଲେ କ'ଣ ବୁଝନ୍ତି ଆପଣ?
1: ଦେଖନ୍ତୁ, ମୋ ମତରେ ସୁସ୍ଥ ବନ୍ଧୁତା କହିଲେ ଏଭଳି ଏକ ସମ୍ପର୍କ ଯାହା ବିଶ୍ୱାସ, ସମ୍ମାନ, ସ୍ନେହ, ସହଯୋଗ ଏବଂ ବୁଝାମଣାରେ ତିଆରି ହୋଇଥାଏ। ବନ୍ଧୁତା କହିଲେ କେବଳ ଏକାଠି ବୁଲିବା, ହସିବା, ଖେଳିବା ଏସବୁକୁ ବୁଝାଏ ନାହିଁ, କିନ୍ତୁ ଯେତେବେଳେ ତୁମେ ଜଣଙ୍କ ପାଖରେ ପୁରା ନିରାପତ୍ତା ମନେ କର, ସେତେବେଳେ ଗୋଟେ ସଚ୍ଚୋଟ ବନ୍ଧୁତାର ପରିଚୟ ମିଳିଥାଏ।
0: ତେବେ ଆପଣ ଯେମିତି କହିଲେ ଯେ ଗୋଟେ ବନ୍ଧୁତା କହିଲେ କେବଳ ଖେଳିବା ବୁଲିବା ଏହା ନୁହେଁ, କିନ୍ତୁ ସେ ଆପଣଙ୍କର କେତେ ନିକଟତର ହୋଇପାରୁଛି କିମ୍ବା ଆପଣ କେତେ ନିଜର ବୋଲି ଭାବିପାରୁଛନ୍ତି ସେ ବନ୍ଧୁକୁ, ତାହା ହେଉଛି ପ୍ରକୃତ ବନ୍ଧୁତା। ତେବେ ସହପାଠୀ ଏବଂ ବନ୍ଧୁତା ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି ବୋଲି ଆପଣ ଭାବୁଛନ୍ତି?
1: ସହପାଠୀ ଆଉ ବନ୍ଧୁତା କହିଲେ, ଦେଖନ୍ତୁ ସହପାଠୀ କହିଲେ କ'ଣ, ଆମେ ଯେତେବେଳେ ଆମେ ପଢୁ କ୍ଲାସରେ ସ୍କୁଲରେ, ତ ଯୋଉମାନେ ଆମର ସହପାଠୀ ଥାଆନ୍ତି ସେମାନଙ୍କୁ ନର୍ମାଲି ଆମେ କହୁଛେ ସହପାଠୀ ଗଣ କହିଲେ। କିନ୍ତୁ ବନ୍ଧୁତାର ମୂଲ୍ୟ କହିଲେ, ଯେତେବେଳେ କିଛି ଗୋଟେ ଜିନିଷ ହୁଏ, କିଛି ଗୋଟେ ଅସୁବିଧା ହୁଏ, ତମେ ଜଣଙ୍କୁ ସଡନ୍ ଫୋନ୍ କରି କହୁଛ ଯେ ନାଇଁ ଏଇଟା ହେଇଗଲା ସେଟା ହେଇଗଲା, ତ ସେତେବେଳେ ଆମେ ବୁଝୁ ଯେ ହଁ, ଏ ଗୋଟେ ଆମର ବନ୍ଧୁ, ଆମର ନିଜର, ଆମେ ଯାହାକୁ ବହୁତ ମୂଲ୍ୟବାନ ମନେ କରୁ।
0: ତେବେ ଆପଣଙ୍କୁ ମୋର ପରବର୍ତ୍ତୀ ପ୍ରଶ୍ନ ରହିବ ଯେ ଆଜିର ଯୁବପିଢ଼ି ମଧ୍ୟରେ ବନ୍ଧୁତାର ପରିଭାଷା କେମିତି ରହିଛି, କେମିତି ବଦଳି ଯାଇଛି ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ, ମୋ ମତରେ ଆଜିର ଯୁବପିଢ଼ି ମଧ୍ୟରେ ବନ୍ଧୁତାର ପରିବେଶ ଅନେକ ମାତ୍ରାରେ ବଦଳି ଯାଇଛି, କାହିଁକି ନା ପୂର୍ବରୁ ବନ୍ଧୁତା କହିଲେ ପ୍ରାୟତଃ ସ୍କୁଲ, କଲେଜ, ପଡ଼ୋଶୀ କିମ୍ବା ସାମାଜିକ ପରିବେଶରେ ସାକ୍ଷାତ ମିଳିବା ମାଧ୍ୟମରେ ଗଢି ଉଠୁଥିଲା। କିନ୍ତୁ ଆଜି ତାହା ସହିତ ସୋସିଆଲ ମିଡିଆ ଏବଂ ଡିଜିଟାଲ ଯୋଗାଯୋଗ ମଧ୍ୟ ଯୋଡ଼ି ହୋଇଯାଇଛି। ଆଜି ଜଣେ ବ୍ୟକ୍ତି ଦୂରରେ ରହୁଥିଲେ ମଧ୍ୟ ଆମର ଭଲ ବନ୍ଧୁ ହୋଇପାରୁଛନ୍ତି। ମେସେଜ, ଭିଡିଓ କଲ୍, ଅନଲାଇନ୍ ଗ୍ରୁପ୍ ଆଣ୍ଡ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନେ ପରସ୍ପର ସହିତ ଅନେକ ଭାବରେ ଯୋଡ଼ି ହୋଇକି ମଧ୍ୟ ରହୁଛନ୍ତି।
0: ତେବେ ଆମେ ଆଜିର ସାକ୍ଷାତକାରର ମୂଳ ବିଷୟକୁ ଆସିବା ଯେ ଗୋଟେ ବନ୍ଧୁତା କିମ୍ବା ସହପାଠୀମାନଙ୍କର ସମର୍ଥନ କ'ଣ ସତରେ ଗୋଟିଏ ଲୋକର ମାନସିକ ସ୍ଥିତିକୁ ମଜବୁତ କରିପାରେ କି?
1: ଦେଖନ୍ତୁ, ଆଜିକା ସମୟରେ ଜଣେ ବନ୍ଧୁ ଆମର ମାନସିକ ଚାପ କିମ୍ବା ଏକାକୀପଣକୁ କମ୍ କରିପାରେ, କାହିଁକି ନା କିଛି ଗୋଟେ ଭଲ ଜିନିଷ ଯେତେବେଳେ ହୁଏ, ମାନେ କିଛି ଗୋଟେ ଭଲ ହେଲା, ତ ଆମର ପ୍ରଥମ କାମ କ'ଣ ହୁଏ ନା, ଆମେ ପରିବାର ପାଖେ ଯାଇକି କହୁ କି ହଁ ଆଜି ଗୋଟେ ଭଲ ଜିନିଷ ହେଲା ମୋ ସହିତ, କିଛି ଗୋଟେ ଭଲ ମାନେ ଘଟଣା ଘଟିଲା। କିନ୍ତୁ ସେ ଟାଇମ୍ରେ ଯଦି ଆମ ସହିତ କିଛି ଗୋଟେ ଖରାପ ଜିନିଷ ହୁଏ, ଆମେ ବହୁତ କୁଣ୍ଠାବୋଧ ଅନୁଭବ କରୁ କି ନାଇଁ ଘର ଲୋକଙ୍କୁ କେମିତି କହିବି, ପରିବାରକୁ କେମିତି କହିବି, ଆଉ ସେ ସମୟରେ ଆମର ଯୋଉ ବନ୍ଧୁତ୍ୱର ମୂଲ୍ୟଟା ଥାଏ ବଢିଯାଏ, କାହିଁକି ନା ସେତେବେଳେ ଜଣେ ବନ୍ଧୁ ହିଁ ଏକମାତ୍ର ଆମର ସାହାରା ଥାଏ, ଯିଏ ଆମର ଅସୁବିଧାକୁ ଶୁଣେ, ଆଉ ଜରୁରୀ ନାହିଁ ସମସ୍ୟାର ସମାଧାନ କରିବା ସବୁବେଳେ ଗୋଟେ ବନ୍ଧୁ ପାଖରେ ସପକ୍ଷ ହବ, କିନ୍ତୁ ଶୁଣିବା ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ। ତ ମତେ ଲାଗେ କି ଯେତେବେଳେ ଆମେ ଆମର ଦୁଃଖକୁ ଜଣକୁ କହିଦଉ, ତ ସେଇଟା କିଛି ମାତ୍ରାରେ ଆମର ଏକାକୀପଣକୁ କମ୍ କରେ।
0: ତେବେ ଆପଣ ଗୋଟେ ବହୁତ ସୁନ୍ଦର କଥାଟି କହିଲେ ଯେ ପରିବାରର ସମର୍ଥନ ଏବଂ ସହପାଠୀ ବା ବନ୍ଧୁମାନଙ୍କର ସମର୍ଥନ ମଧ୍ୟରେ ପାର୍ଥକ୍ୟ ଅଛି, ତେବେ ସେହି ପାର୍ଥକ୍ୟଟାକୁ ଆପଣ ବୁଝାଇ ପାରିବେ କି?
1: ଦେଖନ୍ତୁ, ଶିଶୁଟି ଯେତେବେଳେ ବଡ ହୁଏ, ମାନେ ଛୋଟରୁ ବଡ ହୁଏ, ତାର ସବୁ ଛୋଟରୁ ବଡ ସାହାରା ତା ପରିବାର ସହିତ ଯୋଡ଼ି ହୋଇକି ରହିଥାଏ। କିନ୍ତୁ ସମୟ ସହିତ ଯେତେବେଳେ ଗୋଟେ ଶିଶୁ ବଡ ହୁଏ, ବାହାର ଦୁନିଆ ଦେଖେ, ସ୍କୁଲ ଯାଏ, କଲେଜ ଯାଏ, ସେ ବହୁତ ସାରା ଅସୁବିଧାର ସମ୍ମୁଖୀନ ହୁଏ। ତେଣୁ ସେ ସମୟରେ ଗୋଟେ ବନ୍ଧୁ ଯିଏକି ତାର ସମବୟସ ହେଇଥିବ ବା ତାର ଅନୁଭୂତିକୁ ବୁଝି ପାରୁଥିବ, ସେତେବେଳେ ଗୋଟେ ବନ୍ଧୁତ୍ୱର ଗୋଟେ ମଣିଷକୁ ବହୁତ ଜରୁରୀ ପଡ଼ିଯାଏ ସେ ସମୟରେ। ଆଉ ଆମ ପରିବାର ହେଉଛି ଗୋଟେ ଏମିତି ଯିଏକି ଆମକୁ ଦୀର୍ଘକାଳ ପର୍ଯ୍ୟନ୍ତ ଯତ୍ନ ଆଉ ନିରାପତ୍ତା ଦିଅନ୍ତି, କିନ୍ତୁ ସବୁ ସମୟରେ ଆମ ଅସୁବିଧାକୁ ବୁଝି ପାରନ୍ତି ନାହିଁ।
0: ଠିକ କଥା କହିଲେ ଯେ ଗୋଟେ ବନ୍ଧୁ ହିଁ ସବୁବେଳେ ଆମକୁ ସମର୍ଥନ କରିପାରିବ, କିନ୍ତୁ ହଁ ପରିବାର ମଧ୍ୟ ଆମକୁ ସମର୍ଥନ କରିପାରିବ, କିନ୍ତୁ ଗୋଟିଏ ସାଙ୍ଗ ଯେପରି ଭାବରେ ଆମର ମନର ଭାବନାକୁ ବୁଝିପାରିବ ତାହା ହୁଏତ ପରିବାରର ସଦସ୍ୟମାନେ ନ ବୁଝିପାରନ୍ତି, କାରଣ ଆମେ ସେତେଟା ଅଧିକା ସହଜରେ ଆମେ ଆମର ମନର ଭାବନାକୁ ବ୍ୟକ୍ତ କରିପାରୁନାହୁଁ ପରିବାରରେ। ତେବେ ତାହା ଠିକ ଅଛି। ତେବେ ଆପଣ ଯେଉଁ ସୋସିଆଲ ମିଡିଆ ଫ୍ରେଣ୍ଡସିପ୍ ବିଷୟରେ କହିଲେ, ତେବେ ସେ ସୋସିଆଲ ମିଡିଆର ଫ୍ରେଣ୍ଡସିପ୍ କ'ଣ ପ୍ରକୃତରେ

0: ମାନସିକ ସୁସ୍ଥତାକୁ ମାନେ ମଜବୁତ କରିପାରୁଛି ନା ଏହା କେବଳ ଗୋଟେ ଭ୍ରମ ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ, ମୋ ମତରେ ସୋସିଆଲ ମିଡିଆର ବନ୍ଧୁତାକୁ ସମ୍ପୂର୍ଣ୍ଣ ଭାବରେ ଭଲ କିମ୍ବା ସମ୍ପୂର୍ଣ୍ଣ ଭାବରେ ଖରାପ ବୋଲି କହିହେବ ନାହିଁ, କାହିଁକି ନା ଏହା ଆମେ କିପରି ଭାବରେ ବ୍ୟବହାର କରୁଛୁ ତାହା ଉପରେ ଅଧିକ ନିର୍ଭର କରେ। ସୋସିଆଲ ମିଡିଆରେ ଅନ୍ୟମାନଙ୍କର ସଜା ଯାଇଥିବା ଜୀବନକୁ ଦେଖି ନିଜ ଜୀବନ ସହିତ ତୁଳନା କରିବା ମଧ୍ୟ ଆମକୁ ମାନସିକ ଭାବରେ ପ୍ରଭାବିତ କରୁଛି ବେଳେବେଳେ। କିନ୍ତୁ ଅନ୍ୟପଟରେ ଯଦି ଦେଖିବା କିଛି ଗୋଟେ ଜିନିଷ ବିଷୟରେ ଆମେ ଜାଣିନଥାଉଛୁ, ତ ଅନଲାଇନ୍ ଫ୍ରେଣ୍ଡ ସୋସିଆଲ ମିଡିଆ ଦ୍ୱାରା ମାନେ ସେ ବିଷୟରେ ଜାଣିପାରୁଛୁ ବହୁତ ସାରା ଜିନିଷ ଯୋଉଟା କି ଆମେ ଜାଣିନାହୁଁ ବର୍ତ୍ତମାନ ପର୍ଯ୍ୟନ୍ତ। ତେଣୁ ସୋସିଆଲ ମିଡିଆ ଭ୍ରମ ନୁହେଁ, କିନ୍ତୁ ଏହାକୁ ପ୍ରକୃତ ମାନବୀୟ ସମ୍ପର୍କରେ ପୁରା ବିକଳ୍ପ ମଧ୍ୟ କରିବା ଉଚିତ ନୁହଁ।
0: ତେବେ ମୋର ପରବର୍ତ୍ତୀ ପ୍ରଶ୍ନ ଆପଣଙ୍କୁ ରହିବ ଯେ ଆଜିକାଲିର ପିଢି ଯାହା ରହିଛି, ଯୁବପିଢି ଜେନ୍ଜି କହୁଛନ୍ତି, ତେବେ ଏହି ଯୁବପିଢି ପ୍ରକୃତ କିମ୍ବା ଗୋଟେ ସଚ୍ଚୋଟ ବନ୍ଧୁଟିଏ ବାଛିବା କେତେ ନିହାତି ଜରୁରୀ ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ, ଆଜିକା ସମୟରେ ଯଦି ମଣିଷ ଏକାକୀ ରୁହେ ତାହେଲେ ମଣିଷ ମନରେ ବହୁତ ସାରା ଚିନ୍ତାଧାରା ମାନେ ବହୁତ ସାରା ଖରାପ ଚିନ୍ତାଧାରା ମଧ୍ୟ ଆସିଯାଇଥାଏ। କିନ୍ତୁ ମାନେ ଜରୁରୀ ନାହିଁ ସବୁବେଳେ ଆମର ପରିବାର ଆମ ପାଖରେ ଥିବ, ବେଳେବେଳେ ମଣିଷ ପରିବାର ଠୁ ଦୂରରେ ରହିକି ପାଠ ପଢେ, ବାହାରେ ରୁହେ। ଆଉ ରହିଲା ଜେନ୍ଜି କଥା, ଆଜିକା ଡେଟରେ ଜେନ୍ଜି ମାନଙ୍କର ଯୋଉ ମାଇଣ୍ଡସେଟ୍ ଅଛି, ସେମାନେ ପରିବାରର ଯୋଉ ମାଇଣ୍ଡସେଟ୍ ଆଉ ନିଜର ମାଇଣ୍ଡସେଟ୍ ପର୍ଯ୍ୟନ୍ତ ଖାପ ଖୁଆଇକି ଚାଲିପାରନ୍ତି ନାହିଁ। ତେଣୁ ସେଥିପାଇଁ ତାଙ୍କୁ ସବୁବେଳେ ଦରକାର ହୁଏ ଯେ କିଏ ଜଣେ ସାଥୀ ତାଙ୍କ ପାଖରେ ରହୁ, ଯିଏ କି ତାଙ୍କର ଅସୁବିଧାକୁ ମାନେ ସମାଧାନ ନ କରୁ କିନ୍ତୁ ଆଟଲିଷ୍ଟ ତାଙ୍କ କଥା ଶୁଣୁ। ତ ଆଜିକା ଡେଟରେ ଜେନ୍ଜିଙ୍କ ପାଖରେ ମଧ୍ୟ ଗୋଟେ ଭଲ ବନ୍ଧୁତ୍ୱ ରହିବା ଦରକାର।
0: ଠିକ କଥା କହିଲେ ଯେ ବନ୍ଧୁତାରେ ଶୁଣିବା ବା ଜଣେ ଭଲ ଶ୍ରୋତା ହେବା ବହୁତ ନିହାତି ଜରୁରୀ ଅଟେ। ତେବେ ବନ୍ଧୁତାରେ ଏଇ ଯୋଉ ମାନେ ଶୁଣିବା ଜିନିଷଟା, ଯେ ଆପଣ ପ୍ରୋବ୍ଲେମ୍ସ କୁ ସଲ୍ଭ ନ କରିପାରନ୍ତି କିନ୍ତୁ ଆପଣ ତାର ପ୍ରୋବ୍ଲେମ୍ କୁ ଶୁଣିବେ, ତାହା କେତେ ଜରୁରୀ ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ, ଆଜିକା ସମୟରେ ବହୁତ ଏମିତି ଘଟଣା ଘଟୁଛି ଯେତେବେଳେ ବହୁତ ସାରା ଲୋକମାନେ ଏକାକୀ ଫିଲ୍ କରୁଛନ୍ତି, ସେମାନେ ନିଜର କଥା କାହାକୁ ବୁଝେଇ ପାରୁନାହାନ୍ତି। ଆଉ ସେ ଟାଇମରେ ମଣିଷ ଯେତେବେଳେ ନିଜର ଦୁଃଖ କାହାକୁ କୁହେ, ତ ଜରୁରୀ ନାହିଁ ଯେ ସିଏ ବାସ୍ ତାର ସମାଧାନ ଶୁଣିବା ପାଇଁ ଚାହେଁ, କାହିଁକି ନା ୱି ଆର୍ ଜେନ୍ସି ଆଉ ଆମ ପାଖରେ ସବୁ ସମସ୍ୟାର ସମାଧାନ ନିଜ ପାଖରେ ହିଁ ଥାଏ। ଷ୍ଟିଲ ଆମେ ସେଟା ଟିକେ ପଚାରୁ ବୁଝୁ କି ନାଇଁ ଏଟା କଲେ ଠିକ ହବ ତ, ଏଟା କଲେ ଠିକ ହବ ନାଇଁ ତ। ତ ଏ ସମୟରେ ଯେତେବେଳେ ଗୋଟେ ଲୋକ ମାନେ ଗୋଟେ ମଣିଷ ତାର ଦୁଃଖକୁ ଜଣଙ୍କ ପାଖରେ ପ୍ରକାଶ କରୁଛି, ତ ଆମକୁ ତାର ସମସ୍ୟାର ସମାଧାନ ଦବାର ନାହିଁ, ଆମକୁ ବସ୍ ଶୁଣିବାର ଅଛି ଯେ ସେ କଣ କହିବା ପାଇଁ ଚାହୁଁଛି। କାହିଁକି ନା ମଣିଷ କେବେ ସମସ୍ୟାର ସମାଧାନ ଚାହେଁ ନାହିଁ, ବାସ୍ ଚାହେଁ କି କିଏ ଜଣେ ଥାଉ ତା ପାଖରେ କି ତାର ଦୁଃଖ ଶୁଣୁ।
0: ତେବେ ଆପଣ ଯେପରି କହିଲେ କି ଗୋଟେ ଭଲ ବନ୍ଧୁ ଶୁଣିବା ଦରକାର ନିଜ ସାଙ୍ଗର କଥା, ଯାହାଦ୍ୱାରା କି ତାଙ୍କ ମଧ୍ୟରେ କିଛି ଗୋଟେ ଇମୋସନାଲ ବଣ୍ଡିଂ ତିଆରି ହୋଇପାରିବ, ଯାହାଦ୍ୱାରା ସେମାନେ ଦୁହେଁ ଦୁହିଁଙ୍କର ସାହାଯ୍ୟ କରିପାରିବେ, ତେବେ ଠିକ ଅଛି। ଏସବୁ ତ ରହିଲା ବନ୍ଧୁତ୍ୱ କଥା। ତେବେ ଆଜିକାଲି ସବୁ କ୍ଷେତ୍ରରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା, ଯେ ଜଣେ ଅନ୍ୟ ଜଣଙ୍କ ଠୁ ଆଗକୁ ଯିବା ପାଇଁ ଚାହୁଁଛି। ତେବେ ଏହି ପରିସ୍ଥିତିରେ ଗୋଟେ ଭଲ ବନ୍ଧୁତା ଏବଂ ଗୋଟେ ସୁସ୍ଥ ବନ୍ଧୁତା କିପରି ଆମେ ଗଠନ କରିପାରିବା?
1: ଦେଖନ୍ତୁ, ଯଦି ଭଲସେ ଆମେ ଦେଖିବା ତାହେଲେ ଆମେ ଯୋଉ କ୍ଲାସରେ ପଢୁ, ଆମର ଯିଏ ସହପାଠୀ ଥାନ୍ତି ସେମାନେ ବି ବେଳେବେଳେ ଆମର ବହୁତ ଭଲ ବନ୍ଧୁ ହେଇଥାନ୍ତି। କିନ୍ତୁ ସମୟ ଯୋଗେ ଯେତେବେଳେ କିଛି ଗୋଟେ କମ୍ପିଟିସନ ଆସେ କି କିଛି ଗୋଟେ ଏକ୍ସାମ ଆସେ, ତ ମାର୍କ ହଉ ଜିତିବା ହାରିବା ହଉ ଏସବୁ ଦି ଜଣଙ୍କ ଭିତରେ କୋଉଠି ନା କୋଉଠି ଟିକେ ପ୍ରଭାବ ପକାଏ କି ନାଇଁ ସେ ଜିତିଗଲା ମୁଁ ହାରିଗଲି ଏମିତି। କିନ୍ତୁ ଜିନିଷ ହଉଛି ଏଇଟା କି ଯେତେବେଳେ ତମେ ଜଣଙ୍କ ଖୁସିରେ ବହୁତ ଖୁସି ହୁଅ ସେଇଟା ସବୁଠୁ ବେଶୀ ମହତ୍ଵ ରଖେ। ଆଉ ଜଣେ ଜିତିଲା ପରେ ମଧ୍ୟ ଯେତେବେଳେ ଗୋଟେ ହାରି ଯାଇଥିବା ସାଙ୍ଗର ଦୁଃଖରେ ବେଶୀ ସାଥ ଦେଇପାରୁଛି ସେଇଟା ବହୁତ ମ୍ୟାଟର କରେ କି ଜଣେ ଦୁଃଖ ଆଉ ସୁଖରେ ଯେତେବେଳେ ସାଥି ହେଇପାରୁଛନ୍ତି ଦୁଇ ଜଣଙ୍କର। ଜରୁରୀ ନାହିଁ ଯେ ହାରିବାରେ ଦୁଃଖରେ ସାଥ ହବା କି ଜଣେ ଜିତିଗଲା ତା ଖୁସିରେ ସାଥ ହବା, କିନ୍ତୁ ଯେତେବେଳେ ଦୁହେଁ ଦୁହିଁଙ୍କର ଦୁଃଖ ଆଉ ସୁଖରେ ସାଥ ଦଉଛନ୍ତି ସେତେବେଳେ ଗୋଟେ ଭଲ ବନ୍ଧୁତ୍ୱ ସୃଷ୍ଟି ହୁଏ।
0: ତେବେ ମୋର ପରବର୍ତ୍ତୀ ପ୍ରଶ୍ନ ଆପଣଙ୍କୁ ରହିବ ଯେ ଯଦି ଜଣେ ସାଙ୍ଗ ଆପଣଙ୍କର ଜଣେ ବନ୍ଧୁ ମାନସିକ ଅସୁସ୍ଥତା ଦେଇ ଗତି କରୁଛି କିମ୍ବା କିଛି ମାନସିକ ସ୍ତରରେ ତାର ସ୍ଥିତି ଭଲ ନାହିଁ, ତେବେ ତାହା କିପରି ଆପଣ ଜାଣିପାରିବେ ଏବଂ ତାହାକୁ କିପରି ସମାଧାନ କରିବା ପାଇଁ ଚେଷ୍ଟା କରିପାରିବେ ସେ ବିଷୟରେ କିଛି କୁହନ୍ତୁ।
1: ଦେଖନ୍ତୁ, ଯଦି ଆମର କୌଣସି ବନ୍ଧୁ ମାନସିକ ଅସୁବିଧା ଦେଇ ଗତି କରୁଛି ତାହେଲେ ତାଙ୍କୁ ପ୍ରଥମେ ବିଚାର ନ କରି ଜଜ୍ ନ କରିକି ଶୁଣିବା ଦରକାର। ଏମିତି ହୁଏ କି ସବୁବେଳେ ଯିଏ ଆମର ବନ୍ଧୁ ଥାନ୍ତି ସେ ଆମକୁ ତାଙ୍କର ନିଜ ଦୁଃଖ କହିପାରନ୍ତି ନାହିଁ, କିନ୍ତୁ ମଣିଷ ଗୋଟେ ଏମିତି କି ଆମମାନଙ୍କ ଜୀବନରେ 70% ଖୁସି ହଉ କି ଦୁଃଖ ହଉ ସେମ୍ ଥାଏ, ତ ବେଳେବେଳେ ନିଜର ଅନୁଭୂତି

0: କାମ ଆସେ କି ତମେ ଅନ୍ୟର ଦୁଃଖକୁ ବୁଝିପାର। ତ ଯେତେବେଳେ ଜଣେ ବନ୍ଧୁ ଏପରି ଦେଖୁଛନ୍ତି ଯେ ନାହିଁ କି ସାମ୍ନାବାଲା କିଛି ଗୋଟେ ଦୁଃଖରେ ଅଛି ଆଉ ସେ କହିପାରୁନି, ତ ତାକୁ ପ୍ରଥମେ ଆଶ୍ୱାସନା ଦେବା ଉଚିତ ଯେ ଠିକ ଅଛି, ମାନେ ଯାହା ବି ଅସୁବିଧା ହେଇଛି ବଡ଼ ହଉ ଛୋଟ ହଉ ତାହିଁରେ ଖରାପ ଭାବିବା କିଛି ନାହିଁ। ତ ତାଙ୍କୁ ସେତିକି କମ୍ଫର୍ଟେବଲ ଫିଲ୍ କରିବା ଉଚିତ କି ସେ ତମ ସାମ୍ନାରେ ସେତିକି ସାହସ କରିପାରନ୍ତୁ କି ସେ ତମ ପାଖେ କହିପାରିବେ। ତାଙ୍କୁ ଏଟା ଡର ନଥାଉ ଯେ ତମେ ତାଙ୍କୁ ଜଜ୍ କରିବ କିମ୍ବା ତମେ ତାଙ୍କୁ ଖରାପ କହିବ କିମ୍ବା ମଜା କରିବ। ତ ଗୋଟେ ବନ୍ଧୁକୁ ସବୁବେଳେ ସେ ଜିନିଷର ମାନେ ଖେୟାଲ ରଖିବା ଉଚିତ ଯେ ସାମ୍ନାବାଲା କେମିତି ଅଛି, ସେ ଦୁଃଖରେ ହଉ କି ସୁଖରେ ହଉ ସେ ଯଦି କହୁ ନାହିଁ ତାପରେ ବି ତାକୁ ଆଶ୍ୱାସନା ଦେବା ଉଚିତ ଯେ ଯାହା ବି ହେଇଛି ଠିକ ହେଇଯିବ ଗୋଟେ ଦିନ।
1: ତେବେ ଆପଣଙ୍କ ମତରେ କଣ ଲାଗୁଛି, ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏତେ ସବୁ ଧ୍ୟାନ ରଖିବା ସମ୍ଭବପର କି?
0: ନାଇଁ ସମ୍ଭବପର ନାହିଁ, କିନ୍ତୁ ଏମିତି ତ ନାହିଁ ନା କି ଏତେ ବିଜି ଲାଇଫ ଆମେ ଆମର ଘର ଲୋକଙ୍କ କଥା ବୁଝିବାକୁ ଛାଡି ଦଉଛୁ, ମାନେ ଦିନରେ ଥରେ ତ ଆଟଲିଷ୍ଟ ବାପା ମାଙ୍କୁ ଫୋନ କରିକି କଥା ହେଇଯାଉଛୁ ନା। ତ ସେଇ ହିସାବରେ ଯଦି ଦେଖିବା ତ ବନ୍ଧୁ ବି ଆମର ପରିବାରର ଗୋଟେ ପାର୍ଟ ହେଇଥାନ୍ତି, ତ ତାଙ୍କ ପାଇଁ 2 ମିନିଟ୍ ବାହାର କରିକିନା ତାଙ୍କର ଭଲ ମନ୍ଦ ପଚାରିବାଟାରେ କିଛି ଖରାପ ନାହିଁ।
1: ବହୁତ ସୁନ୍ଦର କଥାଟିଏ କହିଲେ ଆପଣ, ଯେ ଗୋଟେ ବନ୍ଧୁ ମଧ୍ୟ ଆମର ପରିବାରର ସଦସ୍ୟ ଭଳି ହିଁ ହୋଇଥାଏ। ତେବେ ନିଶ୍ଚିତ ଭାବେ ଏହା ବି ଠିକ କଥା। ତେବେ ମୁଁ ଆପଣଙ୍କଠୁ ଆପଣଙ୍କର ଶେଷ ମନ୍ତବ୍ୟ ଚାହିଁବି ଯେ ଗୋଟେ ବନ୍ଧୁତା ଏବଂ ସହପାଠୀମାନଙ୍କର ସମର୍ଥନ ସତରେ ଆମ ପାଇଁ ସେତେ ଜରୁରୀ କି? କ'ଣ କହିବାକୁ ଚାହୁଁଛନ୍ତି ଆପଣ?
0: ହଁ ନିଶ୍ଚିତ ଭାବରେ ଜରୁରୀ, କାହିଁକି ନା ବେଳେବେଳେ ଆମକୁ ଲାଗେ କି ଆମେ ଯାହା ଭାବୁଛୁ ଯାହା କରୁଛୁ ସବୁବେଳେ ଠିକ ହି, ଆଉ ଯୋଉ ଜିନିଷ ଆମେ ପରିବାର ସହିତ ସେୟାର କରିପାରୁନୁ, ଯୋଉ ଜିନିଷ ଆମେ କ୍ଲାସରେ ସେୟାର କରିପାରୁନୁ କିମ୍ବା ବାହାରେ କାହାକୁ କହିପାରୁନୁ, ସେ ଜିନିଷଟା ନିଜର ଯୋଉ କ୍ଲୋଜ ଫ୍ରେଣ୍ଡ ଯିଏ ଥାନ୍ତି ତାଙ୍କୁ ଆମେ କହିବା ଉଚିତ। କାହିଁକି ନା ଜରୁରୀ ନାହିଁ ଆମେ ଯାହା ଭାବୁଛୁ କରୁଛୁ ସବୁବେଳେ ଠିକ ଥିବ, ଅଲଗା ନଜରିଆରୁ ବି ଦେଖିବାକୁ ପଡେ କି ମାନେ ଆମେ ଯାହା କରୁଛୁ ଠିକ ନା ନାହିଁ। ସେଥିପାଇଁ ଗୋଟେ ଭଲ ବନ୍ଧୁର ରହିବା ଜରୁରୀ, ଯାହା ସହିତ କି ତମେ କମ୍ଫର୍ଟେବଲ ଫିଲ୍ କରିକି ତମେ ନିଜର ଦୁଃଖକୁ ହଉ କିମ୍ବା ସୁଖକୁ ହଉ ସେୟାର କରିପାରିବ। ଆଉ ବନ୍ଧୁରା ହଉଛି ଏମିତି ଏକ ସମ୍ପର୍କ ଯେଉଁଠି ଆମେ କେବଳ ଏକାଠି ହସୁ ନାହୁଁ ବରଂ ପରସ୍ପର ନିରବତାକୁ ମଧ୍ୟ ବୁଝିବାକୁ ଚେଷ୍ଟା କରୁ, ତେଣୁ ଭଲ ବନ୍ଧୁ ଖୋଜିବା ସହିତ ନିଜେ ମଧ୍ୟ ଜଣେ ଭଲ ବନ୍ଧୁ ହେବା ଉଚିତ।
1: ବହୁତ ସୁନ୍ଦର କଥାଟିଏ କହିଲେ ଆପଣ, ଯେ ଗୋଟେ ଭଲ ବନ୍ଧୁ ବାଛିବା ପୂର୍ବରୁ ଗୋଟେ ଭଲ ବନ୍ଧୁ ହେବା ଉଚିତ। ସୁନ୍ଦର କଥାଟିଏ। ତେବେ ଆପଣଙ୍କୁ ମୋର ଶେଷ ଅନୁରୋଧ ରହିବ ଯେ ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ କିଛି ଶେଷ ବାର୍ତ୍ତା ଦେବେ, ଯେ ଗୋଟେ ଭଲ ବନ୍ଧୁ ବାଛିବା ପାଇଁ କ'ଣ ସବୁ କରିବା ଉଚିତ ଏବଂ ଏହା କେତେ ଜରୁରୀ।
0: ଦେଖନ୍ତୁ ପ୍ରଥମେ ତ ମୁଁ କହିବି, ଯେତେବେଳେ ଆମ ପରିବାର କି ଆମେ ଯେତେବେଳେ ଘରେ ରହୁଛୁ ଯଦି ଆମ ବାପା କିମ୍ବା ମା କିମ୍ବା ଭାଇ ଭଉଣୀଙ୍କ ସହିତ ଝଗଡା ହେଇଯାଏ ତ ଆମେ ତାଙ୍କ ସହିତ ତ ପୁରା ସମ୍ପର୍କ ଭାଙ୍ଗି ଦଉନୁ ନା, ତ ବନ୍ଧୁତ୍ୱ ମଧ୍ୟ ସେମିତି ରହିବା ଦରକାର। ଝଗଡା ଦିଶା ରାଗ ଏସବୁ ଥିଲେ ମଧ୍ୟ ତମର ଯିଏ ବନ୍ଧୁ ଥିବ ତାଙ୍କୁ ଏତିକି ଫିଲ୍ କରେଇ ପାରୁଥିବ ଯେ ନାଇଁ ଝଗଡା ଦିଶା ରାଗ ସବୁ ଦୂରରେ, ଅସୁବିଧା ହେଲା ମାନେ ମୁଁ ତା ପାଖକୁ ହିଁ ଯିବି। ଆଉ ବନ୍ଧୁତ୍ୱର ଆଶା କରିବା ଜରୁରୀ ନାହିଁ, ବଟ୍ ବନ୍ଧୁତ୍ୱର ହାତ ବଢେଇବାଟା ବହୁତ ଜରୁରୀ, କାହିଁକି ନା ତମେ ଯେ ପର୍ଯ୍ୟନ୍ତ ଜଣକୁ କମ୍ଫର୍ଟେବଲ ଫିଲ୍ ନ କରେଇବ ସେ ପର୍ଯ୍ୟନ୍ତ ସାମ୍ନାବାଲା ତମ ସହିତ ମିଶିକି ରହିପାରିବ ନାହିଁ। ତେଣୁ ଯଦି ତମେ ପରିବାର ସହିତ ଝଗଡା ହଉଛି ତମେ ତାଙ୍କୁ ଛାଡି ପାରୁନ ତାହେଲେ ତମେ ବନ୍ଧୁକୁ କେମିତି ଛାଡି ପାରିବ? ତେଣୁ ମୁଁ କହିବି କି ବନ୍ଧୁତାରେ ରାଗ ରୋଷା ଯାହା ବି ଆସୁ କିନ୍ତୁ ତମେ ତାଙ୍କୁ ଏତିକି କମ୍ଫର୍ଟେବଲ ଫିଲ୍ କରେଇବ ଯେ ଯେତେବେଳେ ବି ଅସୁବିଧା ହବ ତମେ ତାଙ୍କ ପାଖରେ ଥିବ, ସମସ୍ୟାର ସମାଧାନ କରିବା ପାଇଁ ନାହିଁ କିନ୍ତୁ ତାଙ୍କର ଦୁଃଖ ଶୁଣିବା ପାଇଁ ହଉ, ତାଙ୍କ ସାଙ୍ଗରେ ଠିଆ ହେବା ପାଇଁ।
1: ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଏବଂ ଆପଣ ବନ୍ଧୁତ୍ୱ ବିଷୟରେ ବହୁତ କିଛି କହିଲେ ଏବଂ କିପରି ଗୋଟେ ଭଲ ବନ୍ଧୁତା ଗଢିପାରିବା ଏବଂ ଏହା ଆମର ମାନସିକ ସ୍ଥିତି ପାଇଁ କେତେ ଜରୁରୀ ସେ ବିଷୟରେ ବହୁତ କିଛି କହିଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ବର୍ତ୍ତମାନ ରହିଲୁ, ନମସ୍କାର।
0: ନମସ୍କାର।
2: ତେବେ ସାଥୀ ଶୁଣୁଥିଲେ ତ ଶ୍ରଦ୍ଧା ଭଉଣୀଙ୍କ ସହିତ ସାକ୍ଷାତକାର, ଯେଉଁଥିରେ ସେ ବନ୍ଧୁତ୍ୱର ମହତ୍ୱ ବିଷୟରେ ଅନେକ କିଛି କଥା କହିଥିଲେ। ଆଉ ସତ କହିବାକୁ ଗଲେ ତାଙ୍କ କଥା ଶୁଣି ମୋ ମନରେ ମଧ୍ୟ ମୋ ଭାବନା ପ୍ରତି ପରିବର୍ତ୍ତନ ଆସିଛି। ଆଶା କରୁଛୁ ଆପଣମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଶୁଣି ଭଲ ଲାଗିଥିବ।
3: ତେବେ ସାଥୀ, ଏହି ସାକ୍ଷାତକାରଟି ସହିତ ଆମେ ଆଜି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ସାରିଛେ। ବର୍ତ୍ତମାନ ଆପଣଙ୍କ

0: ବିଦାୟ ନେବା ପୂର୍ବରୁ ଆପଣଙ୍କ ପାଇଁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣମାନଙ୍କର ପଠାଇଥିବା ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତଗୁଡ଼ିକ।
0: ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତାହା ସମ୍ପର୍କରେ ମଧ୍ୟ ଆମ ନିକଟକୁ ମତାମତ ପଠାଇବାକୁ ଯେପରି ନ ଭୁଲନ୍ତି। ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ମଧ୍ୟ କରିପାରିବେ। ଆମ ନିକଟକୁ ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ ପଠାଇବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 9438268568
0: ଏବଂ ଆମ ନିକଟକୁ ଇମେଲ୍ କରିବା ପାଇଁ ଆମର ଇମେଲ୍ ଆଇଡିଟି ହେଲା
1: airjaipur@gmail.com। ତେବେ ସାଥୀ, ଆପଣମାନଙ୍କର ସୁନ୍ଦର ସୁନ୍ଦର ମତାମତ ଅପେକ୍ଷାରେ ଆଜିର ସମ୍ଭାର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ କେ ସାଇ ଶ୍ରୁତି ଆଚାରୀ
0: ଆଉ ମୁଁ ସୁଶୀଲ କୁମାର ସାହୁ।
1: ରହିଲୁ ସାଥୀ,
0: ନମସ୍କାର।

ଏଥିଲା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଫୋନ୍ ଯୋଗେ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଶାରଦା ଲାଗ୍ବା ଗୀତ ଉପସ୍ଥାପନା ରାଜକୁମାରୀ ମହାନ୍ତି ଏବଂ ପଞ୍ଚାନନ ଦାସ।

0: ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
1: ହ୍ୟାଲୋ ଅପା ଜୁହାର ଜୁହାର
0: ଜୁହାର ଜୁହାର କିଏ କହିଲାସନି କୋନ୍ତି ନି କହିଲାସନି
1: ମୁଁ ଜୟପୁର ବାବୁସାରେ ପଡ଼ିବ ଅପା ପ୍ରକାଶ ଦଳାଇ
0: ଆଲେ ପ୍ରକାଶ ବାବୁ କେନ୍ତା ରାଚାସ
1: ଦଉ ଅଛି ଅପା ମାମା ମନ କେନେ
2: ହେତେ ହେତେ ଆପସି
0: ଲଗେ ବସଲା ଅଛେ
2: ସେ ସଲ
1: ମାମା ମାମା ଜୁହାର ଜୁହାର ତଙ୍ଗେ ଡଲେ ଡଲେ
2: ଆଲେ ପାଣି ମାରଲା କି ନାଇଁ ତମର ବାଟେ
1: ମାରଲାନି ମାମା
2: ବଢିଆ ବଢିଆ ବଢିଆ ହେଲେ ଏମିତି ପାଣିରେ କାହିଁକି
0: ଛାତି ଫୁଟଲାନି କି ନାଇଁ ତମର ବାଟେ
1: ନାଇଁ ଛାତି ଫୁଟେ ନାଇଁ
0: କେମିତି ହେଲା ଯେ

0: ତାବେଲେ ନା ହେଇସି କାଇ ଗୀତ ଶୁଣବା କାଜେ ମନ କରିବା ଚାଷ
1: ମୋତେ ଲିପି ଗୁଟା ଶୁଣା ଯା ପାଲ
0: ଆଲେ ଆଲେ ବାବୁ ତମକେ ଶୁଣେଇ ଦେବି
1: ଆଜି ଆମର ସେ ନବୀନ ନବୀନ କୁମାର କେ ଡେଡିକେଟ କରି ଦିଆ ଯାସ ମୁଟା ପେଣ୍ଡ ପେନା ପଟନା କେ ଡେଡିକେଟ କରି ଦିଆ ସଲ
0: ଆଲେ ଆଲେ କରି ଦେବି ତେବେ ଏନ୍ତିଆ କାମର କାର୍ଯ୍ୟକ୍ରମ ଶୁଣତେ ରୁହ ଆମକେ ଫୋନ କରତେ ରୁହ ରେଲୁନି ଜୁଆର ଜୁଆର
1: ହଁ ଆପା ଜୁଆର ଜୁଆର ଆପା ଜୁଆର ମାମା
2: ଜୁଆର ଜୁଆର।

0: ଲୋ ସର ଦେଲା ଗବା କି
1: ଜୁଆର ଆପା
0: ଜୁଆର ଜୁଆର ବାବୁ କିଏ କହିଲାସନି କଣ ତିନି କହିଲାସନି
1: ମୁଁ ବିଦ୍ୟାଧର ପେଣ୍ଟା କହିଲେନି ବେଣାଗାଠାନୁ ବରିଗୁମା ବ୍ଲକ
0: ଆଲେ ବାବୁ କେନ୍ତା ରେ ଅଚାସ
1: ନିକୋ ଆପା ତୁମି କେନ୍ତା ଅଚାସ
0: ଆମେ ମୁସା ନିକୋ ଆଏ ତମେ ତମର ବାଟେ ବର୍ଷା ହେଲାନି କି ନାଇଁ
1: ବର୍ଷା ହେଲାନି ଅପା ଯିବେ ଚାଲିଲା ଚାରି
0: ଏତେ ଛତୁ ଫୁଟିଲାନି କି ନାଇଁ
1: ଛତୁନି ସେ ଫୁଟିଲାନି ଯେ ଆମକେ ନା ମିଳିଲାନି ଆରେ
0: ହେ ମୁଇଁ ଏବେ ଶ୍ରଦ୍ଧା ହେଇତେ ରେଲି ତମକେ ମିଳିଲେ ଆମକେ ଦେବାସ ବୋଲି କରି ତମେ ଏକା ନାଇଁ ବୋଲାସ ମିଳେ ଆର କାକେ କହିବୁ ତା ଆମେ ନହେଲେ ବେପାର ବାଟ ମୂଷା କରୁଥିବେ କା ମିଶି କରି
1: ବେପାର ବାଟ କରୁଥିବେ
0: ଆରେ ନହେଲେ ମୁଇଁ ତ ଶୁଖୁଆ ବିକବା କାଜେ ଗାଲିନି ତମର ଛତୁ ମୂଷା ଧରି କରି ବିକିବେ
1: ବଢିଆ ହେତା
0: କହିବେ ଆରେ ନହେଲେ
2: ପାନି
1: କେ ବୋଲେ ଦଶରା ମାସ ଖେଳିଲାନି ମାମା ଆଶା ଆଶା ଯୁ ଦଶରା ଦେଖା ବୋଲ ପାର ଗୀତ ଗୋଟେ ବଜାଇ ଦିଅ ନା ରେ
2: ବଢିଆ ଗୀତ
1: ପପୁ ମାମା କାର୍ତ୍ତିକ ମାମା ପର୍ଶୁ ଭାଇ ଏତିକି ଲୋକ
0: ମାମାଦେବୁ ତେବେ ଆମର କାର୍ଯ୍ୟକ୍ରମ ଏମିତି ଏକା ଶୁଣତେ ରୁହା ଆରେ ଆମେ କେମିତି ଫୋନ କରତେ ରୁହା
1: ଜୁହାର ଆପା
0: ଆଜିର କାର୍ଯ୍ୟ ରହିଲିନି ଜୁହାର ଜୁହାର।

0: ହ୍ୟାଲୋ ଶ୍ରଦ୍ଧା ଲାଗୁ ଗୀତ।
1: ହ୍ୟାଲୋ ଦିଦି, ଜୁହାର ଲାଗୁ।
0: ଜୁହାର ଜୁହାର ଦିଦି, କେନ୍ତା ରେ ଚାଷ?
1: ଭଲ ଅଛେ, ନିମା ଅଛେ ଦିଦି। ଆଉ ବରଗଡ଼ ରୁ ସ୍ୱର୍ଣ୍ଣପ୍ରଭା କର କହିଲିନି।
0: ଆଲେ ସ୍ୱର୍ଣ୍ଣପ୍ରଭା ଦିଦି, ଇଏ କାହିଁକି ଶୁଣବା କାଜେ ମନ କରଲା ଚାଷ ଆଜି?
1: ହଁ ଦିଦି, ଆଜି ଶୁଣମା ଲିଚକିଲି ଚା ରେ ଲିଚକିଲି ଚା ଗୀତଟା ଅଛି, ଏଟା ଶୁଣମା ଦିଦି।
0: ଆଲେ ଆଲେ ଦିଦି ଶୁଣେଇ ଦେବି। ତମର ବାଟେ ବର୍ଷା କେମିତି ହେଲାନି?
1: ବର୍ଷା ବହୁତ ବର୍ଷା ହଉଛେ ଦିଦି, ଆଜି ବି ଏଟା ଦୁଇ ତିନି ଦିନ ହେଲାନ ପୁରା ଲାଗି ଲାଗି ବର୍ଷା ହଉଛେ, ଆଉ ଛାଡ଼ବାର ନାଇଁ ବର୍ଷା ଦିଦି।
0: ଆମର ବାଟେ ମିଶା ହେଲାନି ଦିଦି, ଶୁଣାଇ ଦେବି। ତେବେ ଆଜିର କାଜରେ ଜୁହାର ଜୁହାର
1: ଜୁହାର ଦିଦି ଜୁହାର।

0: भारत से राहत सामग्री लेकर पांचवां विमान आज नेपाल पहुंचा। इसमें 11 सदस्यीय बचाव दल, विशेष उपकरण और 5 टन से अधिक दवाएं हैं। नेपाल में भारत के राजदूत ने बताया कि भारत नेपाल में जारी राहत और बचाव कार्य में हर संभव सहायता कर रहा है। इस बीच नेपाल बाढ़ में मृतकों की संख्या 1100 से अधिक हो गई है। लगभग 4000 लोग अब भी लापता हैं। बंबई शेयर बाजार का संवेदी सूचकांक आज 374 अंक गिरकर 76,570 पर बंद हुआ। वहीं निफ्टी भी 141 अंक गिरकर 23,914 पर आ गया। किदांबी श्रीकांत और तन्वी शर्मा चाइना ओपन बैडमिंटन टूर्नामेंट के दूसरे राउंड में पहुंच गए हैं। श्रीकांत ने चीनी ताइपे के ची यू जेन और तन्वी ने डेनमार्क के अमाली शुल्ज को हराया। ध्रुव कपिला और तनिषा क्रिस्टो मिक्स डबल्स में और सात्विक साईराज रंकीरेड्डी और चिराग शेट्टी पुरुष डबल्स के दूसरे दौर में पहुंच गए हैं। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦରେ ଲେଖିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲ କ୍ରମରେ ଶୁଣିବେ ବିଶ୍ୱ ନଡ଼ିଆ ଦିବସ ସମ୍ପର୍କରେ। ଚାଷୀ ଭାଇଙ୍କୁ ଦ୍ୱିପଦ କଥା ଏହି କ୍ରମରେ ଶୁଣିବେ। ଜିଆ ଖତ ପ୍ରସ୍ତୁତି ଏବଂ ପାକଶାଳା ବଗିଚା ସମ୍ପର୍କରେ ମହେଶ କୁମାର ପାଢ଼ୀଙ୍କ ସହ ଏକ ସାକ୍ଷାତକାର। ଶେଷରେ ଆଜିର ଚାଷୀ କ୍ରମରେ ଶୁଣିବେ ତିରୁପତି ବାଲାଜୀ ପଣ୍ଡାଙ୍କ ସହ ସାକ୍ଷାତକାର। ରାତି 8:00 ଭେଟିଦେବୁ ଚିରସବୁଜ। ରାତି 8:15 ଶୁଣିବେ ଚଳିତ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତିକାର ଲିଙ୍ଗରାଜ ରଥ। ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ଉସ୍ତାଦ ଅମଜଦ ଅଲ୍ଲୀ ଖାନ୍। ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ରାତି 9:30। ରାତି 10:00 ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁର କଳାହାଣ୍ଡି ଏବଂ ଝୁମର ଗୀତ। ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ର ରାମଲୀଳାର କେତୋଟି ଗୀତ ଶୁଣିବେ ରାତି 10:30। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିରୁ କିଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ଆସନ୍ତାକାଲି ସକାଳ 6:05। ଶିଳ୍ପୀମାନେ ହେଲେ ବୈଭବୀ ସେଟ୍ଟି, ବେଣୁଧର ସୁବୁଦ୍ଧି, ଲୋଭାବତୀ ପଢ଼ିଆରୀ ଏବଂ ସନ୍ନ୍ୟାସୀ ପରିଚ୍ଛା। ସକାଳ

ସାତଟା ବାଜି ପଚିଶ ମିନିଟ୍ରେ ବିବିଧ କାର୍ଯ୍ୟକ୍ରମ, ଏଥିରେ ବିଷୟ ରହିଛି କରୁଣା। ସକାଳ ନଅଟାରେ ଶୁଣିବେ ଡାଏଲ ଆକାଶବାଣୀ। ପୂର୍ବାହ୍ନ ଏଗାରଟାରେ ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଯାତ୍ରୀ, ରଚନା ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ। ପୂର୍ବାହ୍ନ ଏଗାରଟା ବାଜି ତିରିଶ ମିନିଟ୍ରେ ଶୁଣିବେ ପାଲ୍ଲା, ରାମହନୁଙ୍କ ଭେଟଘାଟ। ପରିବେଷଣ କରିଛନ୍ତି ଶିଳ୍ପୀ ସୁରେନ୍ଦ୍ରନାଥ ସ୍ୱାଇଁ ଓ ସାଥୀ। ଘର ଘରଣୀ କାର୍ଯ୍ୟକ୍ରମ ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ, ଏଥିରେ ଶୁଣିବେ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ ଏକ ସାକ୍ଷାତକାର। ପରେ ରହିଛି ଅନ୍ୟ ଏକ ସାକ୍ଷାତକାର, ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ କାହିଁକି। ଅପରାହ୍ନ ପାଞ୍ଚଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ପରେ ଶୁଣିବେ ନିଯୁକ୍ତି ସୂଚନା। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

ପ୍ରଥମ ଗୀତଟି ଥିଲା ଆ ଅପ୍ ଲର୍ଡ ଚଲେ ଏହି ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଶେଷରେ ଶ୍ୟାମରାଜଙ୍କ ରଚନାରେ ଶିଳ୍ପୀ ହେଲେ କୁମାର ସାନୁ। ସଙ୍ଗୀତ ପରିଚାଳନା ଆଦେଶ ଶ୍ରୀବାସ୍ତବ। ଚଳଚ୍ଚିତ୍ର ଆଓ ପ୍ୟାର କରେ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 187 ଭାଗ।

କଶ୍ୟପ ହରିତୋଷଣ ବ୍ରତ ବା ପୁଂସବନ ବ୍ରତର ବିଧିନିଷେଧ ଦିତିଙ୍କୁ କହିଛନ୍ତି। ଗର୍ଭବତୀ ଦିତି ବିଧିପୂର୍ବକ ବ୍ରତ ପାଳନ କରିଛନ୍ତି। ବ୍ରତରେ ବିଘ୍ନ ଘଟିଲେ ପୁତ୍ରଟି କଶ୍ୟପଙ୍କ ସତ୍ତାନୁସାରେ ଇନ୍ଦ୍ରଙ୍କର ସଖା ହୋଇ ଭୂମିଷ୍ଠ ହେବ। ଇନ୍ଦ୍ର ବ୍ରତର ଛିଦ୍ର ଖୋଜିଛନ୍ତି। ଦିନେ ଦିତି ପାଦ ନ ଧୋଇ ଶୋଇପଡ଼ିବାରୁ ସେବାକାରୀ ଇନ୍ଦ୍ର ତାଙ୍କ ଗର୍ଭରେ ପଶି ସନ୍ତାନଟିକୁ ଅଣଚାଷ ଖଣ୍ଡ କରି କାଟିଛନ୍ତି। ଫଳରେ ଅଣଚାଷ ମରୁଦ୍ଗଣ ଭୂମିଷ୍ଠ ହୋଇଛନ୍ତି ଏବଂ ଇନ୍ଦ୍ର ସଖା ଭାବରେ ଦେବତ୍ୱ ଲାଭ କରିଛନ୍ତି। ଏବେ ଦିତି ପଚାରିଛନ୍ତି ଇନ୍ଦ୍ରଙ୍କୁ, ସେ ଚାହିଁଥିଲେ ମାତ୍ର ଗୋଟିଏ ପୁତ୍ର, ହେଲେ ଅଣଚାଷ ଜାତ ହେଲେ କିପରି?

ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 187ତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଉଜ୍ଜଳ ଆମ ଦେଶ, ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ନୀତିଦିନିଆ ଜୀବନରେ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଅଧିକ। ଆମେ ଯେତେ ସ୍ୱଚ୍ଛ ରହିବା, ଆପଣାର ପରିବେଶକୁ ସଫାସୁତୁରା ରଖିବା, ଆମ ଜୀବନ ସେତିକି ସୁସ୍ଥ ରହିବ, ନିରୋଗ ଜୀବନ ଜିଇଁବା ସମ୍ଭବ ହେବ। ସବୁଠୁ ବଡ଼ କଥା ହେଉଛି ଆମ ପରିବାରରୁ, ଆମ ଗାଁରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଜରୁରୀ। ଗାଁ ସୁନ୍ଦର ରହିଲେ, ପରିଷ୍କାର ରହିଲେ ଆମ ରାଜ୍ୟ, ଆମ ଦେଶ ସ୍ୱଚ୍ଛ ରହିବ। ଆଜି ଆସନ୍ତୁ ସ୍ୱଚ୍ଛ ଗାଁ, ସ୍ୱଚ୍ଛ ଦେଶ ସମ୍ପର୍କରେ ଆଲୋଚନାଟିଏ ଶୁଣିବା। ଆଲୋଚନା କରିଛନ୍ତି ସମାଜସେବୀ ସୁଶାନ୍ତ କୁମାର ଦାସ।
1: ବାସ୍ତବରେ ଗୋଟେ ପରମ୍ପରା, ଗୋଟେ ଦେଶ, ଗୋଟେ ସଭ୍ୟତାର ପରିଚୟ ତାର ପରିବେଶର ସ୍ୱଚ୍ଛତାରୁ ହିଁ ଜଣାପଡ଼େ। ଏ ଜ୍ଞାନଭୂମି, ଏ ବେଦଭୂମି ଭାରତବର୍ଷ ଦିନେ କେବଳ ସମୃଦ୍ଧ ନଥିଲା, ଏକ ପବିତ୍ର ସ୍ୱଚ୍ଛ ମଧ୍ୟ ଥିଲା, ଯାହା ଆଜି ପ୍ରତ୍ୟେକ ଗାଁରେ ପ୍ରତିଫଳିତ ହେଉଛି। ବର୍ତ୍ତମାନ ଗାଁରେ ବିଭିନ୍ନ ଡଷ୍ଟବିନ୍ ବ୍ୟବହାର କରାଯାଉଛି, ଗାଁର ଲୋକମାନେ ସ୍ୱଚ୍ଛତାକୁ ବୁଝିଲେଣି। ପୂର୍ବରୁ ଗାଁର ଲୋକମାନେ ବାହାରେ ମଳତ୍ୟାଗ କରୁଥିଲେ, ତାହା ଏବେ ଧୀରେ ଧୀରେ କମିବାକୁ ଲାଗିଲାଣି। ପ୍ରତ୍ୟେକ ଲୋକ ନିଜ ବାଡ଼ିରେ ଟଏଲେଟ୍ ବ୍ୟବହାର ମଧ୍ୟ କଲେଣି। ତଥାପି ଆମେ ଏତିକିରେ ରହିବା ଉଚିତ ନୁହେଁ। ଏହି କାର୍ଯ୍ୟକ୍ରମକୁ, ଏହି ଭାବନାକୁ, ଏହି ବିଚାରକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭିତରେ ପହଞ୍ଚାଇବା ପାଇଁ ଆମର ଚେଷ୍ଟା ଅହର ରହିବା ଆବଶ୍ୟକ। ତଥାପି ଗାଁର ପ୍ରତ୍ୟେକ ଲୋକଙ୍କୁ ଆହୁରି ସଚେତନ କରିବାର ଆବଶ୍ୟକତା ଅଛି। ଅନେକ ସଚେତନ କରାଯାଉଛି, ତଥାପି ଆହୁରି ଏହାର ଆବଶ୍ୟକତା ଅଛି। ସ୍ୱଚ୍ଛତା ଥିଲେ ରୋଗ ମାଡ଼ିବନି, ସ୍ୱଚ୍ଛତା ଥିଲେ ମନ ଖରାପ ହେବନି। ତେଣୁ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ମଣିଷର ମନକୁ ସବୁବେଳେ ପ୍ରଫୁଲ୍ଲିତ ରଖିବା ସହିତ ମଣିଷର ମନକୁ ସବୁବେଳେ ସକାରାତ୍ମକ ଦିଗକୁ ନେଇଥାଏ। ତେଣୁ ଆପଣମାନେ ନିଜ ନିଜର ଘର, ନିଜ ନିଜର ପରିବେଶ

ନିଜେ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। କେବଳ ସଫେଇ କର୍ମଚାରୀମାନଙ୍କ ଉପରେ ନିର୍ଭର କଲେ ହେବନି, ସ୍ୱଚ୍ଛତା ରଖିବା ଆମର କର୍ତ୍ତବ୍ୟ। ଆଜି ପୁରପଲ୍ଲୀରେ ସ୍ୱଚ୍ଛତାର ଜୟଧ୍ୱନି ବାଜୁଛି, ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ବ୍ୟକ୍ତି ଏବେ ସ୍ୱଚ୍ଛତା ଆଡ଼କୁ ନିଜର ପାଦ ବଢ଼ଉଛି। ଆମେ ବିଭିନ୍ନ ଜାଗାରେ ଦେଖିବାକୁ ପାଉଛୁ, ଗାଁର ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିବିଶେଷ, ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରୁଛନ୍ତି, ଯାହା ଆଗାମୀ ଦିନରେ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ ହେବ ବୋଲି ଆଶା। ଏବଂ ଆମେ ଯଦି କିଛି ଦିନ ପୂର୍ବରୁ ଆମ ଦେଶର ଗାଁ ଗହଳିକୁ ଦେଖିବା, ତେବେ ଆଜିର ଗାଁ ଗହଳି ଭିତରେ ସ୍ୱଚ୍ଛତା ଦୃଷ୍ଟିରୁ ନିଶ୍ଚିତ ଭାବରେ ଆମେ ଅଧିକ ଉନ୍ନତି କରିଛେ। ଗାଁ ଗହଳିରେ ଆଉ ସେମିତି ଅଳିଆ ନର୍ଦ୍ଦମା ଦେଖାଯାଉନି, ଧୀରେ ଧୀରେ ପରିବର୍ତ୍ତନ ହେଉଛି। ତେଣୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କେବଳ କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହଁ। ଆମ ଦେଶ ଭାରତବର୍ଷରେ ପ୍ରତ୍ୟେକ ଲୋକମାନଙ୍କ ପାଖରେ ଏଟା ପହଞ୍ଚିବା ଦରକାର। ଏଟା ଏକ ଜନ ଆନ୍ଦୋଳନ ରୂପରେ ଭାରତବର୍ଷରେ ଠିଆ ହେବା ଦରକାର। ଗାନ୍ଧିଜୀ କହିଥିଲେ ସ୍ୱଚ୍ଛତା ସମସ୍ତଙ୍କର ପ୍ରାଥମିକତା ହେବା ଆବଶ୍ୟକ। ବର୍ତ୍ତମାନ ଯେଉଁ ସ୍ୱଚ୍ଛ ଭାରତ ମିଶନ ଚାଲିଛି ଭାରତବର୍ଷରେ, ଭାରତକୁ ସ୍ୱଚ୍ଛତାର ଏକ ସ୍ୱତନ୍ତ୍ର ସ୍ଥାନକୁ ନେବା ପାଇଁ ସେହି ମିଶନର ପ୍ରତୀକ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଚଷମା। ସେ ଚଷମା ଦେଖିଲେ ଆମକୁ ଲାଗେ ସେ କେବଳ ଏକ ଚିତ୍ର ନୁହେଁ, ସେ ଚିତ୍ର ଯେମିତି କହୁଛି ଏବଂ ସେ ଚିତ୍ର ମାଧ୍ୟମରେ ଗାନ୍ଧିଜୀ ଯେମିତି କହୁଛନ୍ତି ଯେ ତମେମାନେ କ'ଣ କରୁଛ ମୁଁ ସବୁ ଦେଖୁଛି। ତେଣୁ ମହାତ୍ମା ଗାନ୍ଧୀଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଏବଂ ତାଙ୍କର ସବୁଠାରୁ ବଡ଼ ଉକ୍ତି ଥିଲା, ସ୍ୱତନ୍ତ୍ରତା ଠାରୁ ସ୍ୱଚ୍ଛତା ଅଧିକ ଆବଶ୍ୟକ। ତେଣୁ ନିଶ୍ଚିତ ଭାବରେ ସେହି କ୍ଷେତ୍ରରେ ମୋ ଭାରତ କାମ କରୁଛି, ମୋ ଭାରତର ଗାଁ ଗହଳି ସେହି ଦିଗକୁ ବଢ଼ୁଛନ୍ତି, ଏଥିରେ ସନ୍ଦେହ ନାହିଁ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ତେଣୁ ତାକୁ ବଞ୍ଚିବାକୁ ହେଲେ ମୌଳିକ ଆବଶ୍ୟକତା ତଥା ଖାଦ୍ୟ, ବସ୍ତ୍ର, ବାସଗୃହ ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ମୁଁ କହିବି ଖାଲି ଏତିକି ହେଲେ ହେବନି, ସେଥିପାଇଁ ସ୍ୱଚ୍ଛ ପରିବେଶ ଆବଶ୍ୟକ। ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ଗାଁ ଠାରୁ ଆରମ୍ଭ କରି ସ୍ୱଚ୍ଛ ଦେଶ ଗଠନ କରିବାକୁ ସକ୍ଷମ ହୋଇପାରିବ। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ସ୍ୱଚ୍ଛତା ଆମ ପରମ୍ପରା ଓ ଜୀବନର ଏକ ଧାରା। ବୌଦ୍ଧିକ ଯୁଗରେ ଆମ ମୁନିଋଷିମାନେ ସରଳ ଜୀବନଯାପନ ସହିତ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଯତ୍ନଶୀଳ ଥିଲେ। ଆମେ ଯଦି ଆମର ବେଦ, ଉପନିଷେଦ, ବିଭିନ୍ନ ଗ୍ରନ୍ଥ ଦେଖିବା, ସେଥିରେ ମଧ୍ୟ ସ୍ୱଚ୍ଛତା ଓ ପବିତ୍ରତାକୁ ଅନେକ ଗୁରୁତ୍ୱ ଦିଆଯାଇଛି। ତେଣୁ ଆଜି ସ୍ୱଚ୍ଛତା ପ୍ରତ୍ୟେକ ମାନବ ସମାଜ ପାଇଁ, ପ୍ରତ୍ୟେକ ବ୍ୟକ୍ତି ପାଇଁ ନିତ୍ୟାନ୍ତ ଆବଶ୍ୟକ। ସ୍ୱଚ୍ଛତା ଏକ ମୌଳିକ ଆବଶ୍ୟକତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। 2014 ମସିହା ଅକ୍ଟୋବର 2 ତାରିଖରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ନେଇ ଯେଉଁ ଡାକରା ଦେଇଥିଲେ, ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ତାହା ଆଜି ପ୍ରତ୍ୟେକ ଗାଁ ଗହଳିରେ ସଫଳ ହେବାକୁ ଯାଉଛି। ଏ ପୃଥିବୀ ହେଉଛି ଆମ ମା, ଏ ଗାଁ ହେଉଛି ଆମ ମା, ଏ ଗାଁ ମୋ ଘର, ଏକୁ ଯଦି ମୁଁ ସଫା ରଖିବି, ପବିତ୍ରତା ରଖିବି, ତେବେ ମୋ ଜନ୍ମଭୂମି ମାଟି ମଧ୍ୟ ପବିତ୍ରତା ରହିବ ଏବଂ ମୋ ଗାଁ ସ୍ୱଚ୍ଛତା ରହିଲେ ଧୀରେ ଧୀରେ ମୋ ଦେଶ ମଧ୍ୟ ସ୍ୱଚ୍ଛତା ହେବ, ଆଉ ସାରା ପୃଥିବୀରେ ମୋ ଦେଶ ସ୍ୱଚ୍ଛ ଦେଶ, ସୁସ୍ଥ ଦେଶ ହେଇ ସମସ୍ତଙ୍କ ପାଖରେ ଏକ ସୁନ୍ଦର ସନ୍ଦେଶର ବାର୍ତ୍ତା ଦେବ। ଏବଂ ଏହା ଆଉ ବେଶୀ ସମୟ ନୁହେଁ, ଖୁବ୍ ଶୀଘ୍ର ମୋ ଦେଶ ଭାରତ ସ୍ୱଚ୍ଛତାର ଶୀର୍ଷରେ ପହଞ୍ଚିବ, ଏଥିରେ ତିଳେ ମାତ୍ର ସନ୍ଦେହ।

ଗାଁ ସ୍ୱଚ୍ଛ ଦେଶ ଏ ସମ୍ପର୍କରେ କହିଥିଲେ ସମାଜସେବୀ ସୁଶାନ୍ତ କୁମାର ଦାସ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000ରୁ ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୁହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଜଳ ସୁରକ୍ଷା ଓ ସିଞ୍ଚନ ବ୍ୟବସ୍ଥାର ବିକାଶ ସମ୍ପର୍କରେ ଆଲୋକପାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିଭିଭୂମି କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରୁ 3,20,000 ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟର ଜଳ ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ 770 ନୂତନ ଚେକ୍ଡ୍ୟାମ୍ ଓ 9 ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ଆଇଏସ୍ଏସ୍ ଶେଷ ହୋଇଥିବା ବେଳେ 1,312 ପୁରୁଣା ଚେକ୍ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି। ଏହା ସହିତ ଆଗାମୀ ବର୍ଷକ ମଧ୍ୟରେ 14 ଆଇଏସ୍ଏସ୍ ପ୍ରକଳ୍ପ ଏବଂ 6 ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରକୁ ସହାୟତା ପାଇଁ 3,224 କମ୍ୟୁନିଟି ଲିଫ୍ଟ ଇରିଗେସନ୍, 20,228 ଡିପ୍ ବୋରୱେଲ୍ ଏବଂ 8,917 ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000ରୁ ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜଳସେଚନର ଉତ୍କୃଷ୍ଟ କାର୍ଯ୍ୟାନ୍ୱୟନ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ସଂରକ୍ଷଣ, ଭୂତଳ ଜଳ ପରିଚାଳନା ଓ ଭିତ୍ତିଭୂମି ବିକାଶ ଉପରେ ବ୍ୟାପକ ଆଲୋଚନା କରିଥିଲେ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ତଥ୍ୟଭିତ୍ତିକ, ବୈଜ୍ଞାନିକ ଓ ପ୍ରଯୁକ୍ତି ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରାଧିକରଣ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ୟୁଏନ୍ଡିପି ଏବଂ ସିଭିକ୍ ଡାଟା ଲ୍ୟାବ୍ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହି ଚୁକ୍ତିନାମା ପରେ ରାଜ୍ୟରେ ବିପର୍ଯ୍ୟୟର ବିପଦ, ପ୍ରଭାବ ଆକଳନ ଏବଂ ଡିଜିଟାଲ୍ ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ। ଏଥିରେ ପ୍ରଯୁକ୍ତି, ତଥ୍ୟ, ନବସୃଜନ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ବିପର୍ଯ୍ୟୟ ଜନିତ ବିପଦକୁ ଠିକ୍ ଭାବେ ଚିହ୍ନଟ ଓ ବୁଝିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ବିପଦ ସମ୍ପର୍କିତ ତଥ୍ୟ ଓ ବିପଦ ଆକଳନ ଆଧାରରେ ସମନ୍ୱିତ ଭାବେ କାର୍ଯ୍ୟ କରି ଓଡ଼ିଶା ଅଧିକ ସୁରକ୍ଷିତ, ସଶକ୍ତ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲା କରିପାରୁଥିବା ରାଜ୍ୟ ଭାବେ ଆଗକୁ ବଢ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଏହି ଚୁକ୍ତିନାମା ଫଳରେ ରାଜ୍ୟରେ ବିପର୍ଯ୍ୟୟର ବିପଦ ଏବଂ ପ୍ରଭାବର ଆକଳନ, ତାର ଡାଟା ଭିତ୍ତିକ

0: ନିଷ୍ପତ୍ତି ଗ୍ରହଣ ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ। ଓଷ୍ଟମା ଏବଂ UNDP ଭିତରେ ଯେଉଁ ବୁଝାମଣା ସ୍ୱାକ୍ଷରିତ ହୋଇଛି ତାର ଫଳରେ 30 ଜିଲ୍ଲାରେ ବ୍ୟାପକ ସର୍ଭେ ହେବ ଏବଂ 30 ଯାକ ଜିଲ୍ଲାରେ ବିପଦ, ବ୍ୟାପକ ବିପଦ, ବିପଦର ପ୍ରଭାବ କେତେ ଏବଂ ତାର ସମ୍ବେଦନଶୀଳତାର ଆକଳନ, ରିସ୍କ ଏବଂ ଭର୍ନରାବିଲିଟି ଏସେସ୍ମେଣ୍ଟ କରାଯିବ।
1: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ଠାରେ ଶୁଭାରମ୍ଭ କରିଛନ୍ତି।

0: କରାଯିବ।
1: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ଠାରେ ଶୁଭାରମ୍ଭ କରିଛନ୍ତି। ଯୋଜନାରେ 800 ଜଣ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷାକୁ ସମ୍ମାନ ଜଣାଇ ତଥା ତୀର୍ଥଯାତ୍ରା ସ୍ୱପ୍ନ ପୂରଣ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: ଆମେ ଲିଙ୍ଗରାଜ ମହାପ୍ରଭୁଙ୍କର ଏ ଭୁବନେଶ୍ୱରର ମାଟି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଖରୁ ଅଯୋଧ୍ୟାର ରାମ ମନ୍ଦିର ବା ରାମଙ୍କ ଦରବାର ସହ ରାମଲାଲାଙ୍କ ଦର୍ଶନ, କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ସୁଯୋଗ ଆମ ବରିଷ୍ଠ ନାଗରିକମାନଙ୍କୁ ମିଳିବ। ତେଣୁ ଆଗକୁ ଆହୁରି 4 ଟ୍ରେନ୍ ସ୍ତରସ୍ତର ହୋଇଯିବ। ତେଣୁ ଓଡ଼ିଶା ସାରାର ବନ୍ଧୁମାନେ ଯେଉଁମାନଙ୍କୁ 60 ପରିବାର ଭିତରେ ଜଣକୁ କାହାକୁ ଦମ୍ପତିଙ୍କ ଭିତରେ 60 ହୋଇଥିବ ସେମାନଙ୍କୁ ଏ ସୌଭାଗ୍ୟ ମିଳିବ।
1: ଏହି ପର୍ଯ୍ୟାୟରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସମେତ 25 ଜଣ ଅଧିକାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ଆସନ୍ତା 7 ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଗଣେଶ୍ୱର ବେହେରା ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ପ୍ରତୀକାତ୍ମକ ଭାବେ ରେଳ ଟିକେଟ୍ ଓ କିଟ୍ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ 2026-27 ଆର୍ଥିକ ବର୍ଷରେ ମୋଟ 10 ପର୍ଯ୍ୟାୟରେ 8000 ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣସୀ, ହରିଦ୍ୱାର, ଋଷିକେଶ ଓ ମଦୁରାଇ ଭ୍ରମଣ କରିବେ। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମୋଟ ପାସ୍ ହାର 64.48% ରହିଛି। ପରୀକ୍ଷା ପାଇଁ 97,151 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ 53,314 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗିନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି ଜାରି ରହିଛି। ଏନେଇ 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଗତ ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣରେ ନିର୍ମିତ ରାହୁରେଖାକୁ ଓଲାଗି କରି ଭଣ୍ଡାର ଘରେ ରଖାଯାଇଥିଲା। ଏହାକୁ ଆଜି ରେଖାପଞ୍ଚମୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି କରାଯିବ। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦୈତାପତି ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ଏହି ରାହୁରେଖା ଲାଗି କରିବେ। ନଡ଼ିଆ ଉତ୍ପାଦନକୁ ପ୍ରୋହାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ, ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା। ନଡ଼ିଆ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 January 12 ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। ଭଦ୍ରକ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ରାଣୀତାଲଠାରେ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନଡ଼ିଆ ଉନ୍ନୟନ ବୋର୍ଡର ଉପନିର୍ଦ୍ଦେଶକ ଶଶିକୁମାର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ନଡ଼ିଆ ଦିବସ ପାଳନର ଆଭିମୁଖ୍ୟ ଓ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ସହର ନୂଆବନ୍ଧଠାରେ କାମଧେନୁ ଗୋଖାଦ୍ୟ ଭଣ୍ଡାରକୁ ବିଧାୟକ ଗୌରୀଶଙ୍କର ମାଝୀ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଚାଷୀ ଓ ଗୋପାଳକମାନେ ସୁଲଭ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ପାଇପାରିବେ, ଯାହା ପଶୁପାଳକ ଓ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦର ସାଧାରଣ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଉମେଶ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଜଳସେଚନ ଓ ପରିମଳ ବିଭାଗ, ମହ୍ୟଚାଷ, ପୂର୍ତ୍ତ, ଉଠା ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଦି ବିଭିନ୍ନ ବିଭାଗ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ାରେ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଚତୁର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ହୋଟେଲଗୁଡ଼ିକର ପରିବେଶ ସମ୍ମତିପତ୍ର ଓ ବର୍ଜ୍ୟ ଜଳ ବିଶୋଧନାଗାର ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ ଓ ପରିବେଶ ଉଲ୍ଲଂଘନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଓଡ଼ିଶାର ଏଲିନା ମିଶ୍ର ଉତ୍କୃଷ୍ଟ ଚେସ୍ ଖେଳ ପ୍ରଦର୍ଶନ କରି ଏଫ୍ଆଇଡିଇ ରେଟିଂରେ ସ୍ଥାନିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ବର୍ଷିଆ ଏଲିନାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କର ଏହି ଯାତ୍ରା ରାଜ୍ୟର ଅନେକ ପ୍ରତିଭା

0: ନିଜ କ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ତାଙ୍କର ଏହି ଅସାଧାରଣ ପ୍ରତିଭା ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଠଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000ରୁ ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜୀବନ ବୃକ୍ଷ ନଡ଼ିଆ ଗଛ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ନଡ଼ିଆ ବା ଶ୍ରୀଫଳ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଉପାଦାନ। ଏପରିକି ନଡ଼ିଆ ଗଛକୁ କଳ୍ପବୃକ୍ଷ ବୋଲି କୁହାଯାଏ, କାରଣ ଏହାର ପ୍ରତ୍ୟେକଟି ଅଂଶ, ଫଳ, କତା, ବରଡ଼ା, ଖୋସା ଏବଂ ଗଛର ବକଳ ତଥା କାଠ ବହୁ ପ୍ରକାରେ ଆମ ଜୀବନରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆ ଗଛର ସୁରକ୍ଷା, ନଡ଼ିଆ ଚାଷର ପ୍ରସାର ଏବଂ ଆର୍ଥିକ ଓ ପରିବେଶ ସୁରକ୍ଷାରେ ଏହାର ଭୂମିକା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। 2009 ସେପ୍ଟେମ୍ବର ମାସ 2 ଏସିଆ ପ୍ରଶାନ୍ତ ମହାସାଗରୀୟ ନଡ଼ିଆ ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ସେପ୍ଟେମ୍ବର 2 ବିଶ୍ୱ ନଡ଼ିଆ ଦିବସ ଭାବେ ପାଳନ କରାଯାଇ ଆସୁଛି। ଭାରତ ଭଳି କୃଷି ପ୍ରଧାନ ଦେଶରେ ନଡ଼ିଆ କେବଳ ପୂଜା ପାର୍ବଣର ଏକ ପ୍ରମୁଖ ଉପାଦାନ ମଧ୍ୟରେ ସୀମିତ ନ ରହି ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀ ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ଜୀବିକାର ମୁଖ୍ୟ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଆହ୍ୱାନ ସମୟରେ ନଡ଼ିଆ ସୁରକ୍ଷିତ ଖାଦ୍ୟ, ଶକ୍ତି ଓ ଜୀବିକା ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ନଡ଼ିଆ ଉତ୍ପାଦନ, ସ୍ଥାୟୀ କୃଷି ଏବଂ କୃଷକଙ୍କ ସଶକ୍ତିକରଣକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନଡ଼ିଆ ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ଆପଣାଇବା ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆମ ସମାଜ ଏବଂ ସଂସ୍କୃତିରେ ନଡ଼ିଆକୁ ଏକ ସର୍ବଶ୍ରେଷ୍ଠ ଖାଦ୍ୟ ଭାବେ ପରିଗଣନା କରାଯାଏ। ନଡ଼ିଆ ପାଣି ଶରୀରକୁ ତୁରନ୍ତ ଉର୍ଜା ପ୍ରଦାନ କରିବା ସହ ଜଳଶୂନ୍ୟତା ଦୂର କରିଥାଏ, ତେଣୁ ଏହାକୁ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ ବୋଲି ଗ୍ରହଣ କରାଯାଇଥାଏ। ନଡ଼ିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ, କାରଣ ଏଥିରେ ଶରୀର ପାଇଁ ଉପଯୋଗୀ ଲୌରିକ୍ ଏସିଡ୍ ରହିଛି। ଏଥିରେ ରହୁଥିବା ଫାଇବର ଏବଂ ତନ୍ତୁ ଶରୀରର ପାଚନ କ୍ରିୟାକୁ ସକ୍ରିୟ ରଖେ। ନଡ଼ିଆ ତେଲ ବ୍ୟବହାର ଆମ ଜୀବନରେ କେତେ ଉପଯୋଗୀ ତାହା ପ୍ରାୟ ସମସ୍ତେ ଜାଣିସାରିଛୁ। ତ୍ୱଚା ଏବଂ ଚୁଟି ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଏପରିକି ଗ୍ରାମାଞ୍ଚଳରେ ବ୍ୟବହୃତ ମରା ନଡ଼ିଆ ତେଲ ବିଭିନ୍ନ ପ୍ରକାର ଚର୍ମରୋଗକୁ ଶରୀରଠାରୁ ଦୂରେଇ ରଖିଥାଏ। ପରିବେଶ ସନ୍ତୁଳନରେ ମଧ୍ୟ ନଡ଼ିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ ଗଛର ଚେର ମାଟିକୁ ଶକ୍ତ ଭାବେ ଧରି ରଖିବା ଫଳରେ ମୃତ୍ତିକା କ୍ଷୟ ପ୍ରତିହତ ହେବା ସହ ବାତ୍ୟାର ପ୍ରଭାବ ହ୍ରାସ ପାଇଥାଏ। ବାୟୁମଣ୍ଡଳରୁ ପ୍ରଚୁର ପରିମାଣ ଅଙ୍ଗାରକାମ୍ଳ ଆହରଣ କରି ନଡ଼ିଆ ଗଛ ପରିବେଶକୁ ସୁରକ୍ଷିତ ରଖିଥାଏ। ନଡ଼ିଆ କତାରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପରିବେଶ ଅନୁକୂଳ ହେବା ସହ ମଣିଷ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଚାଷ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ବିଶ୍ୱସ୍ତରରେ ନଡ଼ିଆ ଉତ୍ପାଦନରେ ଭାରତ 31%ରୁ ଉର୍ଦ୍ଧ୍ୱ ଏବଂ ଚାଷ କ୍ଷେତ୍ରରେ ପାଖାପାଖି 18% ଅବଦାନ ରହିଛି। କେରଳମ୍ରେ ସବୁଠାରୁ ଅଧିକ ନଡ଼ିଆ ଚାଷ କ୍ଷେତ୍ର ରହିଛି। ହେଲେ ନଡ଼ିଆ ଉତ୍ପାଦନରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆନ୍ଧ୍ରପ୍ରଦେଶ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ରହିଛି। କୃଷି ରପ୍ତାନୀ କ୍ଷେତ୍ରରେ ମଧ୍ୟ ନଡ଼ିଆ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି। ନଡ଼ିଆ ଏବଂ ନଡ଼ିଆ ଉତ୍ପାଦ ରପ୍ତାନୀ ପ୍ରତିବର୍ଷ ବୃଦ୍ଧି ପାଉଛି। ମଧ୍ୟପ୍ରାଚ୍ୟ ଭାରତୀୟ ନଡ଼ିଆ ଉତ୍ପାଦ ପାଇଁ ଏକ ବଡ଼ ବଜାର ପାଲଟିଛି। ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆକୁ ବହୁ ପରିମାଣର ନଡ଼ିଆ ଉତ୍ପାଦ ରପ୍ତାନୀ କରାଯାଉଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରମୁଖ ରପ୍ତାନୀ ସ୍ଥଳରେ ସଂଯୁକ୍ତ ଆରବ ଏମିରେଟ୍ସ, ଶ୍ରୀଲଙ୍କା, ଜର୍ମାନୀ, ରୁଷିଆ, ତୁର୍କୀ, ବେଲ୍ଜିୟମ୍, ଗ୍ରେଟ୍ ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡସ୍ ଆଦି ରହିଛି।

0: ଓଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 ଜାନୁଆରୀ 12 ତାରିଖରେ ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। କୋଚିରେ ଥିବା ଏହାର ମୁଖ୍ୟାଳୟ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନଡ଼ିଆ କ୍ଷେତ୍ରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଉତ୍ପାଦନ ପ୍ରକ୍ରିୟାକରଣ ବ୍ୟାପକ ବଜାର କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୋର୍ଡ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନଡ଼ିଆ କୃଷିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ନଡ଼ିଆ ଗଛ ପ୍ରକୃତିର ଏକ ଅମୂଲ୍ୟ ଅବଦାନ, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ପାଇଁ ଏକ ବରଦାନ।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ମ୍ୟାଟ୍ରିକ୍ ଫେଲ୍ ଚଳଚ୍ଚିତ୍ରରୁ। ଡକ୍ଟର ନିର୍ମଳ ନାୟକଙ୍କ ରଚନାରେ ଶିଳ୍ପୀମାନେ ଥିଲେ ସାହିଲ ହଡ୍ଡା ଏବଂ ଇରା ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଏଥର ନିଜାମଙ୍କ ରଚନାରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ଜବରଦସ୍ତ ପ୍ରେମିକ।

0: କାର୍ଯ୍ୟକ୍ରମର ଶେଷ ଗୀତଟି ଥିଲା ଲୋଫର ଚଳଚ୍ଚିତ୍ରରୁ। ବାପୁ ଗୋସ୍ୱାମୀଙ୍କ ରଚନାରେ ଶିଳ୍ପୀମାନେ ଥିଲେ ସାନ ଏବଂ ତପୁ ମିଶ୍ର। ସଙ୍ଗୀତ ପରିଚାଳନା କରିଥିଲେ ଗୁଡ୍ଲି ରଥ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟର ସମ୍ମିଳନୀରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା। ମୃତ୍ୟୁ ସଂଖ୍ୟା 1127କୁ ବୃଦ୍ଧି। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ଏବଂ ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର କିଦାମ୍ବୀ ଶ୍ରୀକାନ୍ତ ଓ ତନ୍ଭି ଶର୍ମା। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା ଆଜି ପ୍ରତିନିଧି ସଭାରେ ବନ୍ୟା ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପରିସ୍ଥିତିର ମୁକାବିଲା କରିବା ଲାଗି ଦୃଢ଼ ମନୋବଳ ଏବଂ ସାହସର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନେପାଳ ତିବ୍ଦତ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ବରଫଖଣ୍ଡ ଭୁଷୁଡ଼ିବା ଫଳରେ ବଡ଼ଧରଣର ବନ୍ୟା ଗତମାସ 26 ହୋଇଥିଲା ବୋଲି ସେ କହିଛନ୍ତି। ଏଥିରେ 1127 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4900 ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି। ନେପାଳର ରାସୁଆ, ନୂଆକୋଟ ଏବଂ ଧାଡିଙ୍ଗ ଜିଲ୍ଲାରେ କେବଳ ବନ୍ୟା ବିପର୍ଯ୍ୟୟ ହୋଇନଥିଲା, ବରଂ ନେପାଳର ସମଗ୍ର ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏପରି ଘଡ଼ିଛନ୍ତି ମୁହୂର୍ତ୍ତରେ ଦେଶର ନେତାମାନେ ସାଧାରଣ ଜନତାଙ୍କୁ ସାହସ, ସମର୍ଥନ ଏବଂ ଦୃଢ଼ ପ୍ରତିଶ୍ରତି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସୁରକ୍ଷା ସଂସ୍ଥାଗୁଡ଼ିକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି। ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେନାବାହିନୀର ହେଲିକପ୍ଟର ମଧ୍ୟ ଉଦ୍ଧାର ଓ ରିଲିଫ୍ ସହାୟତା ଜାରି ରଖିଛନ୍ତି। ଆହତମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ସେହିପରି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତଙ୍କ ଲାଗି ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିବା ଶ୍ରୀ ଶାହା କହିଛନ୍ତି। ଭାରତ ପକ୍ଷରୁ ନେପାଳକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ଜାରି ରହିଛି। ନେପାଳରେ ଥିବା ଭାରତର ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଆଜି ଅପରାହ୍ନରେ ନେପାଳରେ ରିଲିଫ୍ ସହାୟତା ସାମଗ୍ରୀ ନେଇ ଭାରତର ପଞ୍ଚମ ବିମାନ ପହଞ୍ଚିଛି। ସେଥିରେ 11 ଜଣ ଉଦ୍ଧାରକାରୀ ଦଳ ଉପଯୁକ୍ତ ଯନ୍ତ୍ରାଂଶ ନେଇ ଯାତ୍ରା କରିଛନ୍ତି। ବିମାନରେ 5.5 ଟନ୍ର ଅତ୍ୟାବଶ୍ୟକ ଔଷଧପତ୍ର ମଧ୍ୟ ପଠାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି, ନବନିର୍ବାଚିତ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକ ବିସିଆଇ ଗଠନ ପାଇଁ ବୈଧାନିକ ପ୍ରକ୍ରିୟା ଶେଷ କରିବା ପରେ ଭାରତୀୟ ବାର୍ କାଉନ୍ସିଲ୍ର ପୁନର୍ଗଠନ କରାଯିବ। ବରିଷ୍ଠ ଆଇନଜୀବୀ ମନନ ମିଶ୍ର ବିସିଆଇ ଅଧ୍ୟକ୍ଷ ପଦବୀରେ ରହିବା ସହିତ ତାଙ୍କ କାର୍ଯ୍ୟକାଳ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଚ୍ୟାଲେଞ୍ଜ କରାଯାଇ ହୋଇଥିବା ଆବେଦନଗୁଡ଼ିକର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍

ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ବାର୍ ପରିଷଦରେ ମହିଳା ସଦସ୍ୟଙ୍କ ବିଚାରାଧୀନ ମାମଲାଗୁଡ଼ିକ ଶେଷ କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଷଦଗୁଡ଼ିକ ସେମାନଙ୍କର ଚୂଡ଼ାନ୍ତ ଗଠନ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ସପ୍ତାହ ଏବଂ ପରେ ଦୁଇ ସପ୍ତାହ ମଧ୍ୟରେ ଆଡ୍ଭୋକେଟ୍ ଆଇନର ଧାରା 4(1)ର ସି ଅନୁଯାୟୀ ଅବଶିଷ୍ଟ ବୈଧାନିକ ପଦକ୍ଷେପଗୁଡ଼ିକୁ ଶେଷ କରି ଅନୁପାଳନ ରିପୋର୍ଟ ଦାଖଲ କରିବେ। କେନ୍ଦ୍ର ସରକାର 2024 ବର୍ଷ ନିମନ୍ତେ ତେଞ୍ଜିଙ୍ଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ଘୋଷଣା କରିଛନ୍ତି। ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିକୂଳ ପରିସ୍ଥିତିରେ ତ୍ୱରିତ ଏବଂ ଫଳପ୍ରଦ ନିଷ୍ପତ୍ତି ଗ୍ରହଣ, ସାହସିକତା, ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଏହି ପୁରସ୍କାର ଉଦ୍ଦିଷ୍ଟ। ପୁରସ୍କାରକୁ 4 ବର୍ଗ ଭୂସାହସିକତା, ଜଳ ସାହସିକତା, ଆକାଶମାର୍ଗ ସାହସିକତା ଏବଂ ଆଜୀବନ ସାହସିକତାରେ ବିଭକ୍ତ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ବ୍ୟକ୍ତିବିଶେଷଙ୍କୁ 15,00,000 ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ। ଭୂସାହସିକତା ବର୍ଗରେ ବଲଜିତ କୌର ଏବଂ କାଲଜାଙ୍ଗ ରିଗ୍ଜିନ୍, ଜଳସାହସିକତା ବର୍ଗରେ ରିମୁ ଶାହା ଏବଂ ଆଜୀବନ ସାହସିକତା ବର୍ଗରେ ଶିବପ୍ରସାଦ ଚାମଲିଙ୍କ ନାମ ମନୋନୀତ କରାଯାଇଛି। ଜାତୀୟ ଚୟନ କମିଟି ଦ୍ୱାରା ଏହିସବୁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିଶ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ କ୍ରୀଡ଼ା ପୁରସ୍କାର 2025 ସହିତ ଏହି ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ପ୍ରଦାନ ଉତ୍ସବର ତାରିଖ ପରେ ଘୋଷଣା କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର, ପୂର୍ବତନ କମାଣ୍ଡର ତଥା ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ହୋଇଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ମଣିରାମ ଦାସ ଛାୱାନୀଠାରେ ଅନୁଷ୍ଠିତ ବୈଠକରେ ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଶ୍ରୀ ମିଶ୍ର ଟ୍ରଷ୍ଟ ଏବଂ ଶ୍ରୀ ରାମମନ୍ଦିର ସମ୍ପର୍କିତ ସମସ୍ତ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ଟ୍ରଷ୍ଟର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ କ୍ରିଷ୍ଣା ମୋହନ ମଧ୍ୟ ଅନ୍ୟ 3 ସଦସ୍ୟ ଅଯୋଧ୍ୟାର ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଣ୍ଡେ, ଦିଲ୍ଲୀର ମହେଶ ଭାଗଚାନ୍ଦକା ଏବଂ ଶିକୋହାବାଦର ଅବସରପ୍ରାପ୍ତ କୁଳପତି ଡକ୍ଟର ନିର୍ମଳା ଯାଦବଙ୍କ ନାମ ଘୋଷଣା କରିଛନ୍ତି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ କୋହଲି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱାଡେ ଅଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଶକ୍ତି ସୁରକ୍ଷା, ଜାତୀୟ ସୁରକ୍ଷା, ସ୍ୱୟଂକ୍ରିୟ ରଣନୀତି ଆତ୍ମନିର୍ଭରଶୀଳ ଅର୍ଥନୀତିଠାରୁ ପୃଥକ୍ ନୁହେଁ। ଷଷ୍ଠ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ନୂଆଦିଲ୍ଲୀରେ ପିଏଚ୍ଡି ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଭାରତର ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଅଭିଯାନ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ଶ୍ରୀ ସିଂହ ଆତ୍ମନିର୍ଭରଶୀଳ, ସ୍ୱଦେଶୀ, ସୁଲଭ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶକ୍ତି କ୍ଷେତ୍ର ବୃଦ୍ଧି ଉପରେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ସମୟ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଦିଗରେ ଗତି କରୁଛି। ଏହା ମଧ୍ୟ ସ୍ୱଚ୍ଛ ଶକ୍ତି ଦିଗକୁ ଅଗ୍ରସର ହେଉଛି। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ଆଗ୍ରହୀ। ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବିକାଶ ସହ ବିନିଯୋଗ ଲାଗି ଭାରତ ତା'ର ଯାତ୍ରା ଜାରି ରଖିଛି ବୋଲି ଶ୍ରୀ ସିଂହ କହିଛନ୍ତି। ଆଣବିକ ଶକ୍ତି ହେଉଛି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହାଦ୍ୱାରା ଶକ୍ତି ସୁରକ୍ଷାର ବହୁମୁଖୀ କାର୍ଯ୍ୟ ହାସଲ ପାଇଁ ସରକାରଙ୍କର ଆଭିମୁଖ୍ୟ ରହିଥିବା ଶ୍ରୀ ସିଂହ କହିଛନ୍ତି। ଭାରତର ସ୍ୱଚ୍ଛ ଶକ୍ତି ପରିଚାଳନା କ୍ଷେତ୍ରରେ ଜୈବ ଇନ୍ଧନ ଏବଂ ପରିବର୍ତ୍ତିତ ଅର୍ଥନୀତି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ଭାରତର ମହାସାଗର ଅଭିଯାନ ତ୍ୱରାନ୍ୱିତ କ୍ଷେତ୍ରରେ ସେଚେଲ୍ସର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି। ନୂଆଦିଲ୍ଲୀଠାରେ ସେଚେଲ୍ସ ବାଚସ୍ପତି ଆର୍ଏଲ୍ ଏର୍ନେଷ୍ଟାଙ୍କ ସହ ଆଲୋଚନା ସମୟରେ ଶ୍ରୀ ବିର୍ଲା ଏହା କହିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଭାରତ ଓ ସେଚେଲ୍ସ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରଦାନ, ଡିଜିଟାଲ ପାର୍ଲାମେଣ୍ଟ, ଦକ୍ଷତା ଗଠନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯାଇଥିଲା। ଆଫ୍ରିକାର କଙ୍ଗୋରେ ଇବୋଲାରେ ଏପର୍ଯ୍ୟନ୍ତ 3,000ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6,100ରୁ ଉର୍ଦ୍ଧ୍ୱ ଜଣଙ୍କଠାରେ ଇବୋଲା ସଂକ୍ରମଣ ସୁନିଶ୍ଚିତ କରାଯାଇଛି। ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ତଥ୍ୟ ଅନୁଯାୟୀ 6,186 ଜଣଙ୍କଠାରେ ଇବୋଲା ଭୂତାଣୁ ସୁନିଶ୍ଚିତ

0: ସୂଚିତ କରାଯାଇଛି। ସେଥିମଧ୍ୟରେ 3007 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ 750 ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତର କିଦାମ୍ବି ଶ୍ରୀକାନ୍ତ ଏବଂ ତନ୍ଭି ଶର୍ମା ଉନ୍ନୀତ ହୋଇଛନ୍ତି। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଓ ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳା ଏବଂ ତନିଶା କ୍ରାଷ୍ଟୋ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟର ସମ୍ମିଳନୀରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା। ମୃତ୍ୟୁ ସଂଖ୍ୟା 1127କୁ ବୃଦ୍ଧି। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ଏବଂ ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ ଓ ତନ୍ଭି ଶର୍ମା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କନ୍ଧମାଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ରଶ୍ମିତା ଦାସ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ଅଭିନବ ପ୍ରୟାସ ଟିଚ୍ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିଛି। ମାସର ପ୍ରତ୍ୟେକ ସୋମବାର ଜିଲ୍ଲାପାଳଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିଭିନ୍ନ ବ୍ଲକରେ ଜନଶୁଣାଣି ଶିବିରରେ ରହୁଥିବା ବେଳେ କନ୍ଧମାଳ ଜିଲ୍ଲା ଭଳି ଦୁର୍ଗମ ଜିଲ୍ଲାରେ କିଭଳି ଶିକ୍ଷାରେ ସୁଧାର ଆସିବ ସେଥିପାଇଁ ବିଭିନ୍ନ ବ୍ଲକର ବିଦ୍ୟାଳୟଗୁଡ଼ିକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାଇ ପାଠ ପଢ଼ାଉଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସିଧାସଳଖ ଜିଲ୍ଲାପାଳ ଏସ୍ପି ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଆସିପାରୁଛନ୍ତି। ସେମାନଙ୍କ ଭିତରେ ପାଠ ପ୍ରତି ଆଗ୍ରହ ବଢ଼ୁଛି। ବିଭିନ୍ନ ବିଦ୍ୟାଳୟରେ ଥିବା ସମସ୍ୟାଗୁଡ଼ିକ ଜିଲ୍ଲା ପ୍ରଶାସନ ପାଖକୁ ସିଧାସଳଖ ଆସୁଛି ଯାହାଦ୍ୱାରା ସେଗୁଡ଼ିକ ତୁରନ୍ତ ସମାଧାନ ହୋଇପାରୁଛି। ଏ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି
3: ଇନିସିଏଟିଭଟା ଅଛି ଜିଲ୍ଲା ପ୍ରଶାସନର, ତାର ଉଦ୍ଦେଶ୍ୟ ରହିଲା କି କେମିତି ଆମେ ଜିଲ୍ଲା ପ୍ରଶାସନ ବ୍ୟାକ୍ ପୁଣି ସ୍କୁଲକୁ ପିଲାମାନଙ୍କ ସହିତ ଟିକେ ଇଣ୍ଟରାକ୍ସନ୍ ହବ। ଦ୍ୱିତୀୟ ଆମେ କହୁଛୁ କି କମ୍ସେ କମ୍ MDMରେ ଥରେ ଦେଖନ୍ତୁ, ଟଏଲେଟ୍ସ ଦେଖନ୍ତୁ, ବହୁତ ସ୍କୁଲରେ ବିଭିନ୍ନ ସମସ୍ୟା ଅଛି, ସେଟା ମଧ୍ୟ କମ୍ସେ କମ୍ ଜିଲ୍ଲା ପ୍ରଶାସନ ପାଖକୁ ଖବର ଆସିବ। ଆମ BDO ମାନେ ମଧ୍ୟ ଜାଣିବେ, DO ମଧ୍ୟ ଜାଣିବେ, ତ ଯୋଉ ଜାଗାରେ କିଛି ଇଣ୍ଟରଭେନ୍ସନ୍ ଦରକାର, ଜେନୁଇନ୍ ଇଣ୍ଟରଭେନ୍ସନ୍ ଯୋଉଟା ଦରକାର ସେଟା ମଧ୍ୟ ହୋଇପାରିବ।
2: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର 9 ୱାର୍ଡ ବାସିନ୍ଦା ରୁନୁ ପ୍ରଧାନଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ସହ ରହୁଥିବା ରୁନୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା। ମାତ୍ର 4 ମାସରେ ଘର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ରୁନୁଙ୍କୁ ଆଉ 45,000 ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ କହିଛନ୍ତି ଏ ସମ୍ପର୍କରେ କହିଛନ୍ତି ହିତାଧିକାରୀ ରୁନୁ ପ୍ରଧାନ
4: ଘର ତରଫରୁ ଆସିଛି 2,50,000, କିନ୍ତୁ ଯେହେତୁ ମୁଁ 4 ମାସ ଭିତରେ କମ୍ପ୍ଲିଟ କଲି ସେଥିପାଇଁ ମୋର ଆହୁରି ଏକ୍ସଟ୍ରା 45,000 ମିଳିଲା। ଚାହିଁବି ସମସ୍ତେ ଏମିତି କରନ୍ତୁ, ମୋ ଭଳି 4 ମାସ ଭିତରେ କମ୍ପ୍ଲିଟ କରନ୍ତୁ, ସୁବିଧା ପାଆନ୍ତୁ, ସବସିଡି ପାଆନ୍ତୁ।
2: କନ୍ଧମାଳ ଜିଲ୍ଲାରେ ବିଗତ 3 ବର୍ଷରେ 300ରୁ ଅଧିକ କୁମାରୀ ମାତୃତ୍ୱ ଘଟଣା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ରୋକିବା ନିମନ୍ତେ କନ୍ଧମାଳ ଏସ୍ପି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ 0 TN ପ୍ରେଗନାନ୍ସି ବିଷୟରେ ସଚେତନ କରାଯାଉଛି। ଏହାଦ୍ୱାରା ସେମାନେ ବିଭିନ୍ନ ଗାଁକୁ ଗାଁ ଯାଇ ଲୋକମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବେ, ଯାହାଦ୍ୱାରା ସଚେତନ ଓ ଆଇନ ବିଷୟରେ ସମସ୍ତେ ଅବଗତ ହେବେ। ଏ ସମ୍ପର୍କରେ କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ କହିଛନ୍ତି
5: ପ୍ରେଗନେନ୍ସି

0: ହେଟ ନାନୀ ଆଇଲ କି? ଆସ ଆସ ବସ।
1: ହଁ ଆସିଲି, କିସ ହେଲା ଏତେ ଶ୍ରଦ୍ଧାରେ ଅଛ?
0: ହେ ବାସ୍ନାରେ ଜାଣିପାରୁନ କି?
1: ହଇ କିସ ଗୋଟେ ପିଠା ପିଠା ବାସ୍ନା ହଉଛି।
0: ହଇ କାକରା ପିଠା ଟିକେ ଆଣିଥିଲି, ଗରମ ଗରମ ଅଛି, ଖାଇବା ଟିକେ।
1: ଆଜି କଣ କାକରା ପିଠା ଆଣିଛ?
0: ହେ କିଛି ନାହିଁ ନାନୀ, ବାଡ଼ରେ ନଡ଼ିଆ ଦୁଇଟା ହେଇଥିଲା ତ, ସବୁ ମିଶିକି ଖାଇଲେ ଭଲ ଲାଗବ, ଆଉ ନଡ଼ିଆ ଦୁଇଟାକୁ ସବୁକୁ କେମିତି ବାଣ୍ଟିବି ବୋଲିକି ସେଟାକୁ ପିଠା କରି ଧରି ଆଣିଛି। କଣ ବୋଲୁଛ, ଖାଇବ କି ନାଇଁ କୁହ?
1: ଖାଇବି ଖାଇବି, ନଡ଼ିଆ ଦିବସରେ ନଡ଼ିଆରୁ ପିଠା ଧରିକିନା ଆସୁଛ, ତାଠୁ ଭଲ କଥା ଆଉ କିସ ଅଛି ଯେ। ଆଗ ଆମର ଭାଇ ଭଉଣୀ ମାନଙ୍କୁ ଟିକେ ସ୍ୱାଗତ ଜଣେଇ ଦବା ବୈଠକ ଘରକୁ।
0: ହଁ ହଁ, ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ SHG ମା ଭଉଣୀ ଆଉ ଆମର ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ତରଫରୁ
1: ଜୁହାର। ହେଲେ ଆଜି ନଡ଼ିଆ ଦିବସ ବୋଲି ଜାଣିଥିଲ କି ନାଇଁ?
0: ନାଇଁ, ସେ ଯୋଉ କହିବେ ନାଇଁ କି ଇଂଲିଶରେ ଗୋଟେ କୋ ଇନ୍ସିଡେନ୍ସ ବୋଲି, ସେମିତି ହେଇଛି ମୋର ସହିତ ଆଉ।
1: ହଁ, ସବୁ ବର୍ଷ ନାଇଁକି ଏ ସେପ୍ଟେମ୍ବର ମାସର 2 ତାରିଖକୁ ବିଶ୍ୱ ନଡ଼ିଆ ଦିବସ ବୋଲି ପାଳନ କରାଯାଉଛି।
0: ଓହୋ,
1: ହେଲେ ଆଜିର ନଡ଼ିଆ ଦିବସରେ ଆମେ ନଡ଼ିଆ ଚାଷ ବିଷୟରେ ଟିକେ ଆମର ଭାଇ ଭଉଣୀମାନଙ୍କ ସାଙ୍ଗେ କଥା ହେଇଯିବା।
0: ହଁ ହଁ, ଭଲ କଥା କହିଲ। ଆମର ନଡ଼ିଆ ଚାଷ ନେଇକି ଗୋଟେ ଲାଭଦାୟକ ଆଉ ଦୀର୍ଘକାଳୀନ ରୋଜଗାରର ଗୋଟେ ମାଧ୍ୟମ, ଜାଣିଛ କି ନାହିଁ? ଆମର ଓଡ଼ିଶାର ଜଳବାୟୁ ଆଉ ମାଟି ନଡ଼ିଆ ଚାଷ ପାଇଁ ବେଶୀ ବଢ଼ିଆ ନାନୀ, ଆର ପାଇଁ କିଛି ନାହିଁ। ବାଲିଆ ଦରସା କି ନହେଲେ ନିଗିଡ଼ା ମାଟି ନହେଲେ ନଦୀକୁଳିଆ ପଟୁ ମାଟି ଆମର ଏଇ ନଡ଼ିଆ ଚାଷ ପାଇଁ ସବୁଠୁ ଭଲ, ଜାଣିଛ କି ନାହିଁ?
1: ହଁ, ଉଷ୍ମ ଆଉ ଆଦ୍ର ଜଳବାୟୁ ଦରକାର। ବାର୍ଷିକ ହାରାହାରି 200-300 cm ବର୍ଷା ଏବଂ 37°-32°C ତାପମାତ୍ରା ଏଇ ନଡ଼ିଆ ଚାଷ ପାଇଁ ଉପଯୁକ୍ତ।
0: ହଇ, ତା ସହିତ ଗାତ କେମିତି ଖୋଳିବା? 1 ମିଟର ଲମ୍ବ, 1 ମିଟର ଓସାର ଆଉ 1 ମିଟର ଗଭୀରରେ ଗାତ ଖୋଳିଲେ ହେଇଯିବ। ଆଉ ଗଛକୁ ଗଛ 7.5-8 ମିଟର ବ୍ୟବଧାନ ରଖିଲେ ଭଲ ହବ। ଆହୁରି ପ୍ରତି ଗାତରେ ନେଇକି 20-25 କିଲୋଗ୍ରାମ ଜୈବିକ ଖତ କି ନହେଲେ ସଢା ଗୋବର ଖତ, 1 କିଲୋଗ୍ରାମ ସୁପର ଫସ୍ଫେଟ୍ ଆଉ ଉପର ମାଟି ମିଶେଇକି ଗାତକୁ ପୁରା କଲା ପରେ May-June ବୋଲେ ବର୍ଷା ଦିନ ଆରମ୍ଭ କି ନହେଲେ September-October ମାସରେ ଆମେ ନଡ଼ିଆ ଗଛ ଲଗେଇ ପାରିବା ଆଉ ତାର ଚାଷବାସ ମିଶାରୁ କରିପାରିବା।
1: ଶୀତ ଦିନରେ 10-15 ଦିନ ଅନ୍ତରାଳରେ, ଆହୁରି ଖରା ଦିନରେ 4-7 ଦିନ ଅନ୍ତରାଳରେ ଜଳସେଚନ କରିବାକୁ ପଡିବ। ସେମିତି ବିନ୍ଦୁ ଜଳସେଚନ ଦ୍ୱାରା ଜଳ ଓ ସାରର ସଠିକ୍ ବ୍ୟବହାର କରିପାରିବା। ଗଛ ମୂଳରେ ନଡ଼ିଆ କତା କିମ୍ବା ଶୁଖିଲା ପତ୍ର ଦେଇକିନା ମଲ୍ଚିଂ କଲେ ମାଟିର ଆର୍ଦ୍ରତା ବଜାୟ ରହିବ। ଏବେ କଥା ହେବା ଏଇ ନଡ଼ିଆ ଚାଷର ରୋଗ ଆହୁରି ପୋକ ପରିଚାଳନା ବିଷୟରେ।
0: ହଁ ହଁ,

0: ଏଇ ନଡ଼ିଆ ଗଛରେ ସାଧାରଣତଃ ଗୋବର ପୋକ, ଲାଲ ପୋକ, କଳା ବୋତଲ ବା ପତ୍ରପୋଡ଼ା ରୋଗ ଦେଖାଯାଉଛି।
1: ହେଲେ ଏସବୁ ରୋଗ ପୋକ ଦମନ କରିକି ଭଲ ସାର ଦେଇକି କଲେ ମାତ୍ର ଆମକୁ ଭଲ ଫାଇଦା ହବ, କିଛି ବୋଲୁଛ?
0: ହଁ, ଏବେ ଯେଉଁ ତମେ ଏଇ ସାର କଥା କହିଲ, ତାଇରୁ ମତେ ଗୋଟେ କଥା ମନେ ପଡ଼ିଲା।
1: କଣ?
0: ଆମେ ଏଇ ଯୋଉ ରାସାୟନିକ ସାର ବ୍ୟବହାର କରୁଛେ କିଣିକି ନା, ତାଠୁ କଣ ଭଲ ଜିଆ ଖତ?
1: ହଇ ହଇ, ସତ କଥା।
0: ହଁ, ଜିଆ ଖତ ହଉଛି ଗୋଟେ ପ୍ରକାର ଜୈବିକ ସାର। ସେଟା ପାଇଁ ଆମେ କେମିତି ନିଜେ ଜିଆ ଖତ ପ୍ରସ୍ତୁତ କରିବା, ଆହୁରି ଆମର ଘରେ କେମିତି ପାକଶାଳା ବଗିଚା କରିପାରିବା, ସେ ଉପରେ ଆଜି ଗୋଟେ ସାର୍ଙ୍କଠୁ ବଢିଆ ବଢିଆ କଥା ସବୁ ଧରିକିନା ଆସିଛି।
1: ହେଟି ଭଲ ହେଲା ତ, ଆଉ ଦେଖ ସବୁକୁ ସବୁ ସହିତ ଏମିତି ମିଶିଲା ଭଳିଆ ଏକା ଆଜିର ଆମର କାର୍ଯ୍ୟକ୍ରମ ରହିଛି ନିକି, ଶୁଣବା ହେଲେ ସାକ୍ଷାତକାର।
2: ନମସ୍କାର ସାର୍। ଆଚ୍ଛା, ଆପଣଙ୍କୁ ଅନେକ ସ୍ୱାଗତ। ସାର୍, ଆମ ଶ୍ରୋତାମାନଙ୍କୁ ଟିକେ ଆପଣଙ୍କ ପରିଚୟ ଦେବେ।
3: ମୁଁ ମହେଶ କୁମାର ପାଢ଼ୀ, କୃଷି ଜିଲ୍ଲା ଅଧିକାରୀ ମାଲକାନଗିରିରେ କାର୍ଯ୍ୟରତ।
2: ସାର୍, ପ୍ରଥମେ କୁହନ୍ତୁ ଜିଆ ଖତ କଣ ଆଉ ଏହାର ଉପକାରିତା କଣ?
3: ଜିଆ ଖତ ଏକ ଜୈବିକ ସାର ଯୋଉଟାକି ଜିଆର ପରିତ୍ୟକ୍ତ ମଳର ସମଷ୍ଟି, କାରଣ ତ ଜିଆର ଯୋଉ ପରିତ୍ୟକ୍ତ ମଳ ତ୍ୟାଗ କରନ୍ତି ସେ ମଳକୁ ଆମେ ସାଧାରଣତଃ ଜିଆ ଖତ ବୋଲି କହିଥାଉ। ଆଉ ସେ ଜିଆ ଖତ ସାଧାରଣତଃ ଅନ୍ୟାନ୍ୟ ଜୈବିକ ଖତ ଅପେକ୍ଷା ବହୁତ ଉନ୍ନତକର। ସେଇଥିରେ ଅନ୍ୟ ଜୈବିକ ଖତରେ ଯେତେ ପରିମାଣରେ ଯୋଉ ସାର ଅଂଶ ଥାଏ ବା ଉପାଦାନ ଥାଏ, ଜୈବିକ ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍, ତା ସହିତ ଯୋଉ ଅଣୁସାର ଗୁଡାକ ଥାଏ ବହୁତ ପରିମାଣରେ ଜିଆ ଖତରେ ଥାଏ। ତେଣୁ କରିକି ଆମର ସାଧାରଣତଃ ଗୋବର ଖତ ଅପେକ୍ଷା ତିନି ଗୁଣ ଏଇଟା କାମ କାର୍ଯ୍ୟ କରିଥାଏ।
2: ଜିଆ ଖତ ପ୍ରସ୍ତୁତ କରିବା ପାଇଁ ଘରେ ଆମକୁ କଣ କଣ ସବୁ ସାମଗ୍ରୀ ଦରକାର?
3: ଆଜ୍ଞା, ପ୍ରଥମେ ଦରକାର ଗୋଟେ ଛୋଟ ଜାଲିଦାର ପାତ୍ର ଗୋଟେ ଦରକାର, ଯେମିତିକି କ୍ରେଟ ଯୋଉଟାକୁ କହୁଛନ୍ତି ଆମର ଯୋଉ ପନିପରିବା ରଖିବା କିମ୍ବା ଯୋଉଥିରେ ବି, କିମ୍ବା ବଡ ବାଲ୍ଟି କିମ୍ବା ଯୋଉଥିରେ ଗୋଟେ ଟପ୍, ପ୍ଲାଷ୍ଟିକ ଟପ୍ କିମ୍ବା ଦରକାର। ଆଉ ତା ସହିତ ଆଉ କିଛି ଗୋବର ଦରକାର, କିଛି ଜୈବିକ ବର୍ଜ୍ୟବସ୍ତୁ ଯେମିତିକି ହେଲା ପରିବା ଚୋପା ହେଲା, ଆପଣଙ୍କର ଭିଡ଼ି ଭିଡ଼ ବା ଯୋଉଟା ଅନାବନା ଘାସ ହେଲା, କିମ୍ବା ପରିତ୍ୟକ୍ତ ଏଇ ଯୋଉ ଗଛର ଅଂଶ ହେଲା, ଏସବୁ ଦରକାର। ତା ସହିତ ଜିଆ କିଛି ଦରକାର। ଏତିକି ଜିନିଷ ଯଦି ଯୋଉମାନଙ୍କର ଅଛି ତାହେଲେ ସେମାନେ ନିଜ ଘରେ ଜିଆ ଖତ ପ୍ରସ୍ତୁତ କରିପାରିବେ।
2: ଘରେ ଯଦି ଆମେ ଛୋଟ ପରିମାଣରେ ଜିଆ ଖତ ପ୍ରସ୍ତୁତ କରିବାକୁ ଚାହିଁବା ତାହେଲେ କେଉଁ ପଦ୍ଧତି ଅନୁସରଣ କରିବା?
3: ସାଧାରଣତଃ ବହୁତ ପ୍ରକାରରେ ଜିଆ ଖତ ଆପଣଙ୍କର ସବୁବେଳେ ମନେ ରଖିବା ଉଚିତ ଯେ ଜିଆର ଖତ ପ୍ରସ୍ତୁତ କରିବା ମାନେ ଜିଆକୁ ଆମେ ପାଳନ କରିବା ଦରକାର। ଜିଆ ସେମାନେ ଖାଦ୍ୟ ଖାଇବେ, ଖାଦ୍ୟ ଖାଇଲା ପରେ ଯୋଉ ମଳ ତ୍ୟାଗ କରିବେ ସେ ମଳଟାକୁ ଆମେ ଜିଆ ଖତ କୁହାଯାଏ। ତା ଅର୍ଥ ଯେତେ ପରିମାଣରେ ଆପଣ ବେଶୀ ପରିମାଣରେ ଆପଣଙ୍କର ଖାଦ୍ୟ ସେମାନଙ୍କୁ ଭଲ ରୂପେ ଦେଇପାରିବେ, ସେମାନେ ଖାଦ୍ୟ ଖାଇସାରିଲା ପରେ ଭଲ ବେଶୀ ପରିମାଣରେ ମଳତ୍ୟାଗ କଲେ ସେଟା ଆମର ଜିଆ ଖତ ହବ। ତେଣୁ ଆମକୁ ଜିଆ ମାନଙ୍କୁ ଭଲ ରୂପରେ ଯୋଉ ଏନ୍ଭାୟରମେଣ୍ଟ ଯୋଉଟାକି କହୁଛନ୍ତି ଯୋଉ ପାରିପାର୍ଶ୍ୱିକ ଅବସ୍ଥା ଭଲ ରୂପରେ ରଖିକି ତାଙ୍କୁ ଉପଯୁକ୍ତ ଖାଦ୍ୟ ଦେବାକୁ ପଡିବ। କେମିତି କରିବେ? ଜିଆ ସାଧାରଣତଃ ଅନ୍ଧାର ଘରେ, ଅନ୍ଧାର ଜାଗା ସେମାନେ ପସନ୍ଦ କରନ୍ତି, ଆଉ ଆର୍ଦ୍ରତା ଥିବାର ଜାଗା ପସନ୍ଦ କରନ୍ତି। ଆଉ ସେମାନଙ୍କର ଖାଦ୍ୟ ହେଲା ଯେ ଅଧା ସଢା ଯେକୌଣସି ଜୈବିକ ପଦାର୍ଥ, କୌଣସି ମାନେ ପୁରା ଅତି ସଢି ଯାଇଥିବ ଜୈବିକ ପଦାର୍ଥ ସେମାନେ ଖାଇବେ ନାହିଁ, କିମ୍ବା ନ ସଢିଥିବାର ଜୈବିକ ପଦାର୍ଥ ଖାଇବେ ନାହିଁ, ଅଧା ସଢି ଯାଇଥିବାର ଜୈବିକ ପଦାର୍ଥ ସେମାନଙ୍କର ଖାଦ୍ୟ। ତେଣୁ ଆମେ ଯଦି ଏଇ ଦୁଇଟା ଜିନିଷ ଯଦି ଆମକୁ ସେମାନଙ୍କୁ ଯୋଗେଇ ଦେବା, ଆଉ ହେଲା ଆର୍ଦ୍ରତା ଠିକ ସୁଚାରୁ ପରିମାଣରେ ଆର୍ଦ୍ରତା 50% ମାନେ 50% ଆର୍ଦ୍ରତା ରହିବାକୁ ପଡିବ ଆମର ଯୋଉ ଜୈବିକ ପଦାର୍ଥ ଦବା। ତାହେଲେ ଏଇ ତିନିଟା ଜିନିଷ, ଗୋଟେ ହେଲା ଆର୍ଦ୍ରତା, ଦ୍ୱିତୀୟ ହେଲା ଅନ୍ଧାର, ତୃତୀୟ କଥା ହେଲା ଆପଣଙ୍କର ଉପଯୁକ୍ତ ଅଧା ସଢା ଜୈବିକ ପଦାର୍ଥ, ଏତିକି ଜିନିଷ ଯଦି ଆମେ ସେମାନଙ୍କୁ ଦେଇପାରିବା ତାହେଲେ ସେମାନେ ଖାଇବେ, ଖାଇକି ସେମାନେ ମଳତ୍ୟାଗ କରିବେ। ହେଲେ ସେଥିପାଇଁ କରିବାକୁ ହେଲେ ପ୍ରଥମରେ ଆପଣ କୌଣସି ବକେଟ୍ କିମ୍ବା ପ୍ଲାଷ୍ଟିକ ବାଲ୍ଟି କିମ୍ବା ଆପଣଙ୍କର ଯେକୌଣସି ଯୋଉ କ୍ରେଟ୍ ମିଳୁଛି ପ୍ଲାଷ୍ଟିକର କ୍ରେଟ୍ ନେବେ, ସେ କ୍ରେଟ୍ରେ ପ୍ରଥମରେ ପ୍ଲାଷ୍ଟିକ ଯଦି ବାଲ୍ଟି ନେଉଛନ୍ତି ତାହେଲେ ତଳ ଆଡୁ କିଛି ଛିଦ୍ର କରିବାକୁ ପଡିବ, ଯେମିତିକି ପାଣିର ଉପଯୁକ୍ତ ନିଷ୍କାସନ ହେଇପାରିବ, ପାଣି ଯେମିତି ଜମା ହେଇକି ରହିବ ନାହିଁ ଭିତରେ ଏଇଟା। ଆଉ ଯଦି କ୍ରେଟ୍ ନେଇଛନ୍ତି ତାହେଲେ କିଛି ଆବଶ୍ୟକତା ନାହିଁ। ସେଇଥିରେ ଆପଣ କଣ କରିବେ, ତଳେ ଯେକୌଣସି ପ୍ରକାର ଯୋଉଟାକି କାର୍ଡବୋର୍ଡ ହଉ, ଆଟା କିମ୍ବା ପାଳ କିମ୍ବା ଯୋଉ

0: ନଡ଼ା କିମ୍ବା ଅଳସୀ ନଡ଼ା ଯାହା ବି ଆପଣଙ୍କ ଗୋଟେ ଲେୟାର ଗୋଟେ 2-3 ଇଞ୍ଚ ତାକୁ ଭଲ ରୂପେ ପକେଇ ଦେବେ, ଯୋଉଟାକୁ ଆମେ ସଜିଆ ବୋଲିକି କହିବେ। ଚିଆ ମାନେ ସାଧାରଣତଃ ଉପରେ ଖାଇବେ, ଖାଇକି ଆସିକି ବେଡ୍ରେ ବା ଶଯ୍ୟାରେ ସେମାନେ ରେଷ୍ଟ ନେଲେ, ପୁଣି ଆଉ ଥରେ ସକାଳେ ଖାଇବାକୁ ଯିବେ। ଏମିତି ସେମାନେ ରଖିବାକୁ ପଡିବ। ପ୍ରଥମରେ ହେଲା ଆପଣଙ୍କର ଶଯ୍ୟା ତିଆରି କରିବେ, ତାପରେ ଆପଣଙ୍କର କିଛି ସଢା ଗୋବର ଖତ ଉପରେ ପକେଇବେ, ତା ଉପରେ ଅଧା ସଢା ବର୍ଜ୍ୟ ବସ୍ତୁ ଯେମିତିକି ପରିବା ଚୋପା ଅଧା ସଢା ରଖିକି, ପରିବା ଚୋପାକୁ ଆପଣ ମାଟି କିମ୍ବା ଖତ ସହିତ ଗୋବର ଖତ ସହିତ ଗୋଳେଇକି ଗୋଟେ 6-7 ଦିନ 10 ଦିନ ଖଣ୍ଡେ ରଖିଦେବେ ବାହାରେ। ରଖିଦେଲା ପରେ ସେଇ ଯୋଉ 10 ଦିନ ପରେ ସେଇ ଯୋଉ ଅଧା ସଢା ଯୋଉ ପନିପରିବା ଚୋପାକୁ ଆପଣ ଯଦି ସେଇ ଜିଆ ଖତ ମାନଙ୍କୁ ଜିଆ ଖତ ଯୋଉ ଟାଙ୍କିରେ ଯଦି ପକେଇବେ ତାହେଲେ ସେମାନେ ସେଟାକୁ ଭଲ ରୂପେ ଖାଇପାରିବେ। କରିକି ସବୁଗୁଡା ଫିଲଅପ୍ କରିକି ତା ଉପରେ ଘୋଡ଼େଇ ଦେବା ଦରକାର। ଆପଣ ଗୋଟେ ଯେକୌଣସି ଓଦା କନା କିମ୍ବା ଓଦା ଅଖା ତାକୁ ଘୋଡ଼େଇ ଦେବାକୁ ପଡିବ, ଯେମିତିକି ଆପଣଙ୍କ 10-15 ଦିନରେ ଆପଣ ଦେଖିବେ ଯେ ତା ସେମାନେ ସେ ଯୋଉ ଅଧା ସଢା ଯୋଉଟା ଆମେ ପନିପରିବା ଚୋପା ସବୁ ପକେଇଛନ୍ତି ସେଇଟାକୁ ଆସ୍ତେ ଆସ୍ତେ ଯୋଉ ଯେମିତିକି ମୂଷାର ଲେଣ୍ଡି ଭଳିଆ ଛୋଟ ଛୋଟ ଦାନାଦାର ଆପଣଙ୍କର ଅବସ୍ଥାକୁ ଆସିବ, ଯୋଉଥିରେ କି ଆପଣ ଜାଣିପାରିବେ ଯେ ଜିଆ ଖତ ପ୍ରସ୍ତୁତି ଆରମ୍ଭ ହେଇଯାଇଛି। ସେମିତି ସମୁଦାୟ ଯେତେବେଳେ କି ହେଇଯିବ ତାହେଲେ ଉପରୁ ଆପଣଙ୍କ ଶୁଖିବାକୁ ସେଇଠୁ କାଢିକି ଆପଣ ବ୍ୟବହାର କରିପାରିବେ। ଆଉ ରେଗୁଲାର ଦେଖିକି ଯେମିତିକି ଆମର ସେ ଯୋଉ ଆଦ୍ର ଜିନିଷ ଗୁଡାକ ଯୋଉ ଜୈବିକ ଜିନିଷ ଗୁଡା ପକେଇବା ସେଥିରେ ଆମେ ଦେଖିବାକୁ ପଡିବ ଯେ 50% ଆଦ୍ରତା ରହିବାକୁ ପଡିବ, ଯେମିତିକି ଅତି ବେଶୀ ପାଣି ଯେମିତି ବାହାରିବନି ଆଉ ଅତି ଶୁଖିଲା ବି ହବ, ଏମିତି ଯଦି ରଖିବେ ତାହେଲେ ଭଲ ଜିଆ ଖତ ପ୍ରସ୍ତୁତ ହେଇପାରିବ।
1: ଜିଆ ଖତ ପ୍ରସ୍ତୁତି ପାଇଁ କେଉଁ ପ୍ରଜାତିର ଜିଆ ବ୍ୟବହାର କରିବା ଉଚିତ?
0: ସାଧାରଣତଃ ଆପଣଙ୍କର ଏସିନିଆ ଫୈଟିଡା ବୋଲିକି ଗୋଟେ ଯୋଉ ଜିଆ ବ୍ୟବହାର ହଉଛି, ଯୋଉଟାକି ଅଷ୍ଟ୍ରେଲିଆର ଜିଆ, ସେଟା ଆମର ସାଧାରଣତଃ ଭାରତ ବର୍ଷରେ ବି ପ୍ରଚୁର ପରିମାଣରେ ସେଟା ଦେଖାଯାଏ। ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଯଦି କଣ୍ଟାକ୍ଟ କରିବେ, ଯୋଗାଯୋଗ କଲେ ଆପଣ ସେଇଥିରୁ ଜିଆ କିଛି ପାଇପାରିବେ।
1: ସାର୍, ଏବେ ଆମେ ପାକଶାଳା ବଗିଚା ବିଷୟରେ କଥା ହେବା। ପାକଶାଳା ବଗିଚା କଣ ଆଉ ଏହାର ଆବଶ୍ୟକତା କଣ?
0: ଦେଖନ୍ତୁ, ଆଜିକାଲି ଆମେ ତ ପନିପରିବା ଆମେ ସମସ୍ତେ ଜାଣିଛନ୍ତି ଯେ ଆମେ ଯେହେତୁ ଆମର ଯୋଉ ଖାଦ୍ୟ ସାର ହିସାବରେ ଆମେ ଯେମିତିକି ବିଭିନ୍ନ ପ୍ରକାର ଖାଦ୍ୟ ସାର, ତା ଶ୍ୱେତ ସାର, ସ୍ନେହ ସାର, ପୁଷ୍ଟି ସାର, ଏସବୁ ଖାଦ୍ୟ ଆମକୁ ଦରକାର। କିନ୍ତୁ ଆମେ କାର୍ବୋହାଇଡ୍ରେଟ କେବଳ ଭାତ ଡାଲି ଯୋଉ ଖାଉଛନ୍ତି ସେଥିରେ ଆମେ ତ ପାଇପାରୁଛନ୍ତି କାର୍ବୋହାଇଡ୍ରେଟ ଆଉ ପ୍ରୋଟିନ, କିନ୍ତୁ ଯୋଉ ଭିଟାମିନ ଆଉ ମିନେରାଲ୍ସ ଯୋଉଟା ପାଇବା ପାଇଁ ଆମେ ସାଧାରଣତଃ ଡିପେଣ୍ଡ କରୁଛନ୍ତି ଯେ ଯୋଉ ପନିପରିବା ଆଉ ଫଳ ଉପରେ। ଆଉ ଆଜିକାଲିର ଆପଣ ଜାଣିଛନ୍ତି ଯେ ଆମେ ଯେହେତୁ ଚାଷୀ ଭାଇମାନଙ୍କର ଯୋଉ ମୁନାଫା ଖୋର ଯୋଉଟାକି ଯେମିତିକି ଲାଭ ଉଠେଇବା ପାଇଁ, ଭଲ ଲାଭ ବା ଭଲ ଆମଦାନୀ ପାଇବା ପାଇଁ ସାଧାରଣତଃ କଣ କରନ୍ତି ଯେ ବହୁତ ପ୍ରକାର ପରିମାଣରେ ସାର ଏବଂ କୀଟନାଶକ ଔଷଧ ବ୍ୟବହାର କରିକି ସାଧାରଣତଃ ପନିପରିବା ମାନେ ଯୋଗେଇଥାନ୍ତି, ଯୋଉଟାକି ଆମର ଦେହ ପକ୍ଷେ ଅତି ଖରାପ। ତେଣୁ ଆମର ଏଇ ଯୋଉ ପନିପରିବାର ଆବଶ୍ୟକତାଟା ମେଣ୍ଟେଇବା ପାଇଁ ଆମେ ସାଧାରଣତଃ ଆଜିକାଲି କଣ ହଉଛି ଯେ ପ୍ରତ୍ୟେକ ଲୋକ ନିଜ ନିଜର ବାଡି ବଗିଚାରେ ବା ନିଜ ନିଜର ଘରେ ମଧ୍ୟ ବା ଛାତ ଉପରେ ମଧ୍ୟ ଆମେ କିଛି ପନିପରିବା ଆଉ ଶାଗ ଜାତୀୟ ପରିବା କିମ୍ବା ଅନ୍ୟ ଅନ୍ୟ ପନିପରିବା ସବୁ ଉତ୍ପାଦନ କରୁଛନ୍ତି। ସେହି ପ୍ରକାର ଯୋଉ ପନିପରିବାର ଉତ୍ପାଦନକୁ ଆମେ ସାଧାରଣତଃ ପାକଶାଳା ବଗିଚା ବୋଲିକି କୁହାଯାଏ।
1: ଏହି ପାକଶାଳା ବଗିଚାରେ ରାସାୟନିକ କୀଟନାଶକ ବ୍ୟବହାର ନ କରିକି କୀଟପତଙ୍ଗ ନିୟନ୍ତ୍ରଣ କରିବାର କଣ କିଛି ଉପାୟ ଅଛି କି?
0: ଅଛି ଅଛି, ବହୁତ ପ୍ରକାରର କୀଟନାଶକ ଅଛି। ମୁଁ ଗୋଟେ ଉଦାହରଣ ଦେଇକି ଯେମିତି ଆପଣଙ୍କୁ କହିବାକୁ ଚାହିଁବି, ଦେଖନ୍ତୁ ଯେହେତୁ ଆମେ ପାକଶାଳା ବଗିଚା କମ୍ ଜାଗାରେ କରୁଛନ୍ତି, ଆମେ ଫିଜିକାଲି ବା ଆମେ ନିଜେ ହାତରେ ମଧ୍ୟ କିଛି ପୋକ ଯଦି ଆମେ ଆକ୍ରମଣ ଦେଖିଲେ ତାହେଲେ ପୋକମାନଙ୍କୁ ହାତରେ ମଧ୍ୟ କାଢିକି ଆମେ ବାହାରକୁ ଫୋପାଡ଼ି ଦେବା କିମ୍ବା ସେମାନଙ୍କୁ ନଷ୍ଟ କରିଦେଇ ପାରିବା, ଏଟା ହେଲା ପ୍ରଥମ। ଦ୍ୱିତୀୟ କଥା ହେଲା ଯେମିତିକି ଆପଣଙ୍କର କିଛି ଅଛି ଆମର ଯେମିତି ମିଲିବଗ୍ ଯୋଉଟାକି ଔଷଧ ପ୍ରାୟ ଲାଗେ, ବାଇଗଣ ଆମର ସାଧାରଣତଃ ପନିପରିବାର ବାଇଗଣ, ପିଜୁଳି, ଲେମ୍ବୁ, ଗୋଲାପ ଏସବୁ ଗୁଡା ଜିନିଷରେ ଲାଗେ, ଏଇଟାକୁ ଆପଣ ରକ୍ଷା କରିବା ପାଇଁ ଯୋଉ ଡିଟର୍ଜେଣ୍ଟ ପାଉଡର ର ପାଣି କରିକି ଯଦି ଆମେ ଗଛକୁ ସ୍ପ୍ରେ କରିବା ତାହେଲେ ଦେଖିବେ ଯେ ଆପଣଙ୍କର ସେ ଯୋଉ ପୋକରୁ ଲାଭ ମିଳିବ।
1: ପାକଶାଳା ବଗିଚା ପାଇଁ ମାଟି ପ୍ରସ୍ତୁତ କରିବା ସମୟରେ ଆମେ ଜିଆ ଖତ କିପରି ବ୍ୟବହାର କରିବା?
0: ଦେଖନ୍ତୁ, ଜିଆ ଖତ ସାଧାରଣତଃ ପ୍ରତ୍ୟେକ ସମୟରେ ଆମେ ଦେଇପାରିବା, ଯେମିତିକି ପ୍ରଥମରେ ହେଲା ମାଟି ପ୍ରସ୍ତୁତ, ଯେମିତିକି ଜିଆ ପାକଶାଳା ବଗିଚାରେ ଆପଣ ଯଦି

0: ମାଟିରେ ଯଦି ଲଗଉଛନ୍ତି, ଚାରା ଯେତେବେଳେ ଲଗଉଛନ୍ତି କିମ୍ବା ମଞ୍ଜି ବୁଣୁଛନ୍ତି, ସେହି ସମୟରେ ଆପଣ ମଞ୍ଜିରେ ମାନେ ମାଟିରେ ଆପଣଙ୍କ ପ୍ରତି ସ୍କୋୟାର ଫିଟ୍ ହିସାବରେ, ଗୋଟେ ସ୍କୋୟାର ଫିଟ୍ରେ ଆପଣଙ୍କର 1 କେଜି ମିନିମମ୍ ଆପଣଙ୍କର ଜିଆ ଖତକୁ ବା ଭଲ ରୂପେ ମାଟି ସହିତ ଗୋଳେଇକିରି ସେଇଟାକୁ ସେଇଥିରେ ଆପଣ ମଞ୍ଜି ପୋତିବାକୁ ପଡିବ କିମ୍ବା ଚାରା ଲଗେଇବାକୁ ପଡିବ। ତା ସହିତ ଯଦି ଯେଉଁମାନେ ମଞ୍ଜି ପୋତିଲା ବେଳେ ଚାରା ଆପଣଙ୍କର ଜିଆ ଖତ ଦେଇନାହାନ୍ତି, ସେମାନେ କଣ କରିବେ ଯେ ଯେତେବେଳେ କୋଡ଼ା ଖସା କରିବେ, କୋଡ଼ା ଖସା ସମୟରେ ଆପଣଙ୍କର ମଧ୍ୟ ଏଇ ଯୋଉ ଜିଆ ଖତକୁ ଆପଣଙ୍କ ମନ୍ଦା କରିକି ଦେଇପାରିବେ କିମ୍ବା କୋଡ଼ା ଖସା କରିକି ଘାସ ବାଛିଲା ପରେ ଆପଣଙ୍କ ଗଛର ମୂଳରେ ତାଙ୍କୁ ଦେଇପାରିବେ।
1: ସାର୍, ଆମର ଚାଷୀ ଭାଇ ଭଉଣୀ ମାନେ ଏହି ଜିଆ ଖତ ଓ ପାପଖଣ୍ଡା ବଗିଚା ସମ୍ପର୍କରେ ଅଧିକ ଜାଣିବା ପାଇଁ କୃଷି ବିଭାଗ ପକ୍ଷରୁ କେଉଁ ପ୍ରକାର ସହାୟତା ବା ପ୍ରଶିକ୍ଷଣ ପାଇପାରିବେ?
0: ପ୍ରଶିକ୍ଷଣ ଅଛି, ପ୍ରଶିକ୍ଷଣ ତ ଆପଣ କୃଷି ବିଭାଗ ତରଫରୁ ମଧ୍ୟ ଅଛି, ଆପଣଙ୍କ ନିକଟସ୍ଥ କୃଷି ବିଭାଗ କିମ୍ବା ଏଇ ଯୋଉ ବ୍ଲକ କୃଷି ଅଧିକାରୀ କିମ୍ବା ସହକାରୀ କୃଷି ଅଧିକାରୀ କିମ୍ବା କୃଷି ବିଜ୍ଞାନ କେନ୍ଦ୍ରରେ ଯଦି ଯୋଗାଯୋଗ କରିପାରିବେ ତାହେଲେ ବିସ୍ତୃତ ଭାବରେ ସେମାନେ ଜାଣିପାରିବେ।
1: ସାର୍, ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଆଉ ଉପଯୋଗୀ ଆଲୋଚନା ପାଇଁ ଆପଣଙ୍କୁ ଧନ୍ୟବାଦ।
0: ଧନ୍ୟବାଦ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ମୋତେ ସୁଯୋଗ ଦେଇଥିବାରୁ।
2: ହେନାନି, ଶୁଣିଲୁ ସାକ୍ଷାତକାର, ଭଲ କଥା ଯାକ କହିଲେ। ରାସାୟନିକ ସାର ବ୍ୟବହାର ନ କରିକି ଆମେ ଜୈବିକ ଉପାୟରେ କେମିତି ଚାଷ କଲେ ଭଲ ସେଟା ତ ଜାଣିଥିଲୁ, ଏବେ ଜିଆ ଖତ ଆମେ କେମିତି ପ୍ରସ୍ତୁତ କରିବା ସେ ବିଷୟରେ ମିଶା ଜାଣିଲୁ। ଆମର ଚାଷୀ ଭାଇ ଭଉଣୀ ମାନେ ମିଶାରୁ ଶୁଣିକି ଭଲ ଲାଗିଥିବ ପରା ତାଙ୍କୁ?
3: ଭଲ ଲାଗିଥିବ ଯେ, ଆହୁରି ଯଦି ଗୋଟେ ଗୀତ ଶୁଣେଇଦେବ ବୋଲେ ତାଙ୍କ ମନକୁ ଆହୁରି ଖୁସି ଲାଗିବ।
2: ହଇ ହଇ, ଇ ପାଗକୁ ଗୀତ ଗୋଟେ ଶୁଣବା। ହଁ ଚାଲ।

0: ଗୀତା ତ ଶୁଣିଲ, ହେଲେ ଆମର ଚାଷୀ ଭାଇର ପ୍ରୋଗ୍ରାମରେ ଗୋଟେ ଚାଷୀ ଭାଇର ସାକ୍ଷାତକାର ଆଣିଛ କି ନାହିଁ?
1: ଆଣିଛି ନା, ଆଉ ତମେ ଗୋଟେ ସାର୍ର ସାକ୍ଷାତକାର ଶୁଣେଇଲ ବୋଲେ ମୁଁ ଆଉ ଛାଡ଼ିବି କି? ମୁଁ ମିଶା ଧରିକି ଆସିଛି, ଶୁଣବା ଚାଲ
0: ଚାଲ।
2: ଭାଇ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ନମସ୍କାର ମ୍ୟାଡମ,
2: ଆପଣ ଆପଣଙ୍କ ପରିଚୟ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣାଇବେ।
3: ହଁ ନିଶ୍ଚିତ ମ୍ୟାଡମ, ମୁଁ ତ୍ରିପତି ବାଲାଜୀ ପଣ୍ଡା, କୁମୁଲି ଗ୍ରାମ ପଞ୍ଚାୟତ, କୁମୁଲି ଭିଲେଜର ଗୋଟେ ଚାଷୀ।
2: ଆଜ୍ଞା, ତାହେଲେ ଭାଇ ଆପଣ କଣ କରନ୍ତି?
3: ମ୍ୟାଡମ, ମୁଁ ଯେତେବେଳେ ଷ୍ଟଡି ସରିଲା, ଷ୍ଟଡି ସରିବାର 2011-12 ମସିହାରେ ମୋ ଷ୍ଟଡି ସରିଲା, 2011-12 ମସିହା ପର କରୁଥିଲୁ ବାପାଙ୍କୁ ଜମି କାମରେ ସାହାଯ୍ୟ କରିକରି ଆସୁଛି। ଯେତେବେଳେ ମୋର ଷ୍ଟଡି ସରିଲା, ବାପାଙ୍କ ସହିତ ମିଶି ମିଶି ଚାଷ କରିକରି ଆସିଲି। ଗଭର୍ଣ୍ଣମେଣ୍ଟର ଚାକିରି ଅପେକ୍ଷା ମୋତେ ଚାଷଟା

0: ଭଲ ଲାଗିଲା, ସେଥିପାଇଁ ମୁଁ ଚାଷକୁ ନିଜର ଇନକମ୍ ସୋର୍ସ ନେଇକି ଷ୍ଟାର୍ଟିଂ କରିଥିଲି ମ୍ୟାଡ଼ାମ୍।
1: ଆଜ୍ଞା
0: ବର୍ତ୍ତମାନ ମୁଁ ଆଖୁ ଚାଷ ପ୍ରଥମେ କଲି, ଆଖୁ ଚାଷରୁ ଧାନ ଚାଷ କଲି, ଧାନ ଚାଷ ପରେ ପରେ ଏବେ ଆମ୍ବ ବି ଲାଗିଛି, ଏମିତି ଭେରାଇଟି ଚାଷ ବି ହଉଛି ମ୍ୟାଡ଼ାମ୍।
1: ଆଜ୍ଞା ଆଜ୍ଞା, ତାହେଲେ ଆପଣ କହୁଛନ୍ତି କି ପାଠ ପଢିବା ପରେ ପରେ ଆପଣ ସରକାରୀ ଚାକିରିକୁ କିମ୍ବା ଅଲଗା କିଛି ପ୍ରାଇଭେଟ ଜବ୍ ଉପରେ ନିର୍ଭର ନ କରିକି ଆପଣ ଚାଷ କାମ ଆରମ୍ଭ କଲେ ନା?
0: ହଁ,
1: ତାହେଲେ ବର୍ତ୍ତମାନ କ'ଣ ଲଗେଇଛନ୍ତି ଆଜ୍ଞା ଜମିରେ?
0: ବର୍ତ୍ତମାନ ତ ଚାଲିଛି ଆମର ଧାନ ସିଜନ୍ ଚାଲିଛି,
1: ଆଜ୍ଞା
0: ରବି ଧାନ ବିକ୍ରି ପରେ ପରେ ଖରିଫ ଧାନର ସମୟ ପଳେଇ ଆସିଲା।

0: ପଡ଼ୁଛନ୍ତି, ଆଉ ଆପଣଙ୍କର ମାନେ ଘରୁ ମଧ୍ୟ ଏସବୁ ଚାଷବାସ ହେଉଛି,
1: ହଁ ମ୍ୟାଡ଼ାମ୍,
0: ତେବେ ଧାନ ଚାଷରୁ ଅଧିକ ଅମଳ ଆଉ ଲାଭ ପାଇବା ପାଇଁ କେଉଁ ପ୍ରକାର ଉନ୍ନତ କିସମ ଆମେ ଚୟନ କରିବା ଉଚିତ?
1: ଦେଖନ୍ତୁ ମ୍ୟାଡ଼ାମ୍, ଧାନ ପାଇଁ ଆମର ପ୍ରାୟତଃ ଅଧିକ ଅମଳ ପାଇଁ କେତେଟା ଜିନିଷ
0: ଆଜ୍ଞା
1: ଉପରେ ଆମର ଦୃଷ୍ଟି ଦେବା ପାଇଁ ପଡିବ। ପ୍ରଥମେ ହଉଛି ଆମର ଜମି,
0: ଆଜ୍ଞା
1: ଦ୍ୱିତୀୟ ହଉଛି ବିହନ,
0: ଆଜ୍ଞା
1: ତୃତୀୟ ହଉଛି ଜଳର ସୁଚାରୁ ପରିଚାଳନା, ଚତୁର୍ଥ ହଉଛି ଅମଳ ଓ ସଂରକ୍ଷଣ। ତ ମ୍ୟାଡ଼ାମ୍, ପ୍ରଥମ ହଉଛି ଜମି। ଆମର ଜମି ହଉଛି ତିନି ପ୍ରକାରର ଜମି, ଗୋଟେ ହଉଛି
0: ଆଜ୍ଞା
1: ଟିକ୍ରା ଜମି, ଗୋଟେ ହଉଛି ମଧ୍ୟମ କିସମ ଜମି, ଆଉ ଗୋଟେ ହଉଛି ପ୍ରଥମ କିସମ ଜମି, ଯାହା ହେଲା କି ଖାଲ ଜମି, ଢିପ ଜମି, ମଧ୍ୟମ ଜମି, ତିନି ଭାଗରେ ବିଭକ୍ତ। ମ୍ୟାଡ଼ାମ୍, ତିନି ଭାଗର ଜମିରେ ପ୍ରଥମତଃ ହଉଛି ଆମେ ଆମର ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ମୃତ୍ତିକା
0: ଆଜ୍ଞା
1: କୁ ନେଇକି ଫାର୍ଷ୍ଟ ଆମେ ପରୀକ୍ଷା କରିବା।
0: ଆଜ୍ଞା
1: ମୃତ୍ତିକା ପରୀକ୍ଷଣ କେନ୍ଦ୍ର ଆମର କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା ଠାରେ ଅଛି, ସେଠି ନେଇକି
0: ଆଜ୍ଞା
1: ପରୀକ୍ଷା କରିବା। ମ୍ୟାଡ଼ାମ୍, ଆମର ମାଟିକୁ ଉର୍ବରତା କେତେ ଅଛି ସେଇ ହିସାବରେ ସେଠି ଆମେ ଆମର ଫର୍ଟିଲାଇଜର ପାଇଁ କିମ୍ବା ଜୈବିକ ସାର ପାଇଁ ସବୁ ଜିନିଷ ପ୍ରସ୍ତୁତି କରିହେବ।
0: ଆଜ୍ଞା
1: ତାପରେ ବିହନ ଚୟନ କରିବ ମ୍ୟାଡ଼ାମ୍। ଏବେ ଦେଖନ୍ତୁ ଆମର ତିନି ନମ୍ବର କିସମ ଜମି, ଯୋଉଟା କି ଆମର ଟିକ୍ରା ଜମି କହୁଛେ, ସେ ଜମି
0: ଆଜ୍ଞା
1: ପାଇଁ ଯଦି ଆମେ ଖାଲ ଜମିରେ, ସେଠି ଆମର ଅମଳ ହବ 110 ରୁ 115 ଦିନିଆ ଧାନ ଅମଳ ହବ, ଯାହାକି ଦେଶୀ ଭେରାଇଟି ହଉ କିମ୍ବା ହାଇବ୍ରିଡ ଭେରାଇଟି ହଉ। ଯଦି ଦେଶୀ ଭେରାଇଟି ଯଦି କରିବା ଆମେ କମ ଅମଳ ପାଇବା, ହାଇବ୍ରିଡ ଭେରାଇଟି କରିବା ତ ଅଧିକ ଅମଳ ପାଇବା।
0: ଆଜ୍ଞା
1: ଯଦି ଆମେ ଖାଲ ଜମିର କିସମ ଟିକ୍ରା ଜମିରେ ଲଗେଇଦେବା, ଟିକ୍ରା ଜମିର କିସମ ଖାଲ ଜମିରେ ଲଗେଇଦେବା, ବି ଆମର ଅମଳରେ ହାମ୍ପର ହବ ମ୍ୟାଡ଼ାମ୍।
0: ତାହେଲେ ଆପଣ କହୁଛନ୍ତି ଯେ ମୃତ୍ତିକା ପରୀକ୍ଷା ଦ୍ୱାରା ଆମେ ମାଟିର ଉର୍ବରତାକୁ ଚେକ୍ କରିକି ଆମେ ସେହି ହିସାବରେ ଚାଷ କରିପାରିବା ନା?
1: ହଁ ହଁ,
0: ତାହେଲେ ଯେକୌଣସି ବି ଚାଷ କରିବା ପୂର୍ବରୁ ଆମକୁ ଜମି ପ୍ରସ୍ତୁତି ନିହାତି ଭାବେ ଦରକାର
1: ନିହାତି
0: ନା?
1: ଦରକାର, ଜମି ପ୍ରସ୍ତୁତି ନିହାତି ଦରକାର ମ୍ୟାଡ଼ାମ୍।
0: ଆଜ୍ଞା, ତାହେଲେ ଏବେ ଆପଣ ଯେଉଁ ପ୍ରକାର ଧାନ ଚାଷ କରୁଛନ୍ତି, ମାନେ ଯେଉଁ ବିହନ ଚାଷ କରୁଛନ୍ତି, ସେଥିରେ ମାଟିର ପିଏଚ୍ ଲେଭେଲଟା କେତେ ଦରକାର ପଡୁଛି ଭାଇ?
1: ମ୍ୟାଡ଼ାମ୍, ମାଟିର ପିଏଚ୍ ଲେଭେଲଟା ତ ତାର ସିଷ୍ଟମେଟିକ ସେମିତି କିଛି ଆଇଡିଆ କିଛି ନାହିଁ, କିନ୍ତୁ ଏବେ ଦେଖନ୍ତୁ ବାଲିଆ ଦୋରସା ମାଟି ପାଇଁ ଆମେ ସେଠି ଟିକେ ଅଲଗା ଫର୍ଟିଲାଇଜର ବ୍ୟବହାର କରିବା, କାଦୁଆ ମାଟି ପାଇଁ ଅଲଗା ଫର୍ଟିଲାଇଜର ବ୍ୟବହାର କରିବା। ତାପରେ ଆମର ପ୍ରାୟତଃ ବାଲିଆ ଓ କାଦୁଆ ଦୁଇଟା ଜମି ହିଁ ଆମର କୋରାପୁଟ ଅଞ୍ଚଳରେ ଦେଖିବାକୁ ମିଳେ ମ୍ୟାଡ଼ାମ୍।
0: ଆଜ୍ଞା, ତାପରେ ବିହନ ବିଶୋଧନ ବା ସିଡ୍ ଟ୍ରିଟମେଣ୍ଟ କରିବା ଦ୍ୱାରା ଚାଷୀଙ୍କର କଣ ଲାଭ ହୁଏ ଆଉ ଆର ସହଜ ଉପାୟ କଣ ସବୁ ରହିଥାଏ? ଆଜ୍ଞା,
1: ହଁ ମ୍ୟାଡ଼ାମ୍, ବିହନ ବିଶୋଧନ କରିବା ପାଇଁ ଆମର ଗୋଟେ ବଢିଆ କବକ ମାନେ ଫଙ୍ଗିସାଇଡ୍ ଯୋଉଟା ଲାଗୁଛି ମ୍ୟାଡ଼ାମ୍,
0: ଆଜ୍ଞା
1: ସେଠି ଗୋଟେ ମେଡିସିନ୍ ମିଳୁଛି।
0: ଆଜ୍ଞା
1: ଆମେ ବିହନକୁ ଯଦି ଆମେ ବିହନ ଯଦି ପକେଇ ତଳି ପକେଇବା ସମୟରେ ଦୁଇ ପ୍ରକାର ତଳି ପକାଯାଏ ମ୍ୟାଡ଼ାମ୍।
0: ଆଜ୍ଞା
1: ଗୋଟେ ହେଉଛି ଆମର ଶୁଖିଲାରେ ତଳି ପକେଇବା, ଦ୍ୱିତୀୟଟା ହେଉଛି ଆମର ଗଜା କରିକି ତଳି ପକେଇବା, କାଦୁଅ କରିକି ତଳି ପକେଇବା।
0: ଆଚ୍ଛା, କାଦ ହେଲା ପରେ ଯୋଉ ଗଜା ଟାଇପ୍ ର ହେଇଥାଏ ସେ ସବୁକୁ ପୋତିବା, ସେଟା ଅଲଗା, ଆଉ ଗୋଟେ ଯୋଉ ଯୋଉ ରହିଛି
1: ହଁ
0: ସେଟା ଆମେ ବୁଣା
1: ଶୁଖିଲା,
0: ପ୍ରଣାଳୀରେ କରିପାରିବା ନା?
1: ହଁ ହଁ ହଁ, ଦୁଇ ପ୍ରକାର ତଳି ପକାଇବା।
0: ହଁ, ଆଉ ଯଦି ଆମେ ପାରମ୍ପରିକ ପଦ୍ଧତି ତୁଳନାରେ ଯଦି ସିଧାସଳଖ ବୁଣା ପଦ୍ଧତି ଆପଣେଇବା ତାହେଲେ ଚାଷ ଖର୍ଚ୍ଚ କେତେ କମିଥାଏ ଆଉ ଲାଭ କିପରି ହେଇଥାଏ?
1: ମ୍ୟାଡ଼ାମ୍, ପାରମ୍ପରିକ ପଦ୍ଧତି ଠୁ ବୈଜ୍ଞାନିକ ପଦ୍ଧତି ଟିକେ ଅଧିକ ଅମଳ, ଅଧିକ ଲାଭ ଦେଇଥାଏ ମ୍ୟାଡ଼ାମ୍।
0: ଆଜ୍ଞା,
1: ଆମେ ବୁଣା ପଦ୍ଧତିରେ ଅଲଗା ପ୍ରୋସିଜର ଥାଏ ଚାଷ କରିବାର, ରୁଆ ପ୍ରୋସିଜର ଅଲଗା ପ୍ରୋସିଜର ଥାଏ। ଯଦି ବୁଣା ପ୍ରୋସିଜର କୁ ନେଇକି ଆମେ ଡିସ୍କସନ କରିବା, ତ
0: ଆଜ୍ଞା
1: ପ୍ରଥମେ ଜମିକୁ ପୁରା ଆମର 4 କାସରୁ 5 କାସ ପର୍ଯ୍ୟନ୍ତ ଚାଷ କରିବା ହଳରେ,
0: ଆଜ୍ଞା
1: ତାପରେ ଜମିରେ ସଢା ଗୋବର ଖତ ବିଞ୍ଚାଇ ଦେବା, ପ୍ରତି
0: ଆଜ୍ଞା
1: ଏକରକୁ ଗୋଟେ ଗାଡ଼ିରୁ ଦୁଇ ଗାଡ଼ି ପର୍ଯ୍ୟନ୍ତ ଗୋବର ସଢା ଗୋବର ଖତ ଆମେ ପକେଇ ପାରିବା। ତାପରେ ଉନ୍ନତ ମାନର ବିହନ ଆଣି ବିହନକୁ ଆମେ ବିଶୋଧନ କରିବା। ବିଶୋଧନ କରିବା କେମିତି କରିବା, ବିଭିନ୍ନ ପ୍ରକାର ଫଙ୍ଗିସାଇଡ୍ ମିଳୁଛି ଯୋଉଟା କି ଆମର ଫଙ୍ଗସ ଲାଗିବାରୁ ବିହନକୁ ବଞ୍ଚାଇ ପାରିବ।
0: ବଞ୍ଚାଇ ଥାଏ, ହଁ
1: ହଁ, ତ ଠିକ ସେ ଗଜା ହେଇପାରିବ। ତାପରେ ଆମେ ବିହନକୁ ବିଶୋଧନ କରିବା, ପ୍ରଥମେ ବିହନକୁ ବିଶୋଧନ କରିସାରିଲା ପରେ ଧାନକୁ ବୁଣିବା। ଏକରକୁ 20 ରୁ 25 କେଜି ଆମେ ଧାନ ବିହନକୁ ବୁଣି ପାରିବା।
0: ଆଜ୍ଞା,
1: ଜମିକୁ ସମତଳ କରିବା, ପ୍ରଥମେ ଜମି ସଢା ଗୋବର ଖତ ପକେଇ ସାରିଲା ପରେ ଜମିକୁ ସମତଳ କରିଦେବା। ଜମି ସମତଳ କରିସାରିଲା ପରେ ଆମେ ବିହନକୁ ବୁଣିଦେବା, ବୁଣି ସାରିଲା ପରେ ଫର୍ଟିଲାଇଜର ୟୁଜ୍ କରିଦେବା, ସେଇଟା ହେଉଛି
0: ଆଜ୍ଞା,
1: ବୁଣା ପ୍ରୋସିଜର। ରୁଆ ପ୍ରୋସିଜର ହେଉଛି ପ୍ରଥମେ ଆମେ ଦୁଇ ପ୍ରକାର ତଳି ପକାଇବା, ଯଦି ଆପଣଙ୍କୁ ସୁବିଧା ଅଛି ତ ଶୁଖିଲାରେ ତଳି ପକେଇବା ଭଲ, କିମ୍ବା କାଦୁଅ କରିକି ତଳି ପକେଇବେ। ଯଦି ତଳି ପକେଇ ସାରିଲେ ଗଜା ହେଇଗଲା ଧାନ, ଧାନ ଗଛ ହେଇଗଲା, ଯଦି ପାଣିର ସୁବିଧା ଅଛି ପାଣିରେ ମୋଡ଼ି ଦେବେ, ବର୍ଷା କିମ୍ବା

0: ହଁ ବର୍ଷା ହେଇଗଲା ତ ଠିକ୍ ଅଛି, ବର୍ଷା ଇଏରେ ତା 3 ଦିନରୁ 4 ଦିନ ଭିତରେ ଗଜା ହେଇଯିବ ମ୍ୟାଡ଼ାମ୍। 3 ଦିନରୁ 4 ଦିନ ଗଜା ହେଲା ପରେ ଆମର ପ୍ରଥମେ କ'ଣ କରିବେ, ଗଛଟା 1 ଇଞ୍ଚ ହେଲା ସମୟରେ ଆମକୁ DAP ସ୍ପ୍ରେ କରିବା ପାଇଁ ପଡ଼ିବ, ଯୋଉଟା ହେଉଛି ଗଭର୍ଣ୍ଣମେଣ୍ଟର ନୂଆ ଟେକ୍ନୋଲୋଜି ଯୋଉଟାକି ନ୍ୟାନୋ ଟେକ୍ନୋଲୋଜିର DAP। ଏବେ ଦେଖନ୍ତୁ DAP 2 ପ୍ରକାର ଫର୍ମାଟରେ ଆସୁଛି, ଗୋଟେ ହେଉଛି ଗ୍ରାନୁଆଲ ଫର୍ମାଟରେ, ଗୋଟେ ହେଉଛି ଲିକ୍ୱିଡ ଫର୍ମାଟରେ। ତ ସେଟାକୁ ଆମେ ପାରମ୍ପରିକକୁ ଛାଡ଼ିକିରି ବୈଜ୍ଞାନିକ ପଦ୍ଧତିକୁ ଆମେ ଆପଣାଇବା ପାଇଁ ପଡ଼ିବ। ତ ଧାନ ତଳିକୁ 10 ଦିନ 15 ଦିନ ହେଲା ପରେ ନାନୋ DAP ସ୍ପ୍ରେ କରିଦେବା। 15 ଦିନ 20 ଦିନ ହେଲା ପରେ ମାନେ ତଳି ରୋପଣ କରିବା ପାଇଁ ତ ଆମକୁ 20ରୁ 25 ଦିନ ଲାଗିବ, ସପ୍ତାହେ ପୂର୍ବରୁ ଆମେ ତାକୁ ପୁଣି ଥରେ ସ୍ପ୍ରେ କରିବା। ସ୍ପ୍ରେ କରିବା ଦ୍ୱାରା କି ଆମର ପୋକ ଲାଗିବେନି, ଫଙ୍ଗସ ଲାଗିବେନି, ଆଉ ଆମର କାଣ୍ଡବିନ୍ଧା ଲାଗିବେନି। ଧାନ ପୋକ ପାଇଁ 2ଟା ପ୍ରୋବ୍ଲେମ୍ ହେଉଛି, ଗୋଟେ ହେଉଛି ପ୍ରଥମ ଷ୍ଟେଜରେ କାଣ୍ଡବିନ୍ଧା ଆଉ ମୂଳ ସଢା କହିବେ, ଯୋଉଟା କି ପ୍ରଥମେ 2 ମାସରେ ଲାଗିବ।
1: ଆଚ୍ଛା, ତାହେଲେ ଭାଇ ଯେମିତିକି ଆପଣ କହିଲେ କି ତଳି ବୁଣା ଏସବୁ ସମୟରେ ବହୁତ ପ୍ରକାର ସାର ବି ପ୍ରୟୋଗ ହୁଏ, ଯଦି ଆମେ ଦେଖିବା ଜୈବିକ ସାର ଆଉ ରାସାୟନିକ ସାର ରହୁଛି, ତ ସେ 2ଟା ସାର ଭିତରୁ କୋଉଟା ମାଟି ପାଇଁ ଅଧିକ ଭଲ?
0: ମ୍ୟାଡାମ ଦେଖନ୍ତୁ, ବର୍ତ୍ତମାନ ସମୟକୁ ଦେଖିବା ପାଇଁ ଗଲେ ରାସାୟନିକ ସାରର ପ୍ରୟୋଗ ଠିକ ଅଛି, କିନ୍ତୁ
1: ଆଜ୍ଞା,
0: ଭବିଷ୍ୟତ ପାଇଁ ଠିକ ନାହିଁ। ଯୁଗକୁ ଆଗେଇ ନେବା ପାଇଁ ହେଲେ ଆମେ ଭବିଷ୍ୟତକୁ ବି ଚିନ୍ତା କରିବା ହିଁ ପଡ଼ିବ।
1: ଆଜ୍ଞା
0: ତ ସେଇ ହିସାବରେ ମ୍ୟାଡାମ ରାସାୟନିକ ସାର ଆମକୁ ଦରକାର, କିନ୍ତୁ
1: ଆଜ୍ଞା,
0: ଯାହା ହେଲେ ମିଶା ଆମର କ୍ଷତିକାରକ ହେଉଛି ରାସାୟନିକ ସାର ଦ୍ୱାରା, ମାନେ ମାଟିରେ ଯୋଉ ଆତ୍ମଗୁଣଟା ସେ ଜିନିଷଟା ଖରାପ ହେଇଯାଉଛି, ଯୋଉଟା ଆମେ ଜୈବିକ ସାର ପ୍ରୟୋଗ କଲେ ସେ ଜିନିଷଟା ଆମେ ପୁଣି ଥରେ ଫେରି ପାଇବା।
1: ତାହେଲେ ଦେଖନ୍ତୁ ଯଦି ବର୍ଷା ହୁଏ ତେବେ
0: ହଁ
1: ଜଳ ପରିଚାଳନା କିପରି କରନ୍ତି?
0: ହଁ ମ୍ୟାଡାମ ଦେଖନ୍ତୁ, ପ୍ରତ୍ୟେକ ଚାଷୀ ତ ପ୍ରକୃତିକୁ ନେଇକିରି ବଞ୍ଚିବା ହିଁ ପଡିବ, ପ୍ରକୃତିକୁ ନେଇକିରି ଆଡଜଷ୍ଟମେଣ୍ଟ କରିବା ହିଁ ପଡିବ।
1: ଆଜ୍ଞା,
0: ଆମର ହିସାବରେ ତ ପ୍ରକୃତି ଚାଲିବ ନାହିଁ ମ୍ୟାଡାମ। ତ ସେଇ ହିସାବରେ ଜଳକୁ ଖାଲି କଣ୍ଟ୍ରୋଲ କରିବା ପାଇଁ ମେନ୍ ଦରକାର ମ୍ୟାଡାମ, ଆମ ଗଭର୍ଣ୍ଣମେଣ୍ଟର ଗୋଟେ ସ୍କିମ୍ ଆସୁଛି ଫାର୍ମ ବଣ୍ଡ।
1: ଆଜ୍ଞା,
0: ଆପଣ ଦେଖନ୍ତୁ, ଯଦି ଆମେ ଗୋଟେ 15 ଏକର 20 ଏକର ଗୋଟେ ଚାଷୀର ହିସାବକୁ ନେଇକି କହୁଛି ଆପଣଙ୍କୁ, ଯଦି ଆମେ ମିଡିଲ ଫିଲ୍ଡର ମିଡିଲରେ ଗୋଟେ ଫାର୍ମ ପଣ୍ଡ କ୍ରିଏଟ୍ କରିପାରିବା, ସେ ଫାର୍ମ ପଣ୍ଡରେ ଆମେ କଣ କରିବା, ଆମର ଏକ୍ସେସ୍ ପାଣି ଫାର୍ମ ପଣ୍ଡରେ ସଞ୍ଚିତ ହେଇକି ରହିଲା, ଦରକାର ପଡ଼ିଲା ଆମେ ୟୁଜ୍ କରିପାରିବା। ଏବେ ଦେଖନ୍ତୁ, ଯେତେବେଳେ ଏମିତି ଗୋଟେ ସିଚୁଏସନ୍ ଆସୁଛି ଯେତେବେଳେ କି ଆମର ମରୁଡ଼ି ସମସ୍ୟା ହେଇଯାଉଛି,
1: ଆଜ୍ଞା,
0: ସେଇ ଟାଇମ୍ରେ ଆମେ ବର୍ଷା ଜଳକୁ ସଂରକ୍ଷଣ ଯଦି ଆମେ କରିପାରିବା ଉପଯୁକ୍ତ ଭାବରେ, ତ ସେଠି ଆମେ ସେଇ ଜଳକୁ ଆବଶ୍ୟକ ବେଳେ ବ୍ୟବହାର ବି କରିପାରିବା, ୱେଷ୍ଟ ହବ ନାହିଁ ପାଣି। ତ ତାପରେ ନେକ୍ସଟ ଫର୍ମାଟରେ ଆମେ ଆସିବା, ସେଠି ୱିଥ ମିକ୍ସିଂ ମାଛ ଚାଷ ବି କରିପାରିବା। ଗଭର୍ଣ୍ଣମେଣ୍ଟ ବହୁତ ବହୁତ ସ୍କିମ୍ ମାନେ ବାହାର କରୁଛନ୍ତି ମ୍ୟାଡମ,
1: ଆଜ୍ଞା,
0: ତ ତାର ଆମେ ସଠିକ ଉପଯୋଗ, ମେନ୍ ପ୍ରୋବ୍ଲେମ୍ ହେଉଛି ମ୍ୟାଡମ ଚାଷୀକୁ ପ୍ରପର ଇନଫର୍ମେସନ ମିଳୁନାହିଁ, ଯଦି ବି ଜାଣୁଛନ୍ତି ଲିମିଟେଡ ଚାଷୀ ଜାଣୁଛନ୍ତି, ସେଥିପାଇଁ ଆମର ବହୁତ ଜାଗାରେ ଚାଷୀ ବେନିଫିଟ ହେଇପାରୁନାହାନ୍ତି, କାହିଁକି ପ୍ରପର ଇନଫର୍ମେସନ ମିଳୁନାହାନ୍ତି।
1: ଯୋଉମାନେ ନୂଆ ପ୍ରଣାଳୀରେ ଆଉ ଯୋଉମାନେ ଆଜିକାଲିର ଟେକ୍ନୋଲୋଜିକୁ ୟୁଜ୍ କରିକି ଚାଷ କରୁଛନ୍ତି ସେମାନେ ବୋଧହୁଏ କିଛିଟା ଇନଫର୍ମେସନ୍ ପାଇପାରୁଛନ୍ତି?
0: ଏବେ ଦେଖନ୍ତୁ, ଆଜିକାଲି ଆମେ ଆମର ବାପା କିମ୍ବା ଆମର ଜେଜେବାପା ଯୋଉ ରେଞ୍ଜରେ ଚାଷ କରୁଥିଲେ, ଯୋଉ ପ୍ରଣାଳୀରେ ଚାଷ କରୁଥିଲେ, ଆମେ ଚାଷ କଲାବେଳକୁ ତ ତାର ଟେକ୍ନିକ ଟେକ୍ନୋଲୋଜି ବଦଳେଇ ଯାଉଛି ନା, ହେଲେ ଆମେ ସବୁବେଳେ ମୋବାଇଲ ଇଣ୍ଟରନେଟ ଏଇସବୁ ଜରିଆରେ କିଛି ଜିନିଷ ଯଦି ପ୍ରୋବ୍ଲେମ ହେଲା ଆମେ AI ର ବ୍ୟବହାର ବି କରିପାରୁଛେ, ସେଠି ଆମେ ବହୁତ ଜିନିଷ ପାଉଛି। କିନ୍ତୁ ଆମର ବାପା ଦାଦା କିମ୍ବା ଜେଜେବାପା ଯୋଉ ରେଞ୍ଜରେ ଚାଷ କରୁଥିଲେ ସେମାନେ ପାଇପାରୁନଥିଲେ, ବୈଜ୍ଞାନିକ ପଦ୍ଧତିରେ ବହୁତ ଜିନିଷ ଇଏ କରିହବ ମ୍ୟାଡମ।
1: ବହୁତ ଭଲ ଭଲ କଥା କହିଲେ ଭାଇ,
0: ଧନ୍ୟବାଦ ମ୍ୟାଡମ।
1: ଆଶା କରୁଛି ଆମ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଆପଣଙ୍କ କଥା ବହୁତ ହି ଭଲ ଲାଗିଥିବ। ସମୟ ଆଉ ସୁଯୋଗ ମିଳିଲେ ଆମେ ଆପଣଙ୍କ ସହିତ ପୁଣି ଥରେ ଯୋଗାଯୋଗ କରିବୁ ଭାଇ, ଆଜି ପାଇଁ ରହୁଛି, ନମସ୍କାର।
0: ନମସ୍କାର ମ୍ୟାଡମ, ଧନ୍ୟବାଦ।
2: ଏ ଆମର ଚାଷୀ ଭାଇ ତ ଧାନ ଚାଷ ବିଷୟରେ ବଢିଆ କଥା ସବୁ କହିଲେ, ଶୁଣିକିନା କେତେ ବଢିଆ ଲାଗିଲା ତାଙ୍କର ମନର କଥା। ହେଲେ ବେଳ ତ ଗଡିଗଲାଣି, ବାହାରିବା ନା କେମିତି?
3: ହଇ ବାହାରବା ବାହାରବା, ମୋର ପିଠା ମିଶାର ଥଣ୍ଡା ହେଲାଣି, ନେଇ ଖାଇକି ବାହାରବା।
2: ଦିଅ ଦିଅ, ଆଉ ବାସ୍ନାରେ ରହି ହଉ ନାହିଁ, ଚାଲ
3: ଉଠବା ହେଲେ। ହେଁ ବୈଠବ ଘରୁ।

ଚିର ସବୁଜର ପ୍ରଥମ ଗୀତଟି ଥିଲା ହମ୍ ଦୋନୋ ଚଳଚ୍ଚିତ୍ରରୁ। ସାହିରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ସଙ୍ଗୀତ ପରିଚାଳନା କରିଥିଲେ ଜୟଦେବ। ଏଥର ମଜରୁଙ୍କ ରଚନାରେ ଶିଳ୍ପୀମାନେ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ସଙ୍ଗୀତ ପରିଚାଳନା ସଚିନ ଦେବ ବର୍ମନ। ଚଳଚ୍ଚିତ୍ର

ଚିରସବୁଜର ଶେଷ ଭେଟି ଚଳଚ୍ଚିତ୍ର ସିଆଇଡି। ଶିଳ୍ପୀମାନେ ହେଲେ ଗୀତା ଦତ୍ତ ଏବଂ ମହମ୍ମଦ ରଫି। ଗୀତ ରଚନା ଜାନ୍ ନିଶାର ଅଖ୍ତର, ସଙ୍ଗୀତ ପରିଚାଳନା ଓପି ନାୟର।

0: ଏଥିଲା ଆମ କାର୍ଯ୍ୟକ୍ରମ ଚିର ସବୁଜ। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଭେଟି ଦେଉଛୁ ଚଳିତ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ

ଛନା। କଣ୍ଠଦାନ କରିଛନ୍ତି ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତଗୁଡ଼ିକୁ ରଚନା କରିଛନ୍ତି ଲିଙ୍ଗରାଜ ରଥ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ପ୍ରଥମ ଗୀତଟିର ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ।

ଏଥିଲା ଚଳିତ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। କଣ୍ଠଦାନ କରିଥିଲେ ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତଗୁଡ଼ିକ ଥିଲା ଲିଙ୍ଗରାଜ ରଥଙ୍କ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଗୁରୁପ୍ରସାଦ ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ କିବୋର୍ଡ଼ରେ ଯୁଗଳ କିଶୋର ତ୍ରିପାଠୀ, ତବ୍ଲାରେ ଉମେଶ କୁମାର ପାଣିଗ୍ରାହୀ, ଇଲେକ୍ଟ୍ରିକ୍ ଗିଟାରରେ କରୁଣାନିଧି ଭତ୍ରା, ଢୋଲକରେ ଆକାଶ ସାମନ୍ତରାୟ ଏବଂ ବଂଶୀରେ ସରୋଜ କୁଲଦୀପ। ରେକର୍ଡିଂରେ ସହଯୋଗିତା କରିଥିଲେ ରଞ୍ଜନ କୁମାର ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିଥିରେ ଶୁଣନ୍ତୁ ଉସ୍ତାଦ ଆମଜାଦ ଅଲ୍ଲୀ ଖାନ୍ଙ୍କ ସରୋଦବାଦନ। ଶିଳ୍ପୀଙ୍କ ସହ ତବଲା ସଙ୍ଗତ କରିଛନ୍ତି ସାହାଫତ ଅହମ୍ମଦ ଖାନ୍।

ଉସ୍ତାଦ ଆମଜାଦ ଅଲ୍ଲୀ ଖାନ୍ଙ୍କ ସରୋଦ ବାଦନ ଶୁଣିଲେ ଆଜିର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ News@9 ଏବଂ ଶେଷରେ ଶୁଣନ୍ତୁ ସ୍ପଟଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆମର ପରବର୍ତ୍ତୀ ଭେଟି ଗଜଲଟିଏ। ଶିଳ୍ପୀ ହେଲେ ଗୁଲାମ ଅଲ୍ଲୀ। ଶିଳ୍ପୀଙ୍କ କଣ୍ଠରେ ଶେହଜାଦ ଅହମ୍ମଦଙ୍କ ରଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅଶୋକ ଖୋସଲା। ଶିଳ୍ପୀଙ୍କ କଣ୍ଠରେ କାତିଲ ସିପାହୀଙ୍କ ରଚନାରୁ ଗୀତ ଶୁଣନ୍ତୁ।

ଶେଷରେ ରଘୁନାଥ ସେଟଙ୍କ ରଚନାରୁ ଗୀତ ଶୁଣନ୍ତୁ। ଶିଳ୍ପୀମାନେ ହେଲେ ତାଲାତ ଅଜିଜ ଏବଂ ପିନାଜ ମସାନୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀମାନେ ହେଲେ ମହମ୍ମଦ ଇକବାଲ ଏବଂ ମାଳତୀ ପତି। ଶିଳ୍ପୀମାନଙ୍କ କଣ୍ଠରେ ପ୍ରମୋଦ କୁମାର ମିଶ୍ରଙ୍କ ରଚନାରୁ ଆସନ୍ତୁ ଶୁଣିବା ସମ୍ବଲପୁର ଅଞ୍ଚଳର ଗୀତଟିଏ।

ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ର ରାମଲୀଲାର କେତୋଟି ଗୀତ। ପ୍ରଥମ ଗୀତଟିର ଶିଳ୍ପୀମାନେ ହେଲେ ଅଦିତି ପଲ୍ ଏବଂ ସାହିଲ ହାଡ୍ଡା। ଶିଳ୍ପୀଙ୍କ କଣ୍ଠରେ ସିଦ୍ଧାର୍ଥ ଗରିମାଙ୍କ ରଚନା, ସଙ୍ଗୀତ ପରିଚାଳନା ସଞ୍ଜୟ ଲୀଲା ବଂଶାଲୀ।

ଏକକ ହିନ୍ଦୀ ଚଳଚ୍ଚିତ୍ର କ୍ରମରେ ଚଳଚ୍ଚିତ୍ର ରାମଲୀଲାର କେତୋଟି ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ସାଥୀ, ଗୀତିକାର ସିଦ୍ଧାର୍ଥ କରିମା।

ଶେଷରେ ଶିଳ୍ପୀ ହେଲେ ସାହିଲ ହଡ୍ଡା ଏବଂ ସାଥୀ, ଗୀତିକାର ସିଦ୍ଧାର୍ଥ ଗରିମା, ସଙ୍ଗୀତ ପରିଚାଳନା ସଞ୍ଜୟ ଲୀଲା ବଂଶାଲୀ।